ପ୍ରଭାତର ସୂର୍ଯ୍ୟ ନିଜ ଶୁଭଜ୍ୟୋତିକୁ ପ୍ରକାଶିତ କରି ବୁଣିସାରିଲେଣି। ପ୍ରକୃତିର କମନୀୟ ସ୍ୱରୂପରେ ସେ ଆଭାର ପ୍ରତି ଛତ୍ରଛ

ଭିତରେ ନୂଆ ସକାଳର ଗୀତି ପବିତ୍ର ଗୁରୁବାରର ସକାଳେ ଭାବଭକ୍ତିର ଅର୍ଘ୍ୟ ଥାଳି ଧରି ଆମେ ଆପଣଙ୍କ ପାଖରେ ପ୍ରତ୍ୟେକ ଶୁଭ ପ୍ରଭାତରେ ଯେବେ ଯେବେ ଦର୍ଶନ ମିଳିଯାଏ ସେହି ପଦ୍ମ ପଳାଶ ଲୋଚନା ବରଦାୟିନୀ ସ୍ୱରୂପାଙ୍କର ମୁଖରୁ ଆପେ ଆପେ ଝରି ଆସେ, ମା ଗୋ ତୁ ତ ମମତାମୟୀ, ସବୁରି ମଙ୍ଗଳ କରିବୁ ମା। ହଁ, ସେ ଜଗତ ଜନନୀ ଐଶ୍ୱର୍ଯ୍ୟ ପ୍ରଦାୟିନୀ କରୁଣାମୟୀଙ୍କର ଶ୍ରୀପାଦ ପଦ୍ମରେ ଅର୍ପିତ କରି ଆଜିର ଏ ଅର୍ଘ୍ୟ ଥାଳି ସେ ମମତାର ଜୀବନ୍ତ ସାଗରଙ୍କୁ କରି କୋଟି କୋଟି ପ୍ରଣିପାତ, ଯିଏ ପ୍ରତ୍ୟେକ ଗୃହର ଆନନ୍ଦର ସାର, ନିତ୍ୟ ଶୁଭଦାୟିନୀ ଆମ କାଳିଆ ଠାକୁରଙ୍କର ଗୃହିଣୀ, ସବୁ ସନ୍ତାନର ଅଳି ଯାହା ପାଦ ପଦ୍ମରେ ଶେଷ ତାଙ୍କୁ କରି କୋଟି ପ୍ରଣିପାତ ଆରମ୍ଭ କରୁଛୁ ଅର୍ଘ୍ୟ ଥାଳି। ସେ ହିଁ ମମତାମୟୀ, ସେହି ମା ଗୋ ଶ୍ରୀତପା ମା ତ ମହାଲକ୍ଷ୍ମୀ।

ଏଇ ମା ଶବ୍ଦରେ ନିହିତ ମାଟି ଠାରୁ ଆକାଶ ଆମ ଗୃହରେ ବିଦ୍ୟମାନ ଆମ ଜନ୍ମଦାତ୍ରୀ ଆଉ ଜଣେ ମନ୍ଦିରରେ ବିଦ୍ୟମାନ ଜଗତ ଜନନୀ ଲକ୍ଷ୍ମୀର ଅର୍ଥ କେବଳ ଧନରତ୍ନ ନୁହେଁ ଭକ୍ତଗଣ ଲକ୍ଷ୍ମୀ ହେଉଛନ୍ତି ସେହି ସ୍ନେହ ମମତାର ସ୍ୱରୂପ ଯିଏ ସଂସାରକୁ ବାନ୍ଧି ରଖିଛି ମମତା ମୟଙ୍କର ଚତୁର୍ହସ୍ତ ଏହା ଶିଖାଏ ଯେ ଧର୍ମ ଅର୍ଥ କାମ ମୋକ୍ଷର ସନ୍ତୁଳନ ହିଁ

ଏ ସଂସାରର ଏକମାତ୍ର ସତ୍ୟ। ଯେଉଁ ହାତରେ ସେ ଧନର ବର୍ଷା କରନ୍ତି, ସେହି ହାତରେ ବି ସନ୍ତାନକୁ ଦିଅନ୍ତି ଅଭୟ। ତାଙ୍କ ପାଖରେ ନାହିଁ ବାଛ ବିଚାର, ଭାବର ଡାକରେ ସେ ଯେତିକି କୁବେରଙ୍କର ସେତିକି ଶ୍ରିୟାର ବି। ସେଇଥିପାଇଁ ତ ଭକତ ଗାଏ, କିଏ ହେବ ବା ମୋ ମହାଲକ୍ଷ୍ମୀ ପରି।

ଆମ ଓଡ଼ିଆ ଘରର ଚଳଣିରେ ମା ମହାଲକ୍ଷ୍ମୀ ଆମର ମା ସାନ୍ତାଣୀ। ନମସ୍ତେ ସୁ ମହାମାୟୀ ଶ୍ରୀପୀଠେ ସୁରପୂଜିତ ଶଙ୍ଖଚକ୍ର ଗଦା ହସ୍ତେ ମହାଲକ୍ଷ୍ମୀ ନମସ୍ତୁତେ। ଆମ ପାଇଁ ମା କେଉଁ ଦୂର ଆକାଶର ଦେବୀ ନୁହନ୍ତି, ସେ ତ ଆମ ଗହଳ ଚଉରା ମୂଳରେ ଚିତାରେ ଅଙ୍କିତ ଆମ ଧାନ ମାଣରେ ଆମ ପ୍ରତ୍ୟେକଟି ପୂଜନରେ ସେ ଆମ ଘରେ କନ୍ୟାରତ୍ନ ସେଇ ମାର ସ୍ୱରୂପ, ଆମ ଘରେ ବୋହୁ ମଧ୍ୟ ତାରି ସ୍ୱରୂପ, ଆମ ଘରେ ମା ବି ତାରି ସ୍ୱରୂପ, ଆମ ମା ଭିତରେ ବି ସେ ମହାଲକ୍ଷ୍ମୀଙ୍କର ସାନ୍ନିଧ୍ୟ। ସେଇଥିପାଇଁ ତ ପ୍ରତ୍ୟେକ ଓଡ଼ିଆ ଘରେ ନାରୀର ଶ୍ରେଷ୍ଠ ପରିଚୟ ଇଏ ଆମ ଲକ୍ଷ୍ମୀ ପରା, ଏ କଥା କୁହେ ସମ୍ପୂର୍ଣ୍ଣ ପରିବାର। ସତରେ ସାରା ଜଗତରେ କାହିଁ ଏମିତି ଠାକୁରାଣୀ, ସେଇଥିପାଇଁ ତ ଭକତ ଗାଏ କିଏ ହେବ କିଏ ବା ହେବ ଏ ଦୁନିଆରେ ମୋ ମା ଗୋ ମମତା ମୋଇପରି, କିଏ ହେବ ମୋ ମା ମହାଲକ୍ଷ୍ମୀ ପରି।

କେବେ କେବେ ଭକତ ଯେତେ କହିଲେ ବି ଯେତେ ଗୁହାରି କଲେ ବି ଶୁଣେ ନାହିଁ ସେଇ କଳା ଠାକୁର। ସେବେ ଭକତ ଯାଇ ସବୁ ଲୁହ ଢାଳି ଦିଏ ସେଇ ମା ଆଗରେ, କରେ ତାର ସବୁ ଅଳି ବିଶ୍ୱାସ ମା ପାଖେ, କହିଲେ ପହଞ୍ଚିଯିବ ତାର ଗୁହାରି ପ୍ରଭୁଙ୍କ ପାଖେ ଶୀଘ୍ର। ମା ଆଗେ ତ ସନ୍ତାନ ସବୁବେଳେ ସର୍ବସୁରକ୍ଷିତ, ସେ ସେଇଠି ନିର୍ଭୟ, କାରଣ ସେ ପାଏ ଅଭୟ। ଆବେଗର ସବୁ ଧାରା ସେଇ ମା ପାଖେ, ମା ହିଁ ଶୁଭତାର ଦର୍ଶନ, ମା ହିଁ ଐଶ୍ୱର୍ଯ୍ୟର ଭଣ୍ଡାର, ମା ହିଁ ଆମ ମୁଖରେ ଅର୍ଣ୍ଣ, ମା ହିଁ ଆମ ପ୍ରତିଷ୍ଠାର କାରଣ, ମା ହିଁ ଜୀବନରେ ସମ୍ମାନ, ଐଶ୍ୱର୍ଯ୍ୟର ଭଣ୍ଡାର, ଆଉ ମା ହିଁ ସମୃଦ୍ଧିର ପ୍ରତୀକ। ମା ମହାଲକ୍ଷ୍ମୀଙ୍କ ଠାରେ ରହିଥାଉ ଭାବ, ଭଜୁଥାଉ ଏ ମନ, ଜୟ ମାତ ମହାଲକ୍ଷ୍ମୀ, କରୁଥାଉ କର୍ମ ନିରନ୍ତର ଭକତ, ମୁଣ୍ଡରେ ଥାଉ ସେ ମମତାମୟୀ ମହାଲକ୍ଷ୍ମୀଙ୍କର ଆଶିଷ। ଜୟ ମା ମହାଲକ୍ଷ୍ମୀ।

ଏଇଠି ଶେଷ କରୁଛୁ ଆଜିର ଅର୍ଘ୍ୟଥାଳି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 42ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ମନକୁ ନିରୋଳା କରି ଗୋବିନ୍ଦଙ୍କ ପାଦ ପଦ୍ମରେ ଲଗାଇଦେବାକୁ ସୁଖଦେବ ଉପଦେଶ ଦେଲେ। ସମସ୍ତଙ୍କ ଦେହରେ ଭଗବାନ ଅଛନ୍ତି, ତାଙ୍କରି ଭଜନରେ ହୁଏ ସର୍ବସିଦ୍ଧି। ସେହି ହରି ଅନ୍ତରରେ ଓ ବାହାରେ, ତାଙ୍କରିଠାରୁ ସୃଷ୍ଟି ହୋଇଛି ଏ ଜଗତ। ସପ୍ତ ବ୍ରହ୍ମ ପଥରେ ଜୀବ ଆତଜାତ ହୁଏ, ନିଜର ବାହୁତ ସମର୍ଥ ଆଉ ସେବକମାନଙ୍କର କ'ଣ ଦରକାର। ଯେଉଁ ପ୍ରାଣୀ ଏହିପରି ନିଜେ କୃଷ୍ଣ ପଦରେ ମନ ଦିଅନ୍ତି, ଭଗବାନ ତା ପ୍ରତି ପ୍ରସନ୍ନ ହୁଅନ୍ତି। ଯେଉଁମାନେ ଏପରି ଭାବକୁ ଅନାଦର କରି ସଂସାର ଚିନ୍ତାରେ ବୁଡ଼ନ୍ତି, ସେମାନେ ପଶୁଙ୍କ ପରି। ସଂସାରର ପ୍ରାଣୀମାନେ ଯମ ଆୟତ୍ତରେ ବନ୍ଧା।

ଶୁଣୁଥିଲେ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 42ତମ ଭାଗ। ଏ ଭାଗରେ କଣ୍ଠଶିଳ୍ପୀମାନେ ଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ବିଣ୍ଡୋ ସାଙ୍ଗରେ।

0: ସେ ସିଲସିଲା ଆଜି ବି ଜାରି ରହିବ। ଏବଂ ଗତକାଲି ଯେମିତି ଆମ ଓଡ଼ିଶାର ଅନେକ ଜିଲ୍ଲାରେ ତାପମାତ୍ରା 43 ଡିଗ୍ରୀରୁ ଅଧିକ ରହିଥିଲା ଏବଂ କେଉଁଠି କେଉଁଠି ତ 45 ଡିଗ୍ରୀ ହେଇଯାଇଥିଲା ମଧ୍ୟାହ୍ନ 3ଟା ସୁଦ୍ଧା, ତେଣୁ ସେହିଭଳି ଭାବରେ ଏଇ ତାପମାତ୍ରାର ବୃଦ୍ଧି ଘଟିବାର ସିଲସିଲା ଆଜି ମଧ୍ୟ ଜାରି ରହିବ। ଆଜି ମଧ୍ୟ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ଅନୁମାନ ଅନୁଯାୟୀ କଟକ ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ ତାପମାତ୍ରା ସର୍ବୋଚ୍ଚ ତାପମାତ୍ରା 42 ଡିଗ୍ରୀ ସେଲସିୟସ ଏବଂ ତାଠାରୁ ଉର୍ଦ୍ଧ୍ୱକୁ ମଧ୍ୟ ଯିବାର ସମ୍ଭାବନା ରହିଛି ଏବଂ ସର୍ବନିମ୍ନ ତାପମାତ୍ରା 23 ଡିଗ୍ରୀ ସେଲସିୟସ ରହିବ। ଅପରାହ୍ନରେ ବର୍ଷାର ସମ୍ଭାବନା ରହୁଛି କାଳବୈଶାଖୀର, ତେଣୁ ସେଥିପାଇଁ ମଧ୍ୟ ଆପଣମାନେ ଟିକେ ଯତ୍ନବାନ ହେବେ। ତା ସହିତ ଆଜି ଆପଣମାନଙ୍କ ଭିତରୁ ଯେଉଁମାନେ ଅଛନ୍ତି ସବୁ ଚାଏ ଲଭର ମାନେ ଟି ଲଭର, ତାଙ୍କ ପାଇଁ ତ ଆଜି ଗୋଟେ ବହୁତ ବଢିଆ ଦିନ, ବିକଜ ଆଜି ହେଉଛି ଇଣ୍ଟରନ୍ୟାସନାଲ ଟି ଡେ। ଆମ ସମସ୍ତଙ୍କର ପ୍ରିୟ ଚା କୁ ନେଇ ଆଜିର ଦିନଟି ବେଶ ଖାସ। ଚା'ର ଇତିହାସ, ସଂସ୍କୃତି ଓ ଉତ୍ପାଦନ ସହିତ ଜଡିତ ଚାଷୀମାନଙ୍କୁ ସମ୍ମାନ ଜଣାଇବା ପାଇଁ ସାରା ବିଶ୍ୱ ଆଜି ପାଳନ କରୁଛି ଆନ୍ତର୍ଜାତୀୟ ଚା ଦିବସ। ପୁଣି ଆଉ ତାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜି ହେଉଛି ସାଂସ୍କୃତିକ ବିବିଧତା ପାଇଁ ବିଶ୍ୱ ଦିବସ, ୱାର୍ଲଡ ଡେ ଫର କଲଚରାଲ ଡାଇଭରସିଟି। ବିଶ୍ୱରେ ଶାନ୍ତି, ସ୍ଥିରତା ଏବଂ ବିକାଶ ପାଇଁ ସାଂସ୍କୃତିକ ବିବିଧତାର ମହତ୍ତ୍ୱକୁ ବୁଝାଇବା ପାଇଁ ଆଜିର ଦିନକୁ ପାଳନ କରୁଛି ସାରା ବିଶ୍ୱ। ଏବଂ ଆମ ଭାରତରେ ମଧ୍ୟ ଆଜିର ଦିନଟିକୁ ନ୍ୟାସନାଲ ଆଣ୍ଟି ଟେରୋରିଜମ୍ ଡେ ବା ଆତଙ୍କବାଦ ବିରୋଧୀ ଦିବସ ଭାବରେ ପାଳନ କରାଯାଉଛି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ପୁଣ୍ୟତିଥି ସ୍ମୃତିରେ ଆଜିର ଦିବସ ପାଳନ କରାଯାଉଛି, ଯାହାର ଉଦ୍ଦେଶ୍ୟ ହେଉଛି ସମାଜରେ ଶାନ୍ତି ଏବଂ ସଦ୍ଭାବନା ବଜାୟ ରଖିବା ଏବଂ ଟେରୋରିଜମ୍କୁ ନା କହିବା। ଯଦି କଥା କହିବା ଆଜି କାହାର ଅଛି ହ୍ୟାପି ବଲ ବର୍ଥଡେ, ତେବେ କହିରଖେ ଆଜି ହେଉଛି ବଲିଉଡ୍ର ଜଣେ ଏମିତି ପ୍ରତିଷ୍ଠିତ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ହ୍ୟାପି ବଲ ବର୍ଥଡେ, ଯିଏ ଆମକୁ ରୂପେଲି ପରଦାରେ ଦେଖାଇଛନ୍ତି ଅନେକ ସ୍ୱପ୍ନ, ଭଲ ପାଇବାର ପାଠ ବି ଶିଖାଇଛନ୍ତି। ଏବଂ ୟଶରାଜ ମୁଭିସ୍ର ସେ ହେଉଛନ୍ତି ଯୋଗ୍ୟ ଉତ୍ତରାଧିକାରୀ। ହଁ, ମୁଁ କହୁଛି ଆଦିତ୍ୟ ଚୋପ୍ରାଙ୍କ ବିଷୟରେ, ତାଙ୍କର ହେଉଛି ଆଜି ହ୍ୟାପି ବାଲା ବର୍ଥଡେ। ଏବଂ ତା ସହିତ ଜଣେ ଏମିତି କ୍ଲାସିକ କମ୍ପ୍ଲିଟ୍ ଆକ୍ଟର ଯିଏ ଦକ୍ଷିଣ ଭାରତ ନୁହଁ, ବର୍ତ୍ତମାନ ସାରା ଭାରତବର୍ଷର ଜଣେ ବ୍ୟୁଟିଫୁଲ ମହାନ ଏବଂ ସୁପରଷ୍ଟାର ଅଭିନେତା ମୋହନଲାଲ, ଦକ୍ଷିଣ ଭାରତୀୟ ସିନେମାର ଗୋଟେ ଅଦ୍ୱିତୀୟ ନାମ, ତାଙ୍କର ମଧ୍ୟ ଆଜି ହେଉଛି ହ୍ୟାପି ବାଲା ବର୍ଥଡେ। ବଲିଉଡ଼ର ଜଣାଶୁଣା କାହାଣୀକାର ଏବଂ ଚଳଚ୍ଚିତ୍ର ନିର୍ମାତା ସୁଜୟ ଘୋଷଙ୍କର ଆଜି ବର୍ଥଡେ। ଓଡ଼ିଶାର ଜଣେ ବିଶିଷ୍ଟ ଲେଖକ, ସାହିତ୍ୟିକ ତଥା ପୂର୍ବତନ ରାଜନେତା ସୁରେନ୍ଦ୍ର ମହାନ୍ତିଙ୍କର ମଧ୍ୟ ଆଜି ହ୍ୟାପି ବାଲା ବର୍ଥଡେ। ତାହେଲେ ଇଏ ଥିଲା ଆପଣମାନଙ୍କ ପାଇଁ ଆଜି ମର୍ଣ୍ଣିଂ ଅପଡେଟ୍ର ଇନ୍ଫର୍ମେସନ୍। ଆପଣଙ୍କ ଦିନ ହେଉ ବହୁତ ହ୍ୟାପି, ବହୁତ ପଜିଟିଭରେ ଆପଣ କାଟନ୍ତୁ ଆଜିର ଦିନ ଏବଂ ଯତ୍ନ ନିଅନ୍ତୁ ନିଜର ଏବଂ ନିଜ ପରିବାରର ଏବଂ ନିଜ ସାଙ୍ଗସାଥିମାନଙ୍କର। ଏଇ ୱିଶ୍ ସହିତ ମର୍ଣ୍ଣିଂ ଅପଡେଟ୍କୁ ବର୍ତ୍ତମାନ ସାରିବା ଏବଂ ସମୟ ହୋଇଗଲାଣି ଆପଣମାନଙ୍କୁ ନେଇଯିବା ଆକାଶବାଣୀ ଦିଲ୍ଲୀ କେନ୍ଦ୍ରକୁ। ରିଲେ କରି ପ୍ରଚାର କରୁଛୁ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏଇ କିଛି କ୍ଷଣ ମଧ୍ୟରେ। ଷ୍ଟେଡିୟମ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।
1: एम आकाशवाणी संप्रति वार्ता श्रूयंता प्रवाचक डॉक्टर गणेश हेगडे। अथ वार्ताः। प्रधानमंत्री श्री नरेन्द्र मोदी पंचराष्ट्र यात्रायाः पंचमं अंतिमं च चरणं सफलतया संपाद्य इटली देशात् नवदिल्लीं प्रत्यागतवान्। ह्यः भारत इटली देशयोः मध्ये विशेष रणनैतिक सहयोग रूपेण स्वसम्बन्धस्य उन्नयनस्य घोषणा अभवत्। कृषिः, महत्वपूर्ण खनिजाः, आयुर्वेदः, विज्ञानं, तन्त्रज्ञानं इत्यादिषु अनेकेषु क्षेत्रेषु द्वयोः देशयोः मध्ये अनेकाः सन्धयः हस्ताक्षरिताः। कर अपराधानां, धनशोधनस्य, आतंक वित्तपोषणस्य च निवारणार्थम् अपि राष्ट्रद्वयेन ज्ञापनपत्रेषु हस्ताक्षरं जातम्। इटली देशस्य प्रधानमन्त्रिणा जॉर्जिया मेलोनी इत्यनया सह रोम नगरे संयुक्त वक्तव्ये प्रधानमन्त्रिणा श्री नरेन्द्र मोदिना उक्तं यत् उभौ देशौ नौका वहन क्षेत्रेषु नौकापत्तनानां आधुनिकीकरणे, रसद क्षेत्रे नील अर्थव्यवस्थायां च मिलित्वा कार्यं करिष्यतः।
2: दोनों देशों के स्टार्टअप्स, रिसर्च सेंटर्स और उद्योगों को आपस में जोड़ने के लिए हम इंडिया इटली इनोवेशन सेंटर पर काम कर रहे हैं। हमारी सेनाओं के साथ साथ दोनों देशों के रक्षा उद्योगों के बीच भी सहयोग बढ़ रहा है। मैरिटाइम पावर्स के रूप में भारत और इटली के बीच करीबी सहयोग स्वाभाविक है। हम मिलकर

ନବାରଟାରେ ଶୁଣିବେ କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମ ଶୁଣିବେ ଆଜି ଦିନ ଗୋଟାଏ ବାଜି ଦଶ ମିନିଟ୍ରେ। ଏଥିରେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ଯୋଗେ ରଖିପାରିବେ ଆପଣମାନଙ୍କର ମତ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଦୁଇଟା ବାଜି ପଇଁଚାଳିଶ ମିନିଟ୍ରେ। ମୋ ଦେଶ ଶୁଣିପାରିବେ ଅପରାହ୍ନ ତିନିଟାରେ। ସୁରିଲା ଆଫ୍ଟରନୁନ୍ ଷ୍ଟାର୍ଟ ହୋଇଯିବ ଅପରାହ୍ନ ଚାରିଟାରେ। ଅପରାହ୍ନ ପାଞ୍ଚଟା ବାଜି ଦୁଇ ମିନିଟ୍ରେ ପୁଣି ଥରେ ଆପଣମାନଙ୍କ ସହିତ ଡାଇରେକ୍ଟ କନ୍ଭରସେସନ୍, ଡାଇଲ୍ ଇନ୍ ଲାଇଫ୍ ଚାଟ୍। ଫୋନ୍ କରିବେ ଆପଣ ଆଉ ଦେବେ ଆପଣଙ୍କର ମତ। ଛଅଟା ବାଜି ଦଶ ମିନିଟ୍ରେ ଶୁଣିପାରିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଚବିଶତମ ଭାଗ। ସନ୍ଧ୍ୟା ଛଅଟା ବାଜି ତିରିଶ ମିନିଟ୍ରେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ସନ୍ଧ୍ୟା ସାତଟା ବାଜି ପଚିଶ ମିନିଟ୍ରେ ଷ୍ଟାର୍ଟ ହୋଇଯିବ ସନ୍ଧ୍ୟା ଆସର। ରାତି ଆଠଟା ବାଜି ଦୁଇ ମିନିଟ୍ରେ କିଛି ଟ୍ରେଣ୍ଡି ଓଡ଼ିଆ ଏବଂ ହିନ୍ଦୀ ନ୍ୟୁ ସଙ୍ଗ୍ସକୁ ନେଇକି ପ୍ରୋଗ୍ରାମ ଗୀତରେ ମିତରେ। ଏବଂ ରାତି ନଅଟା ବାଜି ପନ୍ଦର ମିନିଟ୍ରେ ଶୁଣିବେ କାର୍ଯ୍ୟକ୍ରମ ଅଭୁଲା ସ୍ମୃତି। ଏବଂ ପରେ ପରେ ରାତି ଦଶଟାରେ ପୁଣି ଥରେ ଆପଣଙ୍କର ଅନୁରୋଧର ସିଲସିଲାକୁ ପୂରଣ କରିବା ପାଇଁ, ଫର୍ମାଇସ୍କୁ ପୂରଣ କରିବା ପାଇଁ ଷ୍ଟାର୍ଟ ହୋଇଯିବ ରେନ୍ବୋ ଏସ୍ଏମ୍ଏସ୍। ସାଥୀ, ଇଏ ଥିଲା ଆଜି ଦିନସାରା ପ୍ରସାରିତ ହେବାକୁ ଥିବା କିଛିଟି କାର୍ଯ୍ୟକ୍ରମ ବିଷୟରେ ଆପଣମାନଙ୍କ ପାଇଁ ସମ୍ୟକ ସୂଚନା। ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଆପଣ ଶୁଣିପାରିବେ ମଇ ମାସ ଏକତିରିଶ ତାରିଖ ରବିବାର ଦିନ ଏଗାରଟା ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ ଏକତିରିଶ ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି ଆଠଟା ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ myGOV.in ର ଟୋଲ୍ ଫ୍ରି ନମ୍ବର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ନମ୍ବରଟି ଆଉଥରେ କହି ରଖୁଛୁ 1800117800ରେ ଫୋନ୍ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ myGOV.in ର ଟୋଲ୍ ଫ୍ରି ନମ୍ବରରେ କଲ୍ କରି ସେମାନଙ୍କର ମତକୁ ରେକର୍ଡ କରାଇପାରିବେ। ଘୋଷଣାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସମୟ ସାତଟା ବାଜି ପାଞ୍ଚ ମିନିଟ୍ ହେବା ପାଇଁ ଯାଉଛି। ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 7ଟି ବିଭାଗର 10ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ କହିଛନ୍ତି 1974ରୁ 2025 ମସିହା ମଧ୍ୟରେ ପ୍ରଣୀତ 358ଟି ଅଧିନିୟମ ଅନାବଶ୍ୟକ ହୋଇଥିବାରୁ ବିଲୋପ ପାଇଁ ନିଷ୍ପଭି ନିଆଯାଇଛି। କ୍ୟାବିନେଟ୍ରେ ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲା ନ୍ୟାୟାଳୟଗୁଡ଼ିକରେ କୋର୍ଟ ମ୍ୟାନେଜରମାନଙ୍କ ନିୟମିତୀକରଣ ପାଇଁ ଏକ ନୂତନ ନିୟମାବଳୀ ପ୍ରଣୟନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେହିଭଳି ଓଡ଼ିଶା ସାମୁଦ୍ରିକ ମତ୍ୟଚାଷ ନିଷେଧ ନିୟନ୍ତ୍ରଣ ବିଧେୟକ 2026କୁ ଅନୁମୋଦନ ମିଳିଛି। ଏହା ଅନୁସାରେ ମାଛ ଧରିବା ଉପରେ ନିୟନ୍ତ୍ରଣ, ସାମୁଦ୍ରିକ ପଞ୍ଜୁରୀ ମାଛଚାଷ, କୃତ୍ରିମ ପ୍ରବାଳ ବ୍ୟବହାର ଆଦିକୁ ପ୍ରୋହାହନ ମିଳିବ। ବୈଠକରେ ତାପଜ ବିଦ୍ୟୁତ୍ ଶକ୍ତି କ୍ରୟ, ରାଜ୍ୟ ଅମଲା ସେବା କ୍ୟାଡରରେ ସମୁଦାୟ 1032ଟି ନୂତନ ପଦବୀ ସୃଷ୍ଟି, ପ୍ରାଚୀନ ମନ୍ଦିର ଓ କୀର୍ତ୍ତିରାଜିଗୁଡ଼ିକର ସୁରକ୍ଷା ପାଇଁ ଓଡ଼ିଶା ପ୍ରତ୍ନତାତ୍ତ୍ୱିକ କ୍ୟୁରେଟର ସେବା, ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ ନିୟମାବଳୀ 2026କୁ ମଞ୍ଜୁରୀ ମିଳିଛି। ଏହାବ୍ୟତୀତ ରାଜ୍ୟରେ ବିଦ୍ୟୁତ୍ ଭିଭିଭୂମି ସୁଦୃଢ଼ ପାଇଁ ଅଧିକ 270 କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓଡ଼ିଶା ଶିଳ୍ପ ପ୍ରୋତ୍ସାହନ ଏବଂ ପୁଞ୍ଜି ନିଗମ ଲିମିଟେଡ୍ ଇପିକଲ୍ର ସମୀକ୍ଷା ବୈଠକରେ ପୁଞ୍ଜିନିବେଶ ପ୍ରସ୍ତାବଗୁଡ଼ିକର ବାସ୍ତବ ରୂପାୟନ ଉପରେ ଗୁରୁତ୍ୱ ଦେଇଛନ୍ତି। ମନ୍ତ୍ରୀ ରାଜ୍ୟରେ ଚାଲୁଥିବା ଶିଳ୍ପଭିତ୍ତିକ କାର୍ଯ୍ୟକଳାପର ଅଗ୍ରଗତି, ପ୍ରକଳ୍ପଗୁଡ଼ିକର କ୍ଷେତ୍ରୀୟ ସ୍ଥିତି ଏବଂ ଆଗାମୀ ଦିନରେ ହେବାକୁ ଥିବା ନିବେଶ

0: ବୈଷୟିକ ସମ୍ମିଳନୀ ନେଇ ବୈଠକରେ ସମୀକ୍ଷା କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପର ଭୟାବହତା ଏ ଦିଗରେ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଯୁବପିଢ଼ିଙ୍କୁ ଆତଙ୍କବାଦ ଏବଂ ହିଂସାଠାରୁ ଦୂରେଇ ରଖିବା ଏହି ଦିବସର ଉଦ୍ଦେଶ୍ୟ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗାଣ ଅଧିକାରୀମାନଙ୍କ ସମ୍ମିଳନୀରେ ଯୋଗଦେଇ ସେମାନଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସା କରିଛନ୍ତି। ଏହା ସହ ଅନ୍ନପୂର୍ଣ୍ଣା ଯୋଜନାର ସଫଳ ରୂପାୟନ ନେଇ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ପାତ୍ର ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ୱି କେୟାର ସାଥୀ ଆପ୍ର ଶୁଭାରମ୍ଭ କରାଯାଇଛି। ଜରୁରୀକାଳୀନ ସମୟରେ ଆପ୍ରେ ଥିବା ଏକ ନିର୍ଦ୍ଦିଷ୍ଟ ବଟନ୍ ଦବାଇଲେ ତୁରନ୍ତ ସହାୟତା ମିଳିପାରିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ପୂର୍ବରୁ ଥିବା ମୋ ସାଥୀ ଆପ୍କୁ ଅପ୍ଗ୍ରେଡ୍ କରାଯାଇ ନୂତନ ଆପ୍ ବିକଶିତ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ମଧ୍ୟାହ୍ନ ଧୂପନୀତି ସରିବା ପରେ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ନେଇ ପ୍ରାଧିକୃତ ଟିମ୍ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ। ଗଣତି କାର୍ଯ୍ୟ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟରେ ଭକ୍ତମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆୟୋଗର ମୁଖ୍ୟ ପରିଚାଳକ ସୁଭଦ ଚନ୍ଦ୍ର ଆଚାର୍ଯ୍ୟ ରାୟଗଡ଼ା ଜିଲ୍ଲା ଗସ୍ତ କରି ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ଆଚାର୍ଯ୍ୟ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ଯୋଜନା ସହ ଗ୍ରାମ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ ବିଷୟରେ ଆଲୋଚନା କରିଥିଲେ। ଖୋର୍ଦ୍ଧା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ରିତ ରିତରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବର୍ଷାଜଳ ପରିମାପକ କେନ୍ଦ୍ର ମରାମତି ଓ ବୃଷ୍ଟିପାତ ବିବରଣୀ ପ୍ରେରଣ, ଦୁର୍ବଳ ନଦୀ ଓ କେନାଲ ବନ୍ଧର ଯୁଗ୍ମ ତଦନ୍ତ, କୃଷି କାର୍ଯ୍ୟ ପାଇଁ ଆଗୁଆ ପଦକ୍ଷେପ ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ସଡ଼କପଥ ଉନ୍ନତିକରଣ ଓ ସଂଯୋଗୀକରଣ ନେଇ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିରେ ନୂଆପଡ଼ା ଜିଲ୍ଲା ସହ ପଡ଼ୋଶୀ ରାଜ୍ୟକୁ ସଂଯୋଗ କରିବା ନେଇ ଶ୍ରୀ ପଣ୍ଡା ଦାବି ଉପସ୍ଥାପନ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାରେ 79,285 ଜଣ କେନ୍ଦୁପତ୍ର ତୋଳାଳି ଅଛନ୍ତି। ତୋଳାଳି କଲ୍ୟାଣ ପାଣ୍ଠିରୁ ଏଥିପାଇଁ 91 ଜଣଙ୍କୁ 1,80,00,000 ସହାୟତା ଯୋଗାଇ ଦିଆଯାଇଥିବା ବନଖଣ୍ଡ ଅଧିକାରୀ କିରଣବାଳା ସାମନ୍ତରାୟ ସୂଚନା ଦେଇଛନ୍ତି। ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସମ୍ପର୍କର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ 2 ଦିନ ଧରି ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ସମ୍ପର୍କରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସହଯୋଗର 100 ବର୍ଷ ପୂର୍ତ୍ତି ପାଳନ ସମୟରେ ଏହିଭଳି ସହଭାଗିତା ଗୁରୁତ୍ୱ ବହନ କରେ। ଏହାକୁ ସଫଳ କରିବା ପାଇଁ ଦୁଇ ଦେଶର ଉଦ୍ୟମକୁ ଶ୍ରୀ ମାଣ୍ଡବ୍ୟ ପ୍ରଶଂସା କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ପ୍ରାକ୍ ପ୍ରାଥମିକ ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବା ସହ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ଜାରି ରହିବ। ଗତକାଲି 20ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 46 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ବୃଦ୍ଧି ପାଇବା ନେଇ 21ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଭେଟିକି ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଆସନ୍ତୁ ଶୁଣିବା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଚା ଏବଂ ଆମର ସ୍ୱାସ୍ଥ୍ୟ ଏ ବିଷୟରେ ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ସାହୁ।
2: ଶ୍ରୋତାବନ୍ଧୁ, ସକାଳ ବେଳା ନିଦର ଅଳସ ଭାଙ୍ଗିବାକୁ ହେଉ ବା ଦିନସାରା କାମର ଥକା ମେଣ୍ଟାଇବାକୁ ହେଉ, ଚା କପେ ପିଇବାକୁ ପ୍ରାୟ ସମସ୍ତେ ଇଚ୍ଛା କରନ୍ତି। ହେଲେ ଆମ ସ୍ୱାସ୍ଥ୍ୟ ଉପରେ ଏହି ଚା'ର ସୁପ୍ରଭାବ ଓ କୁପ୍ରଭାବ ବିଷୟରେ ଆମେ ଜାଣିବା ଉଚିତ। ବହୁ ପୁରାତନ ସମୟରୁ ଭାରତୀୟ ଜୀବନଶୈଳୀକୁ ପ୍ରବେଶ କରିଥିବା ଚା ଯେଉଁ ଗଛର ପତ୍ରରୁ ତିଆରି ହୁଏ ତାକୁ କ୍ୟାମେଲିଆ ସାଇନେନ୍ସିସ୍ କହନ୍ତି। ଏହି ଚା ମୁଖ୍ୟତଃ 4 ପ୍ରକାରର, ବ୍ଲାକ୍, ହ୍ୱାଇଟ୍, ଓଲଙ୍ଗ ଏବଂ ଗ୍ରୀନ୍। ଚା ପତ୍ରରେ ପ୍ରାୟ 20-25 ପ୍ରକାରର ଉପାଦାନ ରହିଥାଏ। ସେଥିରୁ ମୁଖ୍ୟ ହେଉଛି ଆମିନୋ ଏସିଡ୍ ଏଲ୍ ଥିଆନିନ୍। ଆଉ କେତେକ ରାସାୟନିକ ଉପାଦାନ ରହିଛି ଯାହାକୁ ମିଥାଇଲ୍ ଜାନ୍ଥିନ୍ କହନ୍ତି। ସେଗୁଡ଼ିକ ହେଉଛି କ୍ୟାଫେନ୍, ଥିଓବ୍ରୋମିନ୍, ଥିଓଫାଇଲିନ୍। ଚା ପତ୍ରର ଶୁଷ୍କ ଓଜନର ପ୍ରାୟ 3% ହେଉଛି କ୍ୟାଫେନ୍, ଅର୍ଥାତ୍ 1 କପ୍ ଚା'ରେ 30-90 ମିଲିଗ୍ରାମ କ୍ୟାଫେନ୍ ଥାଏ। ବ୍ଲାକ୍ ଟି ଅପେକ୍ଷା ଗ୍ରୀନ୍ ଟି'ରେ 50% କମ୍ କ୍ୟାଫେନ୍ ରହିଥାଏ। ଏହାଛଡ଼ା ଚା'ରେ ଆଉ ବହୁତ ପ୍ରକାର ରାସାୟନିକ ଉପାଦାନ ଥାଏ, ଯଥା ପଲିଫିନଲ୍, ଫ୍ଲାଭୋନଏଡ୍ସ, ଟାନିନ୍, ଫ୍ଲୋରାଇଡ୍, ଆଲୁମିନିୟମ୍ ଇତ୍ୟାଦି। ପ୍ରଥମେ ଦେଖିବା ଚା'ର ସୁପ୍ରଭାବ ସବୁ କ'ଣ। ଯେତେବେଳେ ଆମକୁ କ୍ଲାନ୍ତ ଲାଗୁଥାଏ ସେତେବେଳେ ଚା' ପିଇଲେ ଏଥିରେ ଥିବା କ୍ୟାଫେନ୍, ଥିଓଫାଇଲିନ୍ ଓ ଥିଓବ୍ରୋମିନ୍ ଶରୀରକୁ ଉତ୍ତେଜିତ କରାଏ ଏବଂ କ୍ଲାନ୍ତିରୁ ମୁକ୍ତି ଦିଏ। ଚା'ରେ ଥିବା କେତେକ ଆମିନୋ ଏସିଡ୍ ମସ୍ତିଷ୍କର ସ୍ନାୟୁଗୁଡ଼ିକୁ ଚଳଚଞ୍ଚଳ କରାଏ, ଯାହାକି ନିଦକୁ ଦୂରେଇ ଦେବାରେ ସାହାଯ୍ୟ କରେ। ତେଣୁ

0: ସହ କ୍ଳାନ୍ତ ଲାଗୁଥିବା ସମୟରେ ଏହା ଥକା ମେଣ୍ଟାଇଥାଏ। ଅତ୍ୟଧିକ ଶୀତ ସମୟରେ ଏହି ଉପାଦାନଗୁଡ଼ିକ ଥଣ୍ଡା ସହିବାର କ୍ଷମତାକୁ ସାମୟିକ ଭାବରେ ବଢ଼ାଇଥାଏ। ଶ୍ୱାସରୋଗୀମାନଙ୍କ ପାଇଁ ଏହି କ୍ୟାଫେଇନ୍, ଥିଓଫାଇଲିନ୍ ଓ ଥିଓବ୍ରୋମିନ୍ ଅତି ଉପାଦେୟ। ରୁଦ୍ଧି ହୋଇଯାଇଥିବା ଶ୍ୱାସନଳୀକୁ ଖୋଲିବାରେ ଏହା ସାହାଯ୍ୟ କରେ। ଚା'ର ସୁପ୍ରଭାବ ସମ୍ପର୍କରେ ଆହୁରି କେତେକ ତଥ୍ୟ ମିଳିଛି, ଯାହାକି ଯଦିଓ ଉତ୍ସାହଜନକ ତଥାପି ତା ଉପରେ ଆହୁରି ଗବେଷଣା ଆବଶ୍ୟକ। ଯେମିତିକି ଚା'ରେ ବହୁତ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଶରୀରରେ ଦୈନନ୍ଦିନ ଜୈବିକ ପ୍ରକ୍ରିୟାରୁ ଜାତ ହେଉଥିବା କ୍ଷତିକାରକ ପଦାର୍ଥ, ଯାହାକୁ ଫ୍ରି ରାଡିକାଲ କହନ୍ତି, ଏହାର ମାତ୍ରା ବଢ଼ିଗଲେ ଶରୀରରେ ନାନାଦି ରୋଗ ସୃଷ୍ଟି ହୁଏ, ପ୍ରତ୍ୟେକ ଅଙ୍ଗର କାର୍ଯ୍ୟକ୍ଷମତା ହ୍ରାସ ପାଏ। ତେଣୁ ଏହିସବୁ ଫ୍ରି ରାଡିକାଲ ଗୁଡ଼ିକ ଶରୀରରୁ ବାହାରିଗଲେ ଫୁର୍ତ୍ତି ଲାଗେ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଚା'ରେ ଥିବା କେତେକ ଉପାଦାନ ଆଣ୍ଟିଅକ୍ସିଡାଣ୍ଟ ପରି କାମ କରେ ଓ ଫ୍ରି ରାଡିକାଲର କୁପ୍ରଭାବକୁ ପ୍ରତିହତ କରାଏ। ବ୍ଲାକ୍ ଟି ଅପେକ୍ଷା ଗ୍ରୀନ୍ ଟିରେ ମୁଖ୍ୟତଃ ଏହି ଆଣ୍ଟିଅକ୍ସିଡାଣ୍ଟ ଅଧିକା ଥାଏ। ଆଉ କେତେକ କ୍ଷେତ୍ରରେ ଦେଖାଯାଇଛି ଯେ ଚା'ରେ ଥିବା ପଲିଫିନଲ ଆମର ଅନ୍ତଃନଳୀ ବା ଇଣ୍ଟେଷ୍ଟାଇନ୍ କ୍ୟାନ୍ସର ହେବାରୁ କିଛି ମାତ୍ରାରେ ରକ୍ଷା କରେ। ଅଳ୍ପ ମାତ୍ରାରେ ଚା' ପିଇଲେ ରକ୍ତରୁ କୋଲେଷ୍ଟ୍ରଲ ବା ସ୍ନେହସାର ଆଂଶିକ ଭାବେ ହ୍ରାସ ପାଏ। ଏବେ ଆସନ୍ତୁ ଚା'ର ମୁଖ୍ୟ କୁପ୍ରଭାବଗୁଡ଼ିକ ବିଷୟରେ ଜାଣିବା। ଆଜିର ପରିବର୍ତ୍ତିତ ପାଶ୍ଚାତ୍ୟ ଖାଦ୍ୟାଭ୍ୟାସ ଯୋଗୁଁ ପ୍ରାୟ ଅର୍ଦ୍ଧାଧିକ ଲୋକ ଅମ୍ଳବାତର ଶିକାର ହେଉଛନ୍ତି। ଏହି ଅମ୍ଳବାତ ରୋଗରେ ସାଧାରଣତଃ ଅଧିକ ଅମ୍ଳକ୍ଷରଣ ଯୋଗୁଁ ପାକସ୍ଥଳୀର ଭିତର ଅଂଶର କ୍ଷତି ହୋଇଥାଏ। ଅତି ଗରମ ଚା' ପିଇବା ଦ୍ୱାରା ଏହି କ୍ଷତିଗ୍ରସ୍ତ ଅଂଶରେ ଘା ବା ଅଲସର ହେବାକୁ ବେଶୀ ଡେରି ଲାଗେ ନାହିଁ। ତେଣୁ ଔଷଧ ଖାଇବା ସତ୍ତ୍ୱେ ଅମ୍ଳବାତ ବା ଏସିଡିଟି କମେ ନାହିଁ। ଆମ ଖାଦ୍ୟନଳୀର ପ୍ରାଥମିକ ଭାଗ ବା ଇସୋଫାଗସ୍ ଓ ପାକସ୍ଥଳୀ ମଧ୍ୟରେ ଏକ ସ୍ଫିଙ୍କ୍ଟର ବା କପାଟିକା ଥାଏ, ଯାହା କେବଳ ଖାଦ୍ୟ ଖାଇବା ସମୟରେ ଖୋଲେ ଓ ଅନ୍ୟ ସମୟରେ ବନ୍ଦ ରହେ। ଏହାକୁ ଲୋୟର ଇସୋଫେଜିଆଲ ସ୍ଫିଙ୍କ୍ଟର କହନ୍ତି। କିନ୍ତୁ ଚା' ଓ କଫି ପିଇବା ଦ୍ୱାରା ଏହି ସ୍ଫିଙ୍କ୍ଟରଟି କ୍ଷତିଗ୍ରସ୍ତ ହୋଇ ଢିଲା ହୋଇଯାଏ ଓ ଆଉ ବନ୍ଦ ନ ହୋଇ ସବୁବେଳେ ଖୋଲା ରହେ। ତେଣୁ ପାକସ୍ଥଳୀର ଅମ୍ଳ ବା ଏସିଡ୍ ଉପରକୁ ଉଠି ଇସୋଫାଗସ୍କୁ କ୍ଷତାକ୍ତ କରାଏ। ଏହା ଯୋଗୁଁ ଆମ୍ବଳା ହାକୁଟି ଦିଏ, ଛାତି ପୋଡ଼େ, ଛାତି ଭିତରେ କିଛି ଥିବା ଭଳି ଜଣାପଡ଼େ, ଭୋକ ମଧ୍ୟ କମିଯାଏ। ବାରମ୍ବାର ଏପରି ହେଲେ ଇସୋଫାଗସ୍ର ତଳ ଅଂଶରେ ପ୍ରଥମେ ମେଟାପ୍ଲାସିଆ ଓ ପରେ କ୍ୟାନ୍ସର ହେବାର ସମ୍ଭାବନା ଥାଏ। ଅତ୍ୟଧିକ ପରିମାଣର ଚା' ପିଇଲେ ଏଥିରେ ଥିବା କ୍ୟାଫେଇନ୍ ନିରାପଦ ମାତ୍ରା ଅତିକ୍ରମ କରେ ଓ ଏହା ଏକ ଡାଇରେଟିକ୍ ଭଳି କାମ କରେ, ଅର୍ଥାତ୍ ଦେହର ଜଳୀୟ ଅଂଶ ପରିସ୍ରାରେ ବାହାର କରାଇଦିଏ। ତେଣୁ ଅତି ଗରମ ସମୟରେ, ଖରାରେ ବୁଲୁଥିବା ବେଳେ ବା ଝାଳ ବୋହୁଥିବା ସମୟରେ ଚା' ପିଇବା ଉଚିତ ନୁହେଁ। ଅଧିକ ପରିମାଣର କ୍ୟାଫେଇନ୍ ଯୋଗୁଁ ସ୍ନାୟୁ ଦୁର୍ବଳତା, ଚିଡ଼ଚିଡ଼ାପଣ, ନିଦ୍ରାହୀନତା ମଧ୍ୟ ଦେଖାଯାଏ। ଯେଉଁମାନଙ୍କର ପେଟ ରୋଗ ଥାଏ ତାହା ବଢ଼ିଯାଏ। କିଡ଼ନୀ ରୋଗୀମାନଙ୍କ ପାଇଁ ମଧ୍ୟ ଏହା ଖରାପ ପ୍ରଭାବ ପକାଏ। କିଡ଼ନୀ ଓ ପରିସ୍ରା ନଳୀରେ ପଥର ବା ଷ୍ଟୋନ୍ ତିଆରି ହେବାରେ ଚା' ଓ କଫି ସାହାଯ୍ୟ କରେ। ଅଧିକ ମାତ୍ରାରେ ଚା' ପିଇଲେ ଏଥିରେ ଥିବା ଆଲୁମିନିୟମ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ ଓ ବୃଦ୍ଧାବସ୍ଥାରେ ବିସ୍ମରଣ ବା ଆଲଜିମର୍ସ ରୋଗ କରାଇଥାଏ। ତେଣୁ ଶେଷରେ ଏତିକି କୁହାଯାଇପାରେ ଯେ ଅଳ୍ପ ମାତ୍ରାରେ ଗ୍ରୀନ୍ ଟି ଓ ଥଣ୍ଡା ଚା' ପିଇଲେ ଏହାର ସୁପ୍ରଭାବ ମିଳେ, କିନ୍ତୁ ଅତ୍ୟଧିକ ମାତ୍ରାରେ ପିଇଲେ ଏହା ନିଶ୍ଚିତ ଭାବରେ କ୍ଷତିକାରକ।
1: ଆମର ସ୍ୱାସ୍ଥ୍ୟରେ ଆଜି ଶୁଣୁଥିଲେ ଚା' ଏବଂ ଆମର ସ୍ୱାସ୍ଥ୍ୟ, ଏହି ବିଷୟରେ ଆଲୋଚନା କଲେ ଡାକ୍ତର ଅଶ୍ୱିନୀ କୁମାର ସାହୁ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ସମୟ ବର୍ତ୍ତମାନ ସକାଳ 7:15 ହେବା ପାଇଁ ଯାଉଛି। ତାହେଲେ ଆସନ୍ତୁ ସାଥୀ ଶୁଣିବା ଓଡ଼ିଆରେ ସମ୍ବାଦ।
2: ପଞ୍ଚଦେଶୀୟ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଭାରତ ଇଟାଲୀ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ଉଭୟ ଦେଶର ପ୍ରତିବଦ୍ଧତା ପ୍ରକାଶ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ଆସନରେ ଆଜି ଅନୁଷ୍ଠିତ ହେଉଛି ପୁନଃ ମତଦାନ। ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରଚାର ରୋକିବା ନେଇ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 4 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ଇଟାଲୀ ଗସ୍ତ କରିଥିଲେ। ଗତକାଲି ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ପ୍ରତିବଦ୍ଧତା ପ୍ରକାଶ ପାଇଥିଲା। ଉଭୟ ଦେଶ ମଧ୍ୟରେ ଶ୍ରୀ ମୋଦିଙ୍କ ଗସ୍ତକାଳରେ କୃଷି, ବିରଳ ଖଣିଜ ପଦାର୍ଥ, ଆୟୁର୍ବେଦ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଭାରତୀୟ ନର୍ସମାନଙ୍କ ସେବା ପ୍ରଦାନ ନେଇ ଅନେକଗୁଡ଼ିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମିଳିତ ପ୍ରେସ୍ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନି କହିଛନ୍ତି, ଉଭୟ ଦେଶ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ବିକାଶ ଏବଂ ଉତ୍ପାଦନ ନେଇ ସହଯୋଗ କରିବେ।

0: ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଉଭୟ ଦେଶ ପୋତାଶ୍ରୟ ଆଧୁନିକୀକରଣ ଜାହାଜ ଚଳାଚଳ ପରିବହନ ଏବଂ ନୀଳ ଅର୍ଥନୀତିର ବିକାଶ ଦିଗରେ କାର୍ଯ୍ୟ କରିବେ। ଶ୍ରୀ ମୋଦି କହିଛନ୍ତି ୟୁକ୍ରେନ୍, ପଶ୍ଚିମ ଏସିଆ ଏବଂ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନାର ସମାଧାନ ଦିଗରେ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି। ଭାରତ ଆପୋଷ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି ଉଭୟ ଦେଶ ଅତ୍ୟାଧୁନିକ ବିନିର୍ମାଣ, ଭିଭିଭୂମି, ଶକ୍ତି, ମହାକାଶ ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ମିଳିତ ଭାବେ ଅଗ୍ରସର ହେଉଛନ୍ତି। ବିରଳ ଖଣିଜ ପଦାର୍ଥ, କୃଷି ଶିଳ୍ପ, ସାମୁଦ୍ରିକ ପରିବହନ ଏବଂ ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ରରେ ଉଭୟ ଦେଶରେ ଅପାର ସମ୍ଭାବନା ରହିଥିବା ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମୋଦି ଇଟାଲୀ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନଜନକ ୟୁଏନ୍ ଏଗ୍ରିକୋଲା ମେଡାଲରେ ସମ୍ମାନିତ କରାଯାଇଛି। ଉଭୟ ଦେଶ 2027 ବର୍ଷକୁ ଇଟାଲୀ ଭାରତ ସଂସ୍କୃତି ଓ ପର୍ଯ୍ୟଟନ ବର୍ଷ ଘୋଷଣା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି
1: ये भारत के करोड़ों किसानों, पशुपालकों, मत्स्यपालकों, कृषि वैज्ञानिकों और हमारे श्रमिकों का सम्मान है। यह भारत की उस अटूट प्रतिबद्धता का भी सम्मान है जिसके केंद्र में मानव कल्याण, खाद्य सुरक्षा और सस्टेनेबल डेवलपमेंट है। मैं इस मेडल को अत्यंत विनम्रता के साथ स्वीकार करते हुए ଭାରତ କେ ଅନ୍ନଦାତାଓଁ କୋ ୟହ ମେଡଲ ସମର୍ପିତ କରତା ହୁଁ।
0: ଆମେରିକାର ବିଦେଶ ମନ୍ତ୍ରୀ ମାର୍କ ରୁବିଓ କହିଛନ୍ତି ସେ ଭାରତରେ ଥିବା ସହଯୋଗୀମାନଙ୍କ ସହ ଆମେରିକାର 250ତମ ବାର୍ଷିକୀ ପାଳନ କରିବା ଲାଗି ଅପେକ୍ଷା କରିଛନ୍ତି। ଭାରତ ଗସ୍ତ ପୂର୍ବରୁ ଏକ ଭିଡ଼ିଓରେ ଶ୍ରୀ ରୁବିଓ କହିଛନ୍ତି ଭାରତ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଏବଂ ଆମେରିକା ବିଶ୍ୱର ସବୁଠାରୁ ପୁରାତନ ଗଣତନ୍ତ୍ର ହୋଇଥିବାରୁ ଆମେରିକା ଭାରତ ସହ ଏହି ଦିବସ ପାଳନ କରିବାକୁ ଆଗ୍ରହୀ। ଭାରତରେ ଥିବା ଆମେରିକାର ଦୂତାବାସ ପକ୍ଷରୁ ଏହି ଭିଡ଼ିଓଟି ସେୟାର କରାଯାଇଛି। ଆସନ୍ତା ଜୁଲାଇ 4 ତାରିଖରେ ଆମେରିକା ଐତିହାସିକ ସ୍ୱାଧୀନତା ଘୋଷଣାନାମା ସ୍ୱାକ୍ଷରର 250 ବର୍ଷ ପାଳନ କରିବାକୁ ଯାଉଛି। ଶ୍ରୀ ରୁବିଓ ଆସନ୍ତା ଶନିବାର ଦିନ 4 ଦିନିଆ ଗସ୍ତରେ ଭାରତ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବା ସହ 26 ତାରିଖରେ କ୍ୱାଡ୍ ବୈଠକରେ ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବୈଠକରେ ଅଧ୍ୟକ୍ଷତା କରିବେ। ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲାସ୍ଥିତ ଫାଲ୍ଟା ବିଧାନସଭା ଆସନରେ ଆଜି ପୁନଃ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେଉଛି। ସକାଳ 7ଟାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା 6ଟାରେ ଏହା ଶେଷ ହେବ। 2 ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ 6 ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାଁ ନିର୍ବାଚନରୁ ଓହରି ଯାଇଥିବାବେଳେ ପ୍ରତ୍ୟାହାର ତାରିଖ ଅତିକ୍ରମ କରିଯାଇଥିବାରୁ ତାଙ୍କ ନାମ ବାଲାଟ ପେପରରେ ରହିଛି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା, କଂଗ୍ରେସ ପ୍ରାର୍ଥୀ ଅବଦୁଲ ରଜାକ ମୁଲ୍ଲା ଏବଂ ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀ ମୁଖ୍ୟତଃ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଆମ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଶାନ୍ତିପୂର୍ଣ୍ଣ ମତଦାନ ନିମନ୍ତେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ 285ଟି ଯାକ ବୁଥ୍ରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଏହି ବିଧାନସଭା ଆସନରେ 2,36,000ରୁ ଅଧିକ ଭୋଟର ରହିଛନ୍ତି। ସାମାଜିକ ଗଣମାଧ୍ୟମଗୁଡ଼ିକରେ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଥିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବୈଠକ କରିଛନ୍ତି। ବିଶେଷ ଭାବେ ମେଟା, ଗୁଗୁଲ ଓ ଟେଲିଗ୍ରାମର ପ୍ରତିନିଧିଙ୍କ ସହ ମିଥ୍ୟା ତଥ୍ୟ ପ୍ରସାର ନେଇ ଆଲୋଚନା ହୋଇଛି। ଆସନ୍ତା ମାସ 21 ତାରିଖରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବାକୁ ଥିବାରୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ସାମାଜିକ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ପ୍ରଶ୍ନପତ୍ର ପ୍ରଘଟ ଏବଂ ଯାଞ୍ଚ ହୋଇନଥିବା ତଥ୍ୟ ପ୍ରସାରଣ କରିବା ଫଳରେ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଛି। ଅନ୍ୟ ଏକ ବୈଠକରେ ଆଗାମୀ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଢଙ୍ଗରେ କରିବା ଲାଗି ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ଉପରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି ଯେଉଁସବୁ

ଚ୍ୟାନେଲଗୁଡ଼ିକ ମିଥ୍ୟା ତଥ୍ୟ ପ୍ରସାରଣ କରୁଛନ୍ତି ସେଗୁଡ଼ିକୁ ବନ୍ଦ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଜାତୀୟ ପରୀକ୍ଷଣ ସଂସ୍ଥା ସହ ସମନ୍ୱୟ ରକ୍ଷା କରି ମିଥ୍ୟା ତଥ୍ୟ ପ୍ରସାରଣ ନ କରିବା ଓ ପରୀକ୍ଷାରେ ସ୍ୱଚ୍ଛତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଭାରତ ଓ ବାଂଲାଦେଶ ସୀମାରେ କଣ୍ଟାବାଡ଼ ସ୍ଥାପନ ଲାଗି ପଶ୍ଚିମବଙ୍ଗ ସରକାର ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଜମି ହସ୍ତାନ୍ତର କାର୍ଯ୍ୟ ଆରମ୍ଭ କରିଛନ୍ତି। ଗତକାଲି ନବନ୍ନାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ ବିଏସ୍ଏଫ୍ ଅଧିକାରୀଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବତନ ସରକାର କଣ୍ଟାବାଡ଼ ଲଗାଇବା କାର୍ଯ୍ୟରେ ଟାଳଟୁଳ ନୀତି ଅବଲମ୍ଭନ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଦେଶର ସୁରକ୍ଷା ଦିଗରେ ତାରବାଡ଼ ଲଗାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ବାଂଲାଦେଶ ପଟୁ ଭାରତ ମଧ୍ୟକୁ ଅବୈଧ ପ୍ରବେଶ ରୋକିବା ସହ ତାରବାଡ଼ ସ୍ଥାପନ ଦ୍ୱାରା ନିଶାଦ୍ରବ୍ୟ କାରବାର, ନକଲି ମୁଦ୍ରା କାରବାର, ଧର୍ମାନ୍ତରୀକରଣ ଓ ଅପରାଧ ରୋକାଯାଇ ପାରିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତ ବାଂଲାଦେଶ ମଧ୍ୟରେ 4000 କିଲୋମିଟର ସୀମାବର୍ତ୍ତୀ ଅଞ୍ଚଳ ରହିଥିବାବେଳେ ପଶ୍ଚିମବଙ୍ଗରେ 2200 କିଲୋମିଟର ରହିଛି। ସେଥିମଧ୍ୟରୁ 1600 କିଲୋମିଟର ଦୀର୍ଘ ସୀମାରେ ତାରବାଡ଼ ବସି ସାରିଥିବାବେଳେ 600 କିଲୋମିଟର ଦୀର୍ଘ ସୀମାରେ ତାରବାଡ଼ ଲଗାଯିବ। ଗତକାଲି ହସ୍ତାନ୍ତର ହୋଇଥିବା 27 କିଲୋମିଟର ସୀମା ମଧ୍ୟରୁ 18 କିଲୋମିଟର ସୀମାରେ ତାରବାଡ଼ ଲଗାଯିବା ସହ 9 କିଲୋମିଟର ସୀମାରେ ବିଏସ୍ଏଫ୍ ଆଉଟ୍ପୋଷ୍ଟ ଏବଂ ଭିଭିଭୂମି ନିର୍ମାଣ କରାଯିବ। ଏଥିଲାଗି ଆବଶ୍ୟକ ଖର୍ଚ୍ଚ କେନ୍ଦ୍ର ସରକାର ଏବଂ ବିଏସ୍ଏଫ୍ ବହନ କରିବେ। ଆଗାମୀ ଦିନରେ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜିଲ୍ଲା ପ୍ରଶାସନ, ବିଏସ୍ଏଫ୍, ରାଜ୍ୟ ପୁଲିସ୍ ଏବଂ ସୀମା ଶୁଳ୍କ ବିଭାଗର ସମନ୍ୱୟ ବୈଠକ ନିୟମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପଭିକୁ ବିଏସ୍ଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ସ୍ୱାଗତ କରିଛନ୍ତି। ଓଡ଼ିଶା ସମେତ 11 ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାତି ସମୟରେ ମଧ୍ୟ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 4 ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ 20 ଓଭରରେ 8 ହରାଇ 147 ରନ୍ କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ 7 ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିୟନ୍ସିପ୍ରେ ବାଂଲାଦେଶ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ଗତକାଲି ସିଲହଟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ବାଂଲାଦେଶ 78 ରନ୍ରେ ପାକିସ୍ତାନକୁ ପରାସ୍ତ କରିବା ପରେ ଏହି ସଫଳତା ମିଳିଛି। ତାଲିକାରେ ପାକିସ୍ତାନ 8 ସ୍ଥାନକୁ ଖସିଆସିଛି। ମଧ୍ୟପ୍ରଦେଶର ଭୋପାଳସ୍ଥିତ ଉଦ୍ଧବ ଦାସ ମେହେଟା କେନ୍ଦ୍ରୀୟ ସାଇ କେନ୍ଦ୍ରରେ 18 ବର୍ଷରୁ କମ୍ ପୁରୁଷ ହକିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଚତୁର୍ଥ ତଥା ଫାଇନାଲ୍ ମ୍ୟାଚ୍ 3-3ରେ ଅମୀମାଂସିତ ରହିଛି। ଅନ୍ୟପକ୍ଷରେ 18 ବର୍ଷରୁ କମ୍ ଭାରତୀୟ ମହିଳା ହକି ଟିମ୍ ଅଷ୍ଟ୍ରେଲିଆକୁ ଫାଇନାଲ୍ ମ୍ୟାଚ୍ରେ 4-1ରେ ପରାସ୍ତ କରିଛି। ପଞ୍ଚଦେଶୀୟ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଭାରତ ଇଟାଲୀ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ଉଭୟ ଦେଶର ପ୍ରତିବଦ୍ଧତା ପ୍ରକାଶ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ଆସନରେ ଆଜି ଅନୁଷ୍ଠିତ ହେଉଛି ପୁନଃ ମତଦାନ। ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରଚାର ରୋକିବା ନେଇ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 4 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
2: ୱେଲକମ୍ ବ୍ୟାକ୍ ଏଗେନ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ, ଆଉ କହୁଛନ୍ତି ଦିଲ୍ ସେ ଦିଲ୍ ତକ୍। ସୋ ଚାଲିଛି ଶୁଭ ସକାଳ ମ୍ୟୁଜିକାଲ, ହମସଫର ବିଶ୍ୱଜିତ ଅଛି ଆପଣମାନଙ୍କ ସାଙ୍ଗରେ। ସାଥୀ, ଆଜି ହ୍ୟାପି ବାଲା ବର୍ଥଡେ କାହାର? ଆଜି ହଉଛି ହ୍ୟାପି ବାଲା ବର୍ଥଡେ ଭାରତୀୟ ସିନେମା ପ୍ରେମୀଙ୍କ ଭିତରେ ଗହଣରେ, ଯିଏ ଯେଉଁ ଦୁଇଟି ବ୍ୟକ୍ତି ଖୁବ୍ ଚମତ୍କାର ତାଙ୍କର ବ୍ୟକ୍ତିତ୍ୱର ପରିପ୍ରକାଶ କରିଛନ୍ତି, ରୂପେଲି ପରଦାରେ ଆମକୁ ଦେଖାଇଛନ୍ତି ଅନେକ ସ୍ୱପ୍ନ। ଜଣେ ଲାଇଟ କ୍ୟାମେରା ଆକ୍ସନର ସର୍ଦ୍ଦାର, ଆଉ ଜଣେ ଭର୍ସାଟାଇଲ ଆକ୍ଟରର ଆନ୍ନା। ୟେସ୍, ଦୁଇଟି ଭିନ୍ନ ପ୍ରାନ୍ତ, ଦୁଇଟି ଭିନ୍ନ ଚରିତ୍ର, କିନ୍ତୁ କାମ ହଉଛି ଗୋଟିଏ, ଆମକୁ କରିଛନ୍ତି ଖୁବ୍ ଏଣ୍ଟରଟେନ୍, ଆଉ କରୁଛନ୍ତି ବି ଖୁବ୍ ଏଣ୍ଟରଟେନ୍। ମୁଁ କାହା ବିଷୟରେ କହୁଛି? ଫାର୍ଷ୍ଟ ଆପଣମାନଙ୍କୁ କହିଦେଖେ, ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଭାରତୀୟ ସିନେମାର କଥା ଯେବେ ଯେବେ ଉଠିବ, ସେତେବେଳେ ଆମକୁ ରୋମାଣ୍ଟିସିମ୍ର କଥା, କାହାଣୀର କଥା, ପାରିବାରିକ ମୂଲ୍ୟବୋଧର କଥା ଏବଂ ବିଦେଶରେ ସୁଟିଂ ହେବାର ସେ ଯେଉଁ ମଜା ଏବଂ ତା ଭିତରେ ହିରୋଇଜମ୍, ହିରୋଇନ୍ ଏବଂ ହିରୋଇନ୍ଙ୍କର ରୋମାନ୍ସ।

ରୋମାନ୍ସ କାହାଣୀ ଭିତରେ ନିଜକୁ ହଜେଇ ଦେବା, ଏଇ ସବୁ କ୍ଷେତ୍ରରେ ଯୋଉ ପ୍ରଡକ୍ସନ୍ ହାଉସ୍ର ବହୁତ ବହୁତ ବହୁତ ଅଧିକ କଣ୍ଟ୍ରିବ୍ୟୁସନ୍ ରହିଛି, ଯିଏ ଆମକୁ ବହୁତ ସୁନ୍ଦର ସୁନ୍ଦର ସିନେମା ଗିଫ୍ଟ କରିଛନ୍ତି, ସେ ହେଉଛନ୍ତି ୟଶରାଜ ପ୍ରଡକ୍ସନ୍ ଏବଂ ନିର୍ମାତା ୟଶ ଚୋପ୍ରା। କିନ୍ତୁ ଏହି ୟଶରାଜ ପ୍ରଡକ୍ସନ୍ର ସୁଯୋଗ୍ୟ ଉତ୍ତରାଧିକାରୀ, ସଠିକ୍ ୱାରିସ୍ ଆଦିତ୍ୟ ଚୋପ୍ରା, ଯିଏ ଏହି ସିଲସିଲାକୁ ଆଜି ମଧ୍ୟ ଜାରି ରଖିଛନ୍ତି ଆଉ ବହୁତ ସୁନ୍ଦର ଭାବରେ ଜାରି ରଖିଛନ୍ତି, ତାଙ୍କର ହେଉଛି ଆଜି ହ୍ୟାପି ବାଲା ବର୍ଥଡେ। ଆଦିତ୍ୟ ଚୋପ୍ରା, ଯିଏ ବଲିଉଡ୍ର ଭିଡ଼ରୁ, କଣ୍ଟ୍ରୋଭର୍ସିରୁ ଏବଂ ସବୁ ଷ୍ଟାରଡମ୍ ପାର୍ଟି ବଗେରା ଏସବୁ ଚମକ ଝମକରୁ ନିଜକୁ ଦୂରେଇ ରଖିଛନ୍ତି, ଏମିତି ଜଣେ ଚଳଚ୍ଚିତ୍ର ନିର୍ମାତା ଯିଏ ଆମକୁ ସୁନ୍ଦର ସୁନ୍ଦର ଚଳଚ୍ଚିତ୍ର ସବୁ ଗିଫ୍ଟ କରିଛନ୍ତି, ଆଜି ହେଉଛି ତାଙ୍କର ହ୍ୟାପି ବାଲା ବର୍ଥଡେ। ମାତ୍ର 23 ବର୍ଷ ବୟସରେ ନିର୍ଦ୍ଦେଶନା ଜଗତରେ ପାଦ ଦେଲେ ଦିଲୱାଲେ ଦୁଲହନିଆ ଲେ ଯାଏଙ୍ଗେ। ୱାଃ, କିଏ ବା ସେ ଫିଲ୍ମକୁ ଏପର୍ଯ୍ୟନ୍ତ ଭୁଲିପାରିଛି। ଏମିତି ଗୋଟିଏ ଭାରତୀୟ ଫିଲ୍ମ ଯାହା ସିନେମା ଇତିହାସରେ 1200ରୁ ଅଧିକ ସପ୍ତାହ ମୁମ୍ବାଇର ମରାଠା ମନ୍ଦିରରେ ଚାଲିଲା ଏବଂ ବିଶ୍ୱ ରେକର୍ଡ ମଧ୍ୟ କଲା। ଆଜି ସେ ଚଳାଉଛନ୍ତି ଭାରତର ସବୁଠାରୁ ବଡ଼ ଫିଲ୍ମ ଷ୍ଟୁଡିଓ ବା ଫିଲ୍ମ ପ୍ରଡକ୍ସନ୍ ୟଶରାଜ ଫିଲ୍ମସ୍। ସେ ଆମକୁ ଦେଇଛନ୍ତି ଭାରତର ପ୍ରଥମ ସ୍ପାଇ ୟୁନିଭର୍ସ, ମାନେ ଟାଇଗର, ୱାର, ପଠାନ ପରି ବ୍ୟୁଟିଫୁଲ ଫିଲ୍ମସ୍। ତାଙ୍କର ହେଉଛି ଆଜି ହ୍ୟାପି ବାଲା ବର୍ଥଡେ ଏବଂ ତା ସହିତ ଆଜି ହେଉଛି ହ୍ୟାପି ବାଲା ବର୍ଥଡେ ଦକ୍ଷିଣ ଭାରତର ଜଣେ ଏମିତି କ୍ଲାସିକ୍ ଆକ୍ଟର ଯିଏ ପ୍ରତ୍ୟେକଟି ଚରିତ୍ରରେ ଏତେ ସୁନ୍ଦର ଭାବରେ ଅଭିନୟ କରନ୍ତି, ଏତେ ସୁନ୍ଦର ଭାବରେ ନିଜର ପ୍ରେଜେନ୍ସକୁ ଆପେୟର କରନ୍ତି ଯେ ହଲ୍ରୁ ବାହାରିଲା ବେଳକୁ ତାଙ୍କ ଚରିତ୍ର ଆମ ଜିସ୍ମ ଜାହାନରେ ପୁରା ସେଭ୍ ହେଇକି ରହିଯାଇଥାଏ। ୟେସ୍, ମୁଁ କହୁଛି ସେହି ସୁପରଷ୍ଟାରଙ୍କ କଥା ଯିଏ ଗତ 40 ଦଶନ୍ଧିରୁ ଅଧିକ ସମୟ ଧରି ସିନେମା ଜଗତରେ ରାଜ କରୁଛନ୍ତି, ସୁପରଷ୍ଟାର ମୋହନ ଲାଲ। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ସେ ନିଜ କ୍ୟାରିୟରରେ 400ରୁ ଅଧିକ ଚଳଚ୍ଚିତ୍ରର ଅଭିନୟ ତ କରିଛନ୍ତି, ତା ସହିତ ତାଙ୍କ ଖାତାରେ ଆସିଛି 5ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଦୃଶ୍ୟମ ଚଳଚ୍ଚିତ୍ର ଆପଣ ନିଶ୍ଚୟ ଦେଖିଥିବେ, ତାର ଅରିଜିନାଲ ଫିଲ୍ମଟି ହେଉଛି ଏଇ ମୋହନଲାଲଙ୍କର, ତାର ରିମେକ୍ରେ ଅଜୟ ଦେବଗନ ଅଭିନୟ କରିଥିଲେ ସତ, କିନ୍ତୁ ଅରିଜିନାଲର କ୍ରେଜ୍ ଆଜି ମଧ୍ୟ ରହିଛି। ଜର୍ଜ କୁଟି ଚରିତ୍ରକୁ ମୋହନଲାଲ ଯେଉଁଭଳି ଭାବରେ ଜୀବନ୍ତ କରି ଅଭିନୟ କରିଥିଲେ ତାହା ଜଣେ କେବଳ ଜିନିୟସ୍ ହିଁ କରିପାରିବ ବୋଲି ଆକ୍ଟିଂ ସ୍କୁଲର ଅନେକ ଲୋକମାନେ କହିଦିଅନ୍ତି। ଜଣେ ପରଦା ପଛର ବାଦଶାହ ତ ଆଉ ଜଣେ ପରଦା ଆଗର ସେହେନ୍ସା, ସେଇ ଦୁଇ ଜଣଙ୍କୁ ଆଜି ରେନ୍ବୋ ପରିବାର ତରଫରୁ ହ୍ୟାପି ବାଲା ବର୍ଥଡେ ଜଣାଉଛୁ। ଆଉ ବର୍ତ୍ତମାନ ଚାଲନ୍ତୁ ଦିଲୱାଲେ ଦୁଲହନିଆ ଲେ ଯାଏଙ୍ଗେର ସେ ବ୍ୟୁଟିଫୁଲ ଲଭ୍ ଆନ୍ଥେମ୍, ଯାହା ପ୍ରତ୍ୟେକଟି ଭାରତୀୟଙ୍କ ହୃଦୟରେ ଆଜି ମଧ୍ୟ କଏଦ ହେଇକି ରହିଛି ଆଉ ରହିଥିବ, ଯାହାକୁ ଶୁଣିଲା ମାନେ ମନେ ପଡ଼ିଯାଏ 90s ର କଥା।

ସକାଳର ନରମ ଖରାରେ ଯେତେବେଳେ ନିଦ ଭାଙ୍ଗେ ଆଖିର କୋଣରେ, ମନ ଖୋଜେ ଗୋଟେ ସୁନ୍ଦର ବାହାନା, କପେ ଗରମ ଚା ଆଉ ସେଇ ମିଠା ସ୍ମୃତିର ଠିକଣା। ଆହା କି ସୁନ୍ଦର ଚାହା, ଫୁଟୁଥିବା ପାଣିରେ ଯେବେ ଅଦା ଇଲାଇଚି ମିଶିଯାଏ, ଘର ସାରା ଗୋଟେ ଅଜଣା ମହକ ଖେଳିଯାଏ, ଆଉ ସେଥିରେ ଯେତେବେଳେ ଢଳା ହୁଏ ଟିକେ ଆପଣାପଣର କ୍ଷୀର, ଯାହାକୁ ଦେଖିଲେ ମନ ହୋଇଯାଏ ଶାନ୍ତ କ୍ଲାନ୍ତ, ଆଉ ହଜିଯାଏ ସବୁ ମନ ଭିତରର ଭିଡ଼।

ସତୀ ଆଉ ଗୋଟିଏ ଭେରି ଇଣ୍ଟରେଷ୍ଟିଂ ହର୍ବାଲ୍ ଟି ର କଥା ଯଦି ମୁଁ କହିବି ତାହେଲେ ସିଏ ହେଉଛି ମନ୍ଦାର ଫୁଲର ଚା ବା ହର୍ବିସ୍କସ୍ ଟି ବୋଲି ଯାହାକୁ କୁହାଯାଉଛି। ମନ୍ଦିର ଫୁଲର ପାଖୁଡ଼ାକୁ ଗରମ ପାଣିରେ ପକେଇକି କିମ୍ବା ତାର ପ୍ୟାକେଟ୍ ମଧ୍ୟ ବଜାରରେ ବର୍ତ୍ତମାନ ଉପଲବ୍ଧ ଅଛି। ଗରମ ପାଣିରେ ମନ୍ଦାର ଡଙ୍ଗା ଆସିଗଲା ପରେ ଫୁଲକୁ ଛାଣିଦେବେ, ପାଣିରେ ଲେମ୍ବୁ ଲବଙ୍ଗ ଡାଲଚିନି ଏବଂ ମହୁ ପକେଇଲେ ରେଡି ହେଇଯିବ ଆପଣଙ୍କ ପାଇଁ ହର୍ବିସ୍କସ୍ ଟି ବା ମନ୍ଦାର ଫୁଲର ଚା। ଦେଖିବା ପାଇଁ ରେଡ୍ ବ୍ୟୁଟିଫୁଲ ଏବଂ ଇମ୍ୟୁନିଟି, ଥଣ୍ଡା, କାଶ, କଫ, ପାଚନ ସମସ୍ୟା ଏବଂ ହାଡ଼କୁ ଷ୍ଟ୍ରଙ୍ଗ କରିବା ପାଇଁ ଇଏ ବହୁତ ଭଲ ବୋଲି ବିଲିଭ କରାଯାଉଛି। ଅର୍ଜୁନ ଗଛ ବିଷୟରେ ଆପଣମାନେ ଶୁଣିଥିବେ। ଅର୍ଜୁନ ଗଛର ଛାଲକୁ ବ୍ୟବହାର କରି ଗୋଟେ ପାଉଡର କିମ୍ବା ସେହି ବକଳ ଛାଲ ଦ୍ୱାରା ଆପଣମାନେ ପାଇଯାଇପାରିବେ ଆଉ ଗୋଟେ ସୁନ୍ଦର ହର୍ବାଲ ଟି ଯାହା ବହୁତ ହେଲ୍ଦି ଆପଣଙ୍କ ପାଇଁ। ୟାକୁ ରାତିରେ ଆପଣ ପାଣିରେ ପକେଇ ପାରିବେ ଏବଂ ସକାଳୁ ପିଇପାରିବେ। ପୁରୁଷ ମହିଳା ଉଭୟଙ୍କ ପାଇଁ ୟୁରିନାରୀ ପ୍ରୋବ୍ଲେମ ହଉ, ହାର୍ଟର ପ୍ରୋବ୍ଲେମ ହଉ, ଏ ପାଇଁ ସବୁ ବହୁତ ଭଲ, ପାଚନ ପାଇଁ ମଧ୍ୟ ବହୁତ ଭଲ ଏବଂ ପିତ୍ତଦୋଷ ପାଇଁ ମଧ୍ୟ ଅର୍ଜୁନ ଛାଲର ଟି ଗୋଟେ ବେଷ୍ଟ ଅପସନ। ଆଉ ଗୋଟିଏ ଏମିତି ହର୍ବାଲ ଟି ଯାହାକି ଚୀନ, ଜାପାନ, ଜର୍ମାନୀ ସହିତ ଆମ ଦେଶରେ ମଧ୍ୟ ଧୀରେ ଧୀରେ ଏବେ ଅନେକ ଲୋକପ୍ରିୟ ହୋଇଗଲାଣି, ଅନେକ ଲୋକ ତାକୁ ପସନ୍ଦ କଲେଣି, ଯାହାକୁ ଆପଣଙ୍କୁ ଟିକେ ଖୋଜିବାକୁ ପଡ଼ିବ କିନ୍ତୁ ଆପଣ

କ୍ୟାମୋମିଲ୍ ଟି ବୋଲି ଯାହାକୁ କୁହାଯାଉଛି, ଆପଣ ଗରମ ପାଣିରେ ତାକୁ ପକେଇକି ପିଇପାରିବେ। ଥାଇରଏଡ୍ ପାଇଁ ମଧ୍ୟ ବହୁତ ଭଲ ଏବଂ ଗୋଟେ ବେଷ୍ଟ ଅପସନ୍ ହର୍ବାଲ୍ ଟି ହିସାବରେ। ଏବଂ ତା ସହିତ ଆଉ ଗୋଟିଏ ହର୍ବାଲ୍ ଟି ଯାହାକୁ ସହଜରେ ଆପଣ ଘରେ ବି ତିଆରି କରିପାରିବେ, ଅଦା ଚା ବା ଜିଞ୍ଜର ଟି ଯାହାକୁ ଆମେ କହୁଛେ। ଏଇ ଅଦା ଚା ଆପଣଙ୍କର ଥଣ୍ଡା, କାଶ, କଫ, କୋଲେଷ୍ଟ୍ରୋଲ ପାଇଁ ବହୁତ ବଢ଼ିଆ, ସଫଳତାର ସହିତ ଏସବୁକୁ ପ୍ରତିରୋଧ କରିବ। ଅଦା ଚା ଖୁବ୍ ଇଫେକ୍ଟିଭ। ଅଦା ଚା ରେ ଆପଣମାନେ ମହୁ ବି ପକେଇ ପାରିବେ ଯଦି ବେଶୀ କଡ଼ା ଲାଗୁଛି ତେବେ। ଏବଂ ହର୍ବାଲ୍ ଟି ଆପଣମାନଙ୍କୁ କ୍ଷୀର ଚା ପାଖରୁ ଦୂରେଇକି ରଖିବ। ଏବଂ ବହୁତ ସୁନ୍ଦର ସୁନ୍ଦର ଅପସନ୍ ମୁଁ ହର୍ବାଲ୍ ଟିର କହିଲି ଏବଂ କିଛି ବ୍ୟୁଟିଫୁଲ୍ ଟ୍ରାକ୍ସ ମଧ୍ୟ ଶୁଣାଉଥିଲି, କିନ୍ତୁ ସମୟ ବର୍ତ୍ତମାନ ଦେଲାଣି ଇସାରା ଆପଣମାନଙ୍କ ପାଇଁ ଗୋଟିଏ ଗୀତ ଏବଂ ପରେ ପରେ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ର ସିଲସିଲାକୁ ଷ୍ଟାର୍ଟ କରିବାକୁ ପଡ଼ିବ। ତେଣୁ ଆପଣମାନଙ୍କ ପାଇଁ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ର ଟପିକ୍ ମୁଁ ଆଉ ଥରେ ଆଜି କହି ରଖେ। ସେଇ ଇଣ୍ଟରନ୍ୟାସନାଲ୍ ଟି ଅବସରରେ ଆପଣମାନଙ୍କ ପାଇଁ ଗୋଟେ ଫନି ଆଉ ଇଣ୍ଟରେଷ୍ଟିଂ ଆଉ ଇମାଜିନ୍ କଲା ଭଳିଆ ଟପିକ୍ ଆଣିଛି, ଯୋଉଟାକି ହେଉଛି ଏଇଆ ଯେ ଯଦି ଆପଣ ଫେଭରେଟ୍ ସେଲିବ୍ରିଟି ଆପଣଙ୍କ ପାଖରେ ଆସିକି ପହଞ୍ଚିଗଲେ ଆଉ କପେ ଚା ର ଆପଣଙ୍କୁ ବ୍ୟବସ୍ଥା କରିବାକୁ ପଡ଼ିଲା, ମାନେ ତାଙ୍କ ସହିତ ବସିକି ଆପଣ କପେ ଚା ପିଇବାର ବନ୍ଦୋବସ୍ତ ହେଇଗଲା, ଯଦି ଆପଣଙ୍କ ଫେଭରେଟ୍ ସେଲିବ୍ରିଟିଙ୍କ ସହିତ ବସିକି ଆପଣ କପେ ଚା ପିଇବାର ସୁଯୋଗ ପାଆନ୍ତି, ତାହେଲେ କଥାବାର୍ତ୍ତା କୋଉ ଟପିକ୍ରୁ ଆରମ୍ଭ ହେବ ଜଣେଇବେ ଆମକୁ କଲ୍ କରିକି 0671230353 ନମ୍ବର। ବର୍ତ୍ତମାନ ଗୋଟେ ଏଇ ଟ୍ରାକ୍ ସହିତ ମର୍ଣ୍ଣିଂ ମେଲୋଡିକୁ କରିବା ପଏଣ୍ଟ ଅଫ୍।

0: କୋଉ ପାପର ତୁ ଏମିତି ଦେଲୁ କି ଉପହାର କହି ହୁଏ ନା ସହି ହୁଏ ନା ନା ନା ନା ରେ ଜୀବନ ନା ନା ନା ଦାଉସାଧେନା ଦାଉସାଧେନା ଜୟ ଜଗନ୍ନାଥ ନମସ୍କାର
1: ନମସ୍କାର ଭାଇ କଣ ଆଜି ପୁରା ଦୁଃଖ ଦୁଃଖ ଗୀତରୁ ଷ୍ଟାର୍ଟ କରିଦେଲେ ଆଜି କିନ୍ତୁ ଟିକେ ପରିଚୟ ଦେଇଦିଅନ୍ତୁ ଆମ ଶ୍ରୋତା ବନ୍ଧୁ ମାନଙ୍କ ପାଇଁ
0: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଜିଲ୍ଲା
1: ନାରାୟଣ ଭାଇ ଗୀତଟି ଆପଣ ବହୁତ ଭଲ ଗାଇଲେ କିନ୍ତୁ ଟିକେ ଦୁଃଖ ଗୀତ ଗାଇଦେଲେ ଆଉ ଆଚ୍ଛା କଣ କହିବେ ଭାଇ ଆଜିର ଟପିକ ତ ପୁରା ହାପି ହାପି ବାଲା ଟପିକ ଯଦି ଆପଣଙ୍କ ଫେଭରେଟ୍ ସେଲିବ୍ରିଟି ଆସିକି ପହଞ୍ଚି ଯାଆନ୍ତି ଆପଣଙ୍କୁ ସୁଯୋଗ ମିଳେ ତାଙ୍କ ସହିତ ବସିକି କପେ ଚା ପିଇବା ପାଇଁ କୋଉ ଟପିକ ରୁ କଥାବାର୍ତ୍ତା ଆରମ୍ଭ ହବ ଆପଣଙ୍କର?
0: ନିଶ୍ଚୟ ଆମେ ତ ହଉଛି ଓଡିଶା ଓଡିଆ ମାଟିର ପୁଅ, ଆମର ଓଡିଶାର କେମିତି କଳା ସଂସ୍କୃତି ଆଉ ଆମର ଓଡିଶାର ଯୋଉ ଅଛି ଆମର ସମ୍ବଲପୁରୀ ଶାଢୀ ଆଉ ଆମର ଓଡିଶାର ପ୍ରଭୁ ଜଗନ୍ନାଥ ଆରାଧ୍ୟ ଦେବତା ଏହା ଉପରେ ହିଁ ଆମର ଟପିକ ଆରମ୍ଭ ହବ।
1: ଆଚ୍ଛା ଆପଣଙ୍କ ଫେଭରେଟ୍ ସେଲିବ୍ରିଟି ତାହେଲେ କିଏ କହିଦିଅନ୍ତୁ ଆମକୁ?
0: ଓଡିଆରେ ମୋର ଅଛନ୍ତି ଆମର ଗଞ୍ଜାମର ସିଦ୍ଧାନ୍ତ ସାର।
1: ଆଚ୍ଛା
0: ଆଉ ଯଦି ହିନ୍ଦୀରେ କହିବି ମୋର ହଉଛନ୍ତି ଅମିତାଭ ବଚ୍ଚନ।
1: ବାହ ଆରେ ବାହ ବଢିଆ ବଢିଆ ଦୁଇଟା ସୁପରଷ୍ଟାରଙ୍କ ନାଁ ନେଲେ ଏବଂ ଯଦି ଆପଣଙ୍କୁ କେବେ ସୁଯୋଗ ମିଳେ ତାଙ୍କ ସହିତ ବସିକି ଚା ଟିକେ ପିଇବାର ତାହେଲେ ଆପଣ ବଢିଆ କଥାଟି କହିଲେ ଯେ ଆପଣ ଆମ କଲଚରର କଥା କହିବେ ଏଇଠୁ ଆରମ୍ଭ ହବ କେମିତି ପ୍ରଚାର ପ୍ରସାର ହେଇପାରିବ ସମ୍ବଲପୁରୀ ସବୁ ପ୍ରାନ୍ତର ଶାଢ଼ୀ ବିଷୟରେ କଥା ହେବେ କଲଚର ବିଷୟରେ କଥା ହେବେ ମ୍ୟୁଜିକ ବିଷୟରେ କଥା ହେବେ। ବହୁତ ବହୁତ ଧନ୍ୟବାଦ ନାରାୟଣ ଭାଇ କଲ୍ କରିଥିବାରୁ।
0: ନମସ୍କାର
1: ସାଥୀ ଆପଣ ମଧ୍ୟ କଲ୍ କରିପାରିବେ ଆଉ ସୁନ୍ଦର ସୁନ୍ଦର ଟପିକ ଆଜି ପୁରା ଆପଣମାନଙ୍କ ପାଇଁ ଯେ ଆପଣଙ୍କ ଫେଭରେଟ୍ ସେଲିବ୍ରିଟି ଯଦି ଆସିକି ପହଞ୍ଚି ଯାଆନ୍ତି ଆପଣଙ୍କ ପାଖରେ କପେ ଚା ପିଇବାର ସୁଯୋଗ ମିଳେ ତାଙ୍କ ସହିତ ବସିକି ତାହେଲେ କଣ କଥା ହେବେ। ଆସିଯାଇଛି ଆଉ ଗୋଟେ କଲ୍। ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ? ଗୁଡ୍ ମର୍ଣ୍ଣିଂ
2: ଭାଇ। ନମସ୍କାର
1: ନମସ୍କାର ଜୟ ଜଗନ୍ନାଥ ଭାଇ। ଭାଇ ଟିକେ ପରିଚୟ ଦେଇଦିଅନ୍ତୁ। ଆଭାସ ଭାଇ କଣ କହିବେ ଆପଣଙ୍କ ଫେଭରେଟ୍ ସେଲିବ୍ରିଟି କିଏ ଆଉ ତାଙ୍କ ସହିତ ବସିକି ଚା ପିଇବାର ସୁଯୋଗ ମିଳିଲେ ଟପିକଟା କୋଉଠୁ ଷ୍ଟାର୍ଟ ହବ?
2: ମୁଁ କହିବି ଭାଇ ଦେଖ ବେଙ୍ଗଲୀ ହିରୋନି ଦର୍ଶନା ବାନାର୍ଜୀ।
1: ଆଚ୍ଛା
2: ବହୁତ ଟପ୍ ଲାଗନ୍ତି। ଯଦି କେବେ ସୁଯୋଗ ମିଳେ ହେଲା ଆଗେ ଆମେ ଘରେ ବସେଇକି ଚା ଦେଇକି ତାପରେ ଫ୍ୟାମିଲି ବିଷୟରେ କିଛି ଭଲ ମନ୍ଦ ଦୁଃଖ ସୁଖ ହବୁ ତାପରେ ଇତ୍ୟାଦି ଆଦି କହିଚାଲିବୁ କେମିତି କଣ ଚାଲିଛି କେମିତି କଣ ଆଗକୁ ପ୍ରୋଗ୍ରାମ ଅଛି ହୁଏ କିଛି ଆଗକୁ କିଛି।
1: ଆଚ୍ଛା ଆଭାସ ଭାଇ ଜାଣିକି ଖୁସି ହେବେ ଯେ ରଚନା ବାନାର୍ଜୀ ଇଜ୍ ଏ ଭେରି ଗୁଡ୍ ଆଉ ବିଗ୍ ଚା ଲଭର। ତେଣୁ ଆପଣଙ୍କୁ ନିଶ୍ଚୟ ସେ ସୁଯୋଗଟି କେବେ ମିଳୁ ଆପଣଙ୍କ ଫେଭରେଟ୍ ଷ୍ଟାରଙ୍କ ସହିତ ଆପଣ ବସିକି କପେ ଚା ପିଇବାର ସୁଯୋଗ ପାଆନ୍ତୁ ଏବଂ ସେଠି ଏଇ ଫ୍ୟାମିଲି ଡିସ୍କସନରୁ ଆରମ୍ଭ ହବ ଆପଣଙ୍କର। ଆଚ୍ଛା ତାଙ୍କୁ ଏ କଥାରେ କିନ୍ତୁ ଆଚ୍ଛା ଆଉ ଗୋଟେ ଭାଇ ଆମ ତରଫରୁ ଗୋଟେ କ୍ୱେଶ୍ଚିନ୍ ନିଶ୍ଚୟ ପଚାରିଦେବେ ସେଟା ହଉଛି ରଚନା ବାନାର୍ଜୀ ପୁଣି କେବେ ଓଡିଆ ଫିଲ୍ମ ଗୋଟେ କରିବେ ନା ନାହିଁ? ଆପଣ କଣ ଚାହୁଁଛନ୍ତି ରଚନା ମାରାଣ ଆଉ ଗୋଟେ ଓଡିଆ ଫିଲ୍ମ କରିବା ଦରକାର ନା ନାହିଁ?
2: ହଁ ଦରକାର ଜରୁର ଗୋଟେ କାହିଁକି ଯେମିତି ସୁଯୋଗ ମିଳିବ ଯେତେଟା ସୁଯୋଗ ମିଳିବ
1: ତାହେଲେ ବ୍ୟାକ୍ କରିବା ଦରକାର ନାହିଁକି?
2: ଆଜ୍ଞା ଆଜ୍ଞା
1: ବହୁତ ବହୁତ ଧନ୍ୟବାଦ ଆବାସ ଭାଇ କଲ୍ କରିଥିବାରୁ। ଥ୍ୟାଙ୍କ ୟୁ ସୋ ମଚ୍ ସାଥୀ। ଆପଣ ମଧ୍ୟ କଲ୍ କରିପାରିବେ କାରଣ ସମୟ ଆଜି ଟିକେ କମ୍ ଅଛି। ଆପଣ ଜାଣିଛନ୍ତି ଆଜି ଆପଣମାନେ ଶୁଣିପାରିବେ ଗୋଟେ ବିଶେଷ ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ବାଇ ଭାରତ ମସଲା 9:30 ଷ୍ଟାର୍ଟ ହେଇଯିବ। ସୋ ଆଜି ଟିକେ କମ୍ ସମୟ ଅଛି ସେଥିପାଇଁ କଲ୍ ଟିକେ ଅଧିକ ନବା ପାଇଁ ଚେଷ୍ଟା କରୁଛି ଏବଂ ଟିକେ ସର୍ଟଲି ଆପଣମାନଙ୍କ ସହିତ କଥା ସାରିବା ପାଇଁ ମୁଁ ଟ୍ରାଏ କରୁଛି। ତେବେ ଜଲ୍ଦି ଜଲ୍ଦି ଫୋନ୍ କରନ୍ତୁ 0671230353 ହେଉଛି ଆମର ନମ୍ବର। ଯଦି ମିଳେ ସୁଯୋଗ ଆପଣଙ୍କ ଫେଭରେଟ୍ ସେଲିବ୍ରିଟିଙ୍କ ସହିତ ବସିକି କପେ ଚା ପିଇବାର ତାହେଲେ କୋଉଠୁ କଥା ଆରମ୍ଭ ହବ? ଆସିଛି ନେକ୍ସଟ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି। ନମସ୍କାର ଗୁଡ୍ ମର୍ଣ୍ଣିଂ କିଏ କହୁଥିଲେ କୋଉଠୁ କହୁଥିଲେ?
3: ଭାଇ ନମସ୍କାର ଜୟ ଜଗନ୍ନାଥ।
1: ଭାଇ ନମସ୍କାର ଜୟ ଜଗନ୍ନାଥ। ଭାଇ ଟିକେ ପରିଚୟ ଦେଇଦିଅନ୍ତୁ।
3: କହୁଥିଲି ସେଇ ଭୂତପୂର୍ବ ରାଜେଶ ନାୟକ।
1: ରାଜେଶ ଭାଇ କଣ କହିବେ ଆପଣଙ୍କ ଫେଭରେଟ୍ ସେଲିବ୍ରିଟି କିଏ ଆଉ ତାଙ୍କ ସହିତ କପେ ଚା ପିଇବାର ସୁଯୋଗ ମିଳିଲେ କଥାବାର୍ତ୍ତାଟା କୋଉଠୁ ଷ୍ଟାର୍ଟ ହବ?
3: ସେମିତି ଦେଖିବାକୁ ଗଲେ ବହୁତ ଅଛନ୍ତି
1: ଆଜ୍ଞା।
3: ଆଉ ମୋର ସ୍ପେଶାଲ ସେଲିବ୍ରିଟି ହଉଛନ୍ତି ଆମର ପିଏମ ନରେନ୍ଦ୍ର ମୋଦି।
1: ଆଚ୍ଛା
3: ତାପରେ ରହିଲେ ଆପଣଙ୍କର ୟୁପିର ସିଏମ ଯୋଗୀ ଆଦିତ୍ୟନାଥ।
1: ଆଚ୍ଛା
3: ତାପରେ ରହିଲେ ଭାଇ ଆମର କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂ ଧୋନି।
1: ମହେନ୍ଦ୍ର ସିଂ ଧୋନି ଚା ଲଭର ପୁରା ବହୁତ। ମହେନ୍ଦ୍ର ସିଂ ଧୋନି ତ ବହୁତ ବଡ ଚା ଲଭର।
3: ହଁ ନାଇଁ ଆହୁରି ଅଛନ୍ତି ବିଲ କ୍ଲିଣ୍ଟନ ଅଛନ୍ତି ଆପଣଙ୍କର ଡୋନାଲ୍ଡ ଟ୍ରମ୍ପ ଅଛନ୍ତି ନେତାନ୍ୟାହୁ ଅଛନ୍ତି ଏମିତି ସବୁ ଅଛନ୍ତି ଆଉ।
1: ଭାଇ ଆପଣ ତ ଟିକେ କ୍ରିକେଟ ଫ୍ରିକେଟ ଖେଳନ୍ତି ଆଗରୁ ମଧ୍ୟ କହିଛନ୍ତି କ୍ରିକେଟ ବହୁତ ବଢିଆ ଖେଳନ୍ତି ଆପଣ। ତେବେ ଯଦି ଧୋନି ଭାଇଙ୍କ ସହିତ ଆପଣଙ୍କୁ ସୁଯୋଗ ମିଳେ ବସିକି କପେ ଚା ପିଇବାର ଏମଏସ ଧୋନି କ୍ୟାପ୍ଟେନ କୁଲ ତାହେଲେ ଟପିକଟା କୋଉଠୁ ଆରମ୍ଭ ହବ ରାଜେଶ ଭାଇ?
3: ଆଉ ଯୁଦ୍ଧଟା କେମିତି ବନ୍ଦ କରନ୍ତୁ ଆଜ୍ଞା ପୁରା ଶାନ୍ତି ଦରକାର।

0: ପୁରା ବିଶ୍ୱରେ ଡୋନାଲ୍ଡ ଟ୍ରମ୍ପଙ୍କ ଏଇ କଥାଟା ଆଗ କହିବି।
1: ଧୋନିଙ୍କ ସହିତ ବସିଲେ କୋଉଠି ଟପିକ ଭାଇ ଆରମ୍ଭ ହବ?
0: ଧୋନି ହଉଛନ୍ତି କ୍ୟାପ୍ଟେନ କୋହଲି, ତାଙ୍କର ସେ ଯୋଉ ଲମ୍ବା ଲମ୍ବା ବାଳକୁ ଲମ୍ବା ଲମ୍ବା ଛକା, ଭାଇ କଣ କହିବି।
1: ସେଟା କେମିତି
0: ବିଭିନ୍ନ ପ୍ରକାର ଗାଡି ବିଭିନ୍ନ ପ୍ରକାର କୁକୁର ସବୁ ରଖିଛନ୍ତି,
1: ସେଇ ବିଷୟରେ କଥା ହେଇଯିବ।
0: ଦରକାର ନାହିଁ ଗୋଟେ କୁକୁର ଦିଅନ୍ତୁ, କାରଣ ଆମର ଏଠି ଚୋର ସବୁ ମାତିଛନ୍ତି ଭାଇ।
1: ବଢିଆ ଟପିକ, ବଢିଆ କହିଲେ ରାଜେଶ ଭାଇ, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରେ। ସମୟ ଟିକେ କମ, ସେଥିପାଇଁ ଅଳ୍ପରେ ସାରୁଛୁ। ଜୟ ଜଗନ୍ନାଥ। ଆଜି ଆପଣ ମଧ୍ୟ ଫୋନ ଉଠାନ୍ତୁ 0671230353 କୁ ଡାଏଲ କରନ୍ତୁ, ଆସିକି ପହଞ୍ଚିଯିବ ମୋ ପାଖରେ କଲ। ନେଇଯିବା ଆଉ ଗୋଟେ କଲ, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଗୁଡ୍ ମର୍ଣ୍ଣିଂ, ୱେଲକମ୍।
2: ନମସ୍କାର, ଗୁଡ୍ ମର୍ଣ୍ଣିଂ, ମୁଁ କହୁଛି ମମିନା ଜଗତସିଂହପୁର।
1: ମମିନା ମ୍ୟାଡମ୍, କଣ କହିବେ, ଆପଣଙ୍କର ଫେଭରେଟ୍ ସେଲିବ୍ରିଟି କିଏ, ତାଙ୍କ ସହିତ ବସିକି କପେ ଚା ପିଇବାର ସୁଯୋଗ ମିଳିଲେ କଥାବାର୍ତ୍ତାଟା କୋଉ ଟପିକ ରୁ ଆରମ୍ଭ ହବ?
2: ସାର୍, ମୋ ଫେଭରେଟ୍ ସେଲିବ୍ରିଟି ହେଉଛନ୍ତି ଅମିତାଭ ବଚ୍ଚନ ଆଉ ପ୍ରିୟଙ୍କା ଗାନ୍ଧୀ।
1: ବାଃ, ବଢିଆ।
2: ଆଉ ଯଦି ତାଙ୍କ ସାଙ୍ଗରେ ସୁଯୋଗ ମିଳେ ଚା ପିଇବାକୁ,
1: ଆଜ୍ଞା,
2: ତାହେଲେ ମୁଁ ଭାବୁଛି ମୋ ପାଟିରୁ ସେଠି କିଛି ଭାଷା ବାହାରିବ,
1: ମାନେ ଆପଣ ଏତେ ଖୁସି ହେଇଯିବେ, ସେତେବେଳେ ଦେଖାଯିବ। ତଥାପି ଆପଣ, ତଥାପି ଅମିତାଭ ବଚ୍ଚନଙ୍କର ଫର୍ଷ୍ଟ ଫିଲ୍ମ ଆପଣ କୋଉଟା ଦେଖିଥିଲେ, ଆପଣଙ୍କର ଟିକେ ମନେ ଅଛି?
2: ଛୋଟବେଳେ କାହାକୁ ଦେଖିଛନ୍ତି ମନେ ନାହିଁ, ମୁଁ ତ ସେମିତି ଦେଖିବାକୁ ଗଲେ ଅମିତାଭ ବଚ୍ଚନଙ୍କର ପ୍ରତ୍ୟେକ ଫିଲ୍ମ ମୁଁ ଦେଖିଛି,
1: ପ୍ରତ୍ୟେକ ଫିଲ୍ମ ଦେଖିଛନ୍ତି। ତାହେଲେ ମୁଁ କହୁଛି, ତାହେଲେ ଆପଣ ଯେତେବେଳେ ଅମିତାଭ ସାର୍ଙ୍କୁ ଯଦି ଦେଖା କରିବେ, ତାହେଲେ ଡାଇରେକ୍ଟ କହିଦେବେ ଆଉ ଆପଣଙ୍କର ସବୁ ଫିଲ୍ମ ମୁଁ ଦେଖିଛି, ଆଉ ଗୋଟେ ଫେମସ ଡାଇଲଗ ତାଙ୍କର କହିଦେବେ। କୋଉ ଡାଇଲଗ ଆପଣଙ୍କୁ ବହୁତ ଭଲ ଲାଗେ, ଏବେ ମନେ ଅଛି ଗୋଟେ ଡାଇଲଗ ତାଙ୍କର?
2: ଡାଇଲଗ ତ ବହୁତ ଅଛି ତାଙ୍କର, ରିଶ୍ତେ ମେ ହମ୍ ତୁମାରେ ବାପ୍ ଲଗତେ ହେ ନାମ ଲେତେ ହେ।
1: ଆପଣ କହିଦେବେ ରିଶ୍ତେ ମେ ହମ୍ ତୁମାରେ ଫ୍ୟାନ ଲଗତେ ହେ।
2: ଆଜ୍ଞା ଆଜ୍ଞା, ହଁ ଠିକ ହେ,
1: ରହିଲି ଆଜ୍ଞା, ନମସ୍କାର, ବହୁତ ବହୁତ ନମସ୍କାର, ଆଜ୍ଞା ରହିଲି। ସାଥୀ ଆପଣ ମଧ୍ୟ କଲ୍ କରନ୍ତୁ, ଶୀଘ୍ର ଶୀଘ୍ର କପେ ଚା ପିଇବାର ସୁଯୋଗ ଯଦି ମିଳେ ଆପଣଙ୍କର ଫେଭରେଟ୍ ସେଲିବ୍ରିଟିଙ୍କ ସହିତ, ତାହେଲେ ଟପିକଟା କୋଉଠୁ ଷ୍ଟାର୍ଟ ହବ? ଆସିଯାଇଛି ଆଉ ଗୋଟିଏ କଲ, ଦେଖିବା କିଏ କରିଛନ୍ତି। ହ୍ୟାଲୋ, ହାଇ, ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ? ନମସ୍କାର, କିଏ କହୁଥିଲେ? ଆଜ୍ଞା, କଣ କହିବେ, ଆପଣଙ୍କ ଫେଭରେଟ୍ ସେଲିବ୍ରିଟି କିଏ, ଆଉ ଯଦି ସୁଯୋଗ ମିଳେ ତାଙ୍କ ସହ ବସି କପେ ଚା ପିଇବାର, ତାହେଲେ କୋଉଠୁ ଟପିକଟା ଆରମ୍ଭ ହବ କଥାବାର୍ତ୍ତାଟା?
2: ମୋର ଫେଭରେଟ୍ ହେଉଛନ୍ତି ସନ୍ନି ଦେୱାଲ।
1: ଆଚ୍ଛା,
2: ତାଙ୍କ ଫିଲ୍ମ ବହୁତ ଭଲ ଲାଗେ,
1: ବହୁତ ଭଲ ଲାଗେ। ତାହେଲେ ଯଦି ଆପଣଙ୍କ ପାଖରେ ସେ ଆସିକି ପହଞ୍ଚିଗଲେ ଆଉ କହିବେ ଯେ ଚାଲନ୍ତୁ ସ୍ମିତା ମ୍ୟାଡମ୍ ଟିକେ ଗୋଟେ କପ୍ ଚା ପିଇବା ଆଉ କଥା ହବା, ତାହେଲେ କୋଉଠୁ କଥାବାର୍ତ୍ତାଟା ଆରମ୍ଭ ହବ? ତାହେଲେ କୋଉଠୁ କଥାବାର୍ତ୍ତା ଆରମ୍ଭ
2: ହବ?
1: କିଏ ଜାଣିଛି, ନିଶ୍ଚୟ ହେଇପାରେ। ତାହେଲେ କଥାବାର୍ତ୍ତାଟା କୋଉଠୁ ଆରମ୍ଭ ହବ କୁହନ୍ତୁ ତାହେଲେ?
2: ମୁଁ
1: ତ କିଛି ତ କହିପାରିବିନି, ମୁଁ ତ ଠିକ ଅଛି, ଥ୍ୟାଙ୍କ ୟୁ। ତାହେଲେ ଆପଣ କିଛି କହିପାରିବେନି ଯଦି ପୁରା ଫ୍ୟାନ ଗାର୍ଲ ମୋମେଣ୍ଟ, ଆପଣ ପୁରା ନର୍ଭସ ହେଇଯିବେ, ଟିକେ ଟିକେ ହାଲକା ହାଲକା ଯେତେବେଳେ କଥା ହେବେ ତାଙ୍କୁ ଟିକେ ପ୍ରଶଂସା କରିବେ ଆଉ କହିବେ ଯାଉ କେମିତି ଫିଲ୍ମ ଦେଖିକି ତାଙ୍କର ଆପଣ ଫ୍ୟାନ ହେଇଯାଇଛନ୍ତି ଆଉ। ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କରିଥିବାରୁ, ଥ୍ୟାଙ୍କ ୟୁ ସୋ ମଚ୍ ଫର୍ କଲିଂ।

0: बहुत बहुत धन्यवाद भाई कॉल करथिले, धन्यवाद कथा है कि बहुत सुंदर लगला। रहिली भाई नमस्कार।
1: नमस्कार।
0: साथी आपण मध्ये डेरी करंतु नी शीघ्र शीघ्र फोन उठांतु आ डायल करंतु 0671-230-3153। आजी जेची आगुटे कॉल देखिबा की करचंदी कोडु करचंदी। नमस्कार। नमस्कार की कोथले भाई?
2: ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସାରୁଖା ଆଚ୍ଛା ହଁ ମୁଁ ଆଗେ କୁଣ୍ଡେଇ ପକେଇବି ଆଚ୍ଛା ଆଗେ କୁଣ୍ଡେଇ ପକେଇବି ତାପରେ ଚା ପାଖରେ ଦେଖିବା ହଁ ମୁଁ ଆଗେ କୁଣ୍ଡେଇ ପକେଇବି ସତରେ କେମିତି ଛିଡ଼ିବି ତାପରେ ଦେଖିବି ଆଚ୍ଛା ତାହେଲେ କୋଉଠୁ ଭାଇ କଥାବାର୍ତ୍ତା ଆରମ୍ଭ କରିବା ଶାହରୁଖ ଖାନଙ୍କୁ କଣ କହିଦେବେ ଆଉ ଆପ
1: ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
0: ଆଚ୍ଛା
1: ସିଏ ଯଦି ତାଙ୍କ ସାଙ୍ଗରେ ମୁଁ ବସିକି ଟିକେ ଚା ପିଇବି ତାହେଲେ ମୁଁ କହିବି ଓଡିଶାରୁ ନିଶାଟାକୁ ହଟେଇ ଦିଅନ୍ତୁ।
0: ଆଚ୍ଛା ଚା ଏବେ ଚର୍ଚ୍ଚା ହବ ଏବଂ ଗୋଟେ ଭଲ ସୁନ୍ଦର ପଦକ୍ଷେପ ନବା ପାଇଁ ଆପଣ ତାଙ୍କୁ ଅନୁରୋଧ କରିବେ।
1: ହଁ ଆମ ଓଡିଶାଟା ସୁନାର ଓଡିଶା ହଉ, ଏଇ ନିଶା ଦ୍ରବ ନ ଖାଆନ୍ତୁ, ସମସ୍ତେ ଭଲରେ ରହନ୍ତୁ, ଆମ ଓଡିଶାଟା ରାମ ରାଜ୍ୟ କରିଦିଅନ୍ତୁ।
0: ବାହ ବଢିଆ, ଆପଣଙ୍କର ବହୁତ ସୁନ୍ଦର ଚିନ୍ତା, ଆଉ ଏଥିପାଇଁ ଆପଣ କଲ କଲେ ଆମକୁ ଜଣେଇଲେ, ବହୁତ ବହୁତ ଧନ୍ୟବାଦ ମ୍ୟାଡାମ।
1: ଧନ୍ୟବାଦ।

0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ହ୍ୟାଲୋ ହ୍ୟାଲୋ ହ୍ୟାଲୋ, ହୁଏତ କଲ୍ଟି କୌଣସି କାରଣ ପାଇଁ କଟିଯାଇଛି, ତେବେ ସାଥି ଆପଣମାନେ ଶୀଘ୍ର ଶୀଘ୍ର ଫୋନ୍ କରିଦିଅନ୍ତୁ, ଆସିଯାଇଛି ଆଉ ଗୋଟିଏ କଲ୍। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା ପ୍ରକାଶ ଭାଇ, କଣ କହିବେ, ଆପଣଙ୍କ ଫେଭରେଟ୍ ସେଲିବ୍ରିଟି କିଏ, ଆଉ ତାଙ୍କ ସହିତ ବସିକି ଚା ପିଇବାର ସୁଯୋଗ ମିଳିଲେ କଣ ପଚାରିବେ? ହ୍ୟାଲୋ, ଆଜ୍ଞା କୁହନ୍ତୁ, ଶୁଭୁଛି। ସଚିନ ତେନ୍ଦୁଲକର ଆପଣଙ୍କର ଫେଭରେଟ?
1: ଆଜ୍ଞା।
0: ତାହେଲେ କୋଉ କଥାରୁ କନ୍ଭର୍ସେସନ ଆରମ୍ଭ ହବ, କ୍ରିକେଟ ବିଷୟରେ ନା ଅଲଗା କିଛି?
1: କ୍ରିକେଟ ବିଷୟରେ, ଆମର ଯେତେବେଳେ ପର୍ଯ୍ୟଟନ ଅଛି ଓଡ଼ିଶାର, ତା ବିଷୟରେ କଥା ହବ।
0: ଆରେ ବା, ବଢିଆ, ଆପଣ ଭାବିକି ରଖିଛନ୍ତି, ନିଶ୍ଚୟ ମାଷ୍ଟର ବ୍ଲାଷ୍ଟରଙ୍କ ସହିତ ଆପଣଙ୍କର କେବେ ଗୋଟେ ଦେଖା ହେଇଯାଉ, କପେ ଚା ବି ସିଏ ପିଅନ୍ତି, ତେଣୁ ଆପଣ ମଧ୍ୟ
1: ବଢିଆ।
0: ଆପଣଙ୍କର ଏ ସ୍ୱପ୍ନ ନିଶ୍ଚୟ ପୂରଣ ହଉ, କଲ୍ କଲେ ଆମକୁ ଜଣେଇଲେ, ସେଥିପାଇଁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଭାଇ। ରହିଲ ନମସ୍କାର। ସାଥି, କେତେ ସେଲିବ୍ରିଟିଙ୍କର କିଏ ପଲିଟିସିଆନଙ୍କୁ ବାଛୁଛନ୍ତି ନିଜର ଫେଭରେଟ୍ ସେଲିବ୍ରିଟି ଭାବରେ, କିଏ ଭାବୁଛନ୍ତି ଏଣ୍ଟରଟେନମେଣ୍ଟ ସେକ୍ଟରରୁ, କିଏ କହୁଛନ୍ତି ସ୍ପୋର୍ଟସ ତାରକାଙ୍କର ନାଁ, ସମସ୍ତଙ୍କର ନିଜ ନିଜର ପସନ୍ଦ, ଏବଂ ତାରି ଭିତରେ କନ୍ଭରସେସନ କୋଉଠୁ ଆରମ୍ଭ ହବ, ତା ବିଷୟରେ ବି ଟିକେ ଟିକେ ହିଣ୍ଟସ ଦେଇଦେଉଛନ୍ତି। ଆପଣ ମଧ୍ୟ କଲ୍ କରନ୍ତୁ, ଆସିଯାଇଛି ଆଉ ଗୋଟିଏ କଲ୍। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଭାଇ ନମସ୍କାର, ମୁଁ ରାଣୀପଟରୁ ଅଳ୍ପାନନ୍ଦ ନାୟକ କହୁଥିଲି।
0: ଆଜ୍ଞା, କଣ କହିବେ ମ୍ୟାଡାମ, ଆପଣଙ୍କର ଫେଭରେଟ୍ ସେଲିବ୍ରିଟି କିଏ, ଆଉ ତାଙ୍କ ସହିତ ବସିକି ଚା ପିଇବାର ସୁଯୋଗ ମିଳିଲେ କଣ ପଚାରିବେ ପ୍ରଶ୍ନ ଆପଣ ତାଙ୍କୁ?
2: ଭାଇ, ମୋର ପ୍ରଥମ ସେଲିବ୍ରେସନ ହଉଛନ୍ତି ମୋର ନମିତା ଅଗ୍ରୱାଲ,
0: ଆସିଲେ
2: ତାଙ୍କ ସହିତ ବସି ପ୍ରଥମେ ଅଭିରେ କଥାବାର୍ତ୍ତା ହେବି। ମ୍ୟାଡାମ, ଆପଣ କେତେ ବର୍ଷରେ ସିଙ୍ଗର ଜଗତରେ ପାଦ ଦେଇଥିଲେ, ଆପଣ ପ୍ରଥମେ ଯେତେବେଳେ ସଙ୍ଗୀତ ଆରମ୍ଭ କରିଥିଲେ ଆପଣଙ୍କୁ କେମିତି ଲାଗିଥିଲା?
0: ମାନେ ଜଣେଇଲେ ନିଶ୍ଚୟ ଏଇଟା ବି ପୂରଣ ହଉ ବୋଲି ଆମେ ଚାହୁଁଛୁ। କଲ୍ କରିଥିବାରୁ ନମସ୍କାର, ରହିଲା, ଧନ୍ୟବାଦ।

0: ଆଜ୍ଞା ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ସନ୍ତୋଷ ମଲ୍ଲିକ କହୁଛି, ମାକଳପୁରା ଭରତପୁର ଜିଲ୍ଲା।
0: ସନ୍ତୋଷ ଭାଇ କଣ କହିବେ, ଆପଣଙ୍କ ଫେଭରେଟ ସେଲିବ୍ରିଟି କିଏ, ଚା ପିଇବାର ସୁଯୋଗ ମିଳିଲେ ତାଙ୍କ ସହିତ ବସିକି କୋଉଠୁ ଆରମ୍ଭ ହବ କଥା?
1: ମୋର ହଉଛି ପ୍ରିୟ ହଉଛନ୍ତି ସେଲିବ୍ରିଟି ନମିତା ଅଗ୍ରୱାଲ।
0: ଆଚ୍ଛା, ଆପଣଙ୍କର ମଧ୍ୟ ନମିତା ଅଗ୍ରୱାଲ।
1: ବହୁତ ତାଙ୍କ ଗୀତ ବି ବହୁତ ବଢିଆ ଲାଗେ, ତାଙ୍କ କଥା ବି ବହୁତ ବଢିଆ ଲାଗେ। ଏବେ ଗୋଟେ ତାଙ୍କର ଯୋଉ ଅଛି ଜୟ ଜଗନ୍ନାଥ ଟିଭି,
0: ଆଜ୍ଞା ଆଜ୍ଞା,
1: ସେଥିରେ ବି ବହୁତ ତାଙ୍କର ଗୀତ କଥା ବହୁତ ବଢିଆ ଲାଗେ।
0: ଆପଣ ତାହେଲେ କୋଉଠୁ କଥାବାର୍ତ୍ତା ଆରମ୍ଭ କରିବେ ତାଙ୍କ ସହିତ, କପେ ଚା ପିଇବାର ସୁଯୋଗ ମିଳିଲେ ବସିକି? ସଙ୍ଗୀତରୁ ଆରମ୍ଭ ହବ। ଆଚ୍ଛା, ଆପଣ ଚା ପିଅନ୍ତି ନା ନାଇଁ ଭାଇ? ହ୍ୟାଲୋ ହ୍ୟାଲୋ ହ୍ୟାଲୋ, ହୁଏତ କଲ୍ଟି କଟିଯାଇଛି କୌଣସି କାରଣରୁ, ତଥାପି କହିଦେଇଛନ୍ତି ଭାଇ ତାଙ୍କର ମନର କଥା। ନମିତା ଅଗ୍ରୱାଲ ତାଙ୍କର ଫେଭରେଟ ସେଲିବ୍ରିଟି, ତାଙ୍କ ସହିତ ବସିକି କଥା ହେବାର ସୁଯୋଗ ମିଳିଲେ ସେ ସଙ୍ଗୀତରୁ ବାର୍ତ୍ତାଳାପକୁ ଆରମ୍ଭ କରିବେ, ଏବଂ ଚା ଟା ପିଇ ପାରୁଥିଲେ ନା ଚା ପିଅନ୍ତି ନା ନାହିଁ ସେଟା ବାସ ଆମେ ଜାଣିପାରିଲୁନି। ବାକି ଥ୍ୟାଙ୍କ ୟୁ ସୋ ମଚ୍ ଭାଇ ଆପଣ କଲ୍ କରିଥିବାରୁ, କଲ୍ଟି ହୁଏତ କୌଣସି କାରଣ ପାଇଁ କଟିଯାଇଛି। ତେବେ ଆସିଯାଇଛି ଆଉ ଗୋଟିଏ କଲ୍, ନେଇଯିବା ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା କଣ କହିବେ, ଆପଣଙ୍କ ଫେଭରେଟ ସେଲିବ୍ରିଟି କିଏ, ଆଉ ତାଙ୍କ ସହ ବସିକି କପେ ଚା ପିଇବାର ସୁଯୋଗ ମିଳିଲେ କଣ ପଚାରିବେ ଆପଣ? ହ୍ୟାଲୋ, ଆଜ୍ଞା କୁହନ୍ତୁ। ଅନୁଭବ ମହାନ୍ତି, ସୁପରଷ୍ଟାର, ଆପଣଙ୍କ ଫେଭରେଟ ସେଲିବ୍ରିଟି, କଣ ପଚାରିବେ ତାହେଲେ ତାଙ୍କ ସହିତ ଚା ପିଇଲେ? ଫାଇଟିଂ ଟିକେ ତାଙ୍କୁ କହିବେ, ଫାଇଟିଂ ଭଲ ଲାଗେ ଟିକେ, ସେ ବିଷୟରେ କୁହନ୍ତୁ। ନାଇଁ କି ଆପଣ ଚା ପିଅନ୍ତି ନା ନାଇଁ ମ୍ୟାଡମ୍? ବହୁତ ଚା ପିଅନ୍ତି, ତାହେଲେ ଜମିଯିବ କଥାବାର୍ତ୍ତା ଆଉ। ଆଚ୍ଛା, ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ, ଆପଣଙ୍କର କଥା କହିଲେ, ରହିଲେ ଆଜ୍ଞା, ନମସ୍କାର। ସାଥୀ ଆପଣ ମଧ୍ୟ ଆପଣଙ୍କ ମନର କଥା କହିପାରିବେ, କାରଣ ସମୟ ବର୍ତ୍ତମାନ ବହୁତ ଅଳ୍ପ, ତା ଭିତରେ ଏଇ ସୁନ୍ଦର ଗୋଟିଏ ସ୍ୱିଚ୍ ଗୀତ ବହୁତ କମ୍ ଟାଇମ୍ର, ଏବଂ ପରେ ପରେ ଆପଣମାନଙ୍କର ଆଉ ଗୋଟିଏ ଦୁଇଟି କଲ୍ ନେଇଯିବା।

0: ସାଥୀ ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କି କରିଛନ୍ତି, କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ସିଏ। ନମସ୍କାର ଆଜ୍ଞା, କିଏ କହୁଥିଲେ, କୋଉଠୁ କହୁଥିଲେ? ହ୍ୟାଲୋ ଆଜ୍ଞା, ନମସ୍କାର, କୁହନ୍ତୁ।
1: ଛୋଟ ବଡ ସମସ୍ତଙ୍କ ସହିତ ମିଳିମିଶିକିରି ମିଶି ଯାଆନ୍ତି ସମସ୍ତଙ୍କ ସହିତ।

0: ସେମିତି ନାହିଁ କିଛି ବାତ ବିଚାର, ସମସ୍ତଙ୍କ ମିଶିକିରି କଥା ଚାହାନ୍ତି, ତେଣୁ ତାଙ୍କ ନେଚରଟା ମତେ ଭଲ ଲାଗେ। ତାକୁ ମୁଁ ପଚାରନ୍ତି ଚାହା ପିଆ ଆଳରେ ସୁଯୋଗ ତ କଥା ମିଳିବନି ତାଙ୍କ ସହିତ ବସି ଚାହା ପିଇବା ପାଇଁ, ଆମର ସେ କାପାସିଟି ନାହିଁ। ଯଦି ବି ବାଇଚାନ୍ସ କୋଉ ନା ମିଳେ ତାକୁ ପଚାରନ୍ତି, ଇନ୍ଦିରା ଗାନ୍ଧୀ, ମହାତ୍ମା ଗାନ୍ଧୀ ଆମ ଓଡ଼ିଶାକୁ ବହୁତ ଭଲ ପାଉଥିଲେ। ଓଡ଼ିଶାର ସମ୍ବଲପୁରୀ ଶାଢୀ ବି ଇନ୍ଦିରା ଗାନ୍ଧୀ ଯେତେବେଳେ ଆସିଥିଲେ ନେଇକି ଯାଇଥିଲି,
1: ସିଏ
0: ତ ଆମ ଓଡ଼ିଶାକୁ ବହୁତ ଭଲ ପାଆନ୍ତି। ଆପଣ ଭଲ ପାଆନ୍ତି କି ନାହିଁ ଏବଂ ଓଡ଼ିଶାକୁ କୋଉ ଦୃଷ୍ଟିରେ ଆପଣ ଦେଖନ୍ତି ଏଇ କଥା ପଚାରନ୍ତି।
1: ଓଡ଼ିଶା ପାଇଁ କଣ ଭିଜନ ଅଛି ଆପଣଙ୍କର? ବହୁତ ବଢିଆ, ବହୁତ ସୁନ୍ଦର। ଆଚ୍ଛା, ଏଣ୍ଟରଟେନମେଣ୍ଟ ସେକ୍ଟର କଥା ମ୍ୟାଡମ କୁହନ୍ତୁ, ଆପଣ ସେଲିବ୍ରିଟି କହିଲେ, ପଲିଟିକାଲ ସେଲିବ୍ରିଟି କହିଲେ, ଏଣ୍ଟରଟେନମେଣ୍ଟ ସେକ୍ଟର ଆପଣଙ୍କୁ କିଏ ଭଲ ଲାଗନ୍ତି?
0: ଏଣ୍ଟରଟେନମେଣ୍ଟ ସେଲିବ୍ରିଟି ହେଲେ ମୋର ଅମିତାଭ ବଚ୍ଚନ, ରେଖା।
1: ଆରେ ବାହ, ବଢିଆ ବଢିଆ ନା। ଆଉ ଆପଣଙ୍କର ଏଇ ସୁନ୍ଦର କଲ ଆଉ ସୁନ୍ଦର କଥା ଗୁଡିକ ପାଇଁ ବହୁତ ବହୁତ ଧନ୍ୟବାଦ। ରହିଲି ମ୍ୟାଡମ, ନମସ୍କାର।
0: ଅମିତାଭ ବଚ୍ଚନ ଠାରୁ ରେଖାକୁ ଟିକେ ଭେଟିବା ପାଇଁ ବହୁତ ଇଚ୍ଛା, ଆମର ତ ସେ ହେଇପାରିବନି ମୁଁ ଜାଣିଛି, ତେବେ ବି ଆମେ ଟିଭିରେ ଦେଖିବା, ଟିକେ ମନକୁ ଶାନ୍ତି କରିଦବୁ
1: ଆଉ। ଆଚ୍ଛା ହଉ, ରେଖାଙ୍କୁ ଭେଟିଲେ ମ୍ୟାଡମ କଣ ପଚାରିବେ ତାହେଲେ? ଫାର୍ଷ୍ଟ
0: ପଚାରିବେ ଆପଣଙ୍କର ଯୋଉ ସିନେମା ଗୁଡାକ, ଯୋଉ ସବୁ ସିନେମା ହୁଏ ସେଗୁଡାକ ସବୁ ହୁଏ ପୁରୁଷ ପ୍ରଧାନ ସିନେମା, କିନ୍ତୁ ରେଖା ଗୋଟେ ଏମିତି ହିରୋଇନ, ତାଙ୍କର ସବୁ ନାରୀ ପ୍ରଧାନ ସିନେମା, ଯୋଉ ସିନେମା କି ରେଖାଙ୍କର ମେନ୍ ରୋଲ୍ଟା ହେଇଥିବ, ତାଙ୍କ ହିରୋର କିଛି ନଥାଏ। ବେଶୀ ପିକ୍ଚର ରେଖାଙ୍କର ହିରୋର କିଛି ହେଇନଥାଏ, ସବୁ ଜିନିଷ ତାଙ୍କରି ଉପରେ ଥାଏ।
1: ୱୁମେନ୍ ଓରିଏଣ୍ଟେଡ୍ ଫିଲ୍ମର ଗୋଟେ ନୂଆ ପରିଭାଷା ସେ ଦେଇଥିଲେ,
0: ସେଥିପାଇଁ ମୁଁ ପଚାରିଥାନ୍ତି ଏଇଟା ଆପଣ କେମିତି କରନ୍ତି ନା, ଆପଣଙ୍କୁ ଡାଇରେକ୍ଟର ପ୍ରଡ୍ୟୁସର ଏ ରୋଲ୍ ଦିଅନ୍ତି, ଏଇଟା ପଚାରନ୍ତି।
1: ଆଜ୍ଞା, ବହୁତ ବଢିଆ କ୍ୱେଶ୍ଚିନ୍, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ରହିଲି, ନମସ୍କାର।
0: ନମସ୍କାର।
1: ସେଥି ସମୟ କେତେବେଳେ ସରିଗଲା ଜଣାପଡ଼ିଲାନି, କଥା ହଉଥିଲୁ ଆପଣମାନଙ୍କ ସାଙ୍ଗରେ, ବହୁତ ସୁନ୍ଦର ସୁନ୍ଦର କ୍ୱେଶ୍ଚିନ୍ସ, ବହୁତ ସୁନ୍ଦର ସୁନ୍ଦର କନ୍ଭରସେସନ ର ଷ୍ଟାର୍ଟିଂ ଚା ସହିତ ଆପଣ କରିବେ ଆପଣଙ୍କର ଫେଭରେଟ୍ ସେଲିବ୍ରିଟିଜ୍ ମାନଙ୍କ ସହିତ ବୋଲି କହିଲେ, ଏବଂ ଶୁଣିକି ମଧ୍ୟ ବହୁତ ଖୁସି ଲାଗିଲା। ତେବେ ସମୟ ସାଥି ଆଜି ଇସାରା ଦେଲାଣି, ବର୍ତ୍ତମାନ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍କୁ ଏଇଠି ଶେଷ କରିବାକୁ ପଡ଼ିବ। କିଛି କ୍ଷଣ ଭିତରେ ଆପଣମାନେ ଶୁଣିପାରିବେ ଆଜି ଗୋଟିଏ ସ୍ୱତନ୍ତ୍ର ପ୍ରାୟୋଜିତ କାର୍ଯ୍ୟକ୍ରମ, ଯାହାର ନାଁ ହେଉଛି ସ୍କୁଲ ଟାଇମ୍ସ ବାଏ ଭାରତ ମସଲା। ଷ୍ଟେ ଟ୍ୟୁନ୍ଡ।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ଭାରତ ମସଲା।
1: ପିଲାମାନେ, ମୁଁ ଭାରତ ମସଲାର ଭରତ ମଉସା। ଗତ ଗୁରୁବାର କହିଥିଲି, ଆଜି ଗୁରୁବାର ଆସିଗଲି। ହେଲେ ଭାରତ ମସଲା ସ୍କୁଲ ଟାଇମ୍ର ପ୍ରଥମ ଅଧ୍ୟାୟରେ ତୁମେ ଯେତେ ଯେତେ କଥାମାନ ସବୁ ଶୁଣିଥିଲ, ଆଜି ଦ୍ୱିତୀୟ ଅଧ୍ୟାୟରେ ସେଇ କଥା ହେଲେ ଟିକିଏ ଅଲଗା। ମାନେ ଖରା ଛୁଟିରେ ହ୍ୱାଟ୍ସଆପ୍ ଅନଲାଇନ୍ ମାଧ୍ୟମରେ ତମର ପାଠ ପଢା ଜୋରସୋରର ଚାଲିଛି। ଯୋଉ ଯୋଉ କଥା ସାର ମାନଙ୍କୁ ଦିଦି ମାନଙ୍କୁ ପଚାରି ମୁଁ ବୁଝି ସାରିଛି ରେ ପିଲେ, ସେଇଥିପାଇଁ ମୁଁ ବହୁତ ଖୁସି। କାହିଁକି ନା ତୁମେ ସବୁ ଏମିତି ସମୟର ମୂଲ୍ୟକୁ ବୁଝିକି ପାଠ ପଢିଲେ ଆଗକୁ ବଢିବ, ଆଉ ଏ ଭାରତ ମାତାର ନାଁ ରଖିବ। ହଉ, ତମରି ଭଳି ଜଣେ ଛାତ୍ର, ଭାରି ବଢିଆ ଲାଗିଥିଲା ତାଙ୍କ କଥା ଶୁଣ।
2: ନମସ୍କାର, ମୁଁ ହେଉଛି ବଳଜିତ ମହାନ୍ତି। ମୁଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୂଆପଡା କଟକ ର ଷଷ୍ଠ ଶ୍ରେଣୀର ଛାତ୍ର। ଦେଖନ୍ତୁ, ମୋର ପାଠ ପଢିବାରେ କିଛି ଅସୁବିଧା ହଉନି। ଆଗରୁ ଯେତେବେଳେ ସ୍କୁଲ ରହୁଥିଲା ସେତେବେଳେ ଆମର ହଉଥିଲା 8ଟାରୁ 11ଟା ଯାଏ। ଯେତେବେଳେ ଖରା ଛୁଟି ହେଇଗଲାଣି ମୁଁ 6:30ରେ ଉଠୁଛି, ନିଜର ନିତ୍ୟ କର୍ମ ସାରିକି 7:30ରେ ଆମର ଅନଲାଇନ୍ କ୍ଲାସ ହଉଛି। ଆମର ଅନଲାଇନ୍ କ୍ଲାସ 8:30ରେ ସରିଲେ ମୁଁ ଗାଧେଇ ପଡିକି ମୋର ଆଗ ଖାଇଦିଏ, ଖାଇଲା ପରେ ଠିକ 10ଟାରେ ପଠାନ୍ତି ହ୍ୱାଟ୍ସଆପ୍ ରେ ପାଠ। ଦେଖନ୍ତୁ, ଅନଲାଇନ୍ କ୍ଲାସ ଯେତେବେଳେ ମୁଁ ପଢିବି ମତେ ଯୋଉ କୌଣସି ଡାଉଟ୍ ହବ, ଅନଲାଇନ୍ କ୍ଲାସ ସରିଲା ପରେ ମୁଁ ତାକୁ ମୋ ଖାତାରେ ନୋଟ୍ କରିଦେଇଥିବି। ତାପରେ ବାବା ମାମା କି ଦିଦି ଯିଏ ବି ଘରେ ଥିଲେ ମୁଁ ସେ ଡାଉଟ୍ ଟାକୁ ତାକୁ ପଚାରିଛି, କୌଣସି ଅସୁବିଧା ହଉନି। ଆଉ ଗୋଟେ କଥା, ଗତ ଅଧ୍ୟାୟରେ ଆମର ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ବହୁତ ଭଲ କଥା କହିଥିଲେ, ଯେଉଁ କଥାକୁ ଶୁଣିକି ମୁଁ ସାଙ୍ଗମାନଙ୍କୁ ଅନୁରୋଧ କରୁଛି କି ଏଇ

0: ହଁ ପିଲାମାନେ ଗତ ଥର ସିଆର୍ସି ଦିଦି କେତେ କେତେ କଥା କହିଦେଲେ, ହଁ ତାଙ୍କର ଆହୁରି କଥା ମୁଁ ରଖିଛି। ମୁଁ କହିଲି ଦିଦି ଏଇ ଖରା ଛୁଟିରେ ଘରକୁ ବିଦ୍ୟାଳୟ ଭାବିକି ପିଲାମାନେ ପାଠ ପଢୁଛନ୍ତି, ଆଜି ପିଲାମାନଙ୍କ ପାଇଁ ଆପଣ କେମିତିକା କଥା ରଖିଛନ୍ତି, ଆଉ ପିଲାମାନଙ୍କ ପିତା ମାତା ବନ୍ଧୁ ପରିଜନ ମାନଙ୍କ ପାଇଁ କେମିତିକା ବାର୍ତ୍ତା ରଖିଛନ୍ତି ଟିକେ କୁହନ୍ତୁ।
1: ମୁଁ ଲକ୍ଷ୍ମୀପ୍ରିୟା ରାଉତ, ସିଆର୍ସିସି ତିନିଘରିଆ, ବର୍ତ୍ତମାନର ମାଷ୍ଟର ଟ୍ରେନର ଭାବରେ ତ ଟିଚର ମାନଙ୍କୁ ଟ୍ରେନିଂ ଦଉଛି। ଏ ଯୋଉ ସମର ଲର୍ଣ୍ଣିଂ ପ୍ରୋଗ୍ରାମ ଆପଣମାନେ ଜାଣିଥିବେ ଯେ 3 ବର୍ଷରୁ 18 ବର୍ଷ ବୟସର ସମସ୍ତ ପିଲାମାନଙ୍କୁ 4 ପର୍ଯ୍ୟାୟରେ ବିଭକ୍ତ କରାଗଲା। ଏଥିରେ ଶିଶୁ ବାଟିକାରୁ କ୍ଲାସ୍ 8 ପର୍ଯ୍ୟନ୍ତ ପିଲାମାନଙ୍କୁ ନିଆଯାଇଛି। ଏଥିରେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ତାଙ୍କର ଯୋଉ ଲର୍ଣ୍ଣିଂ କଣ୍ଟିନ୍ୟୁ ହବ, ଯୋଉ ପିଲାମାନେ ଛୁଟିରେ ରହିଯାଉଥିଲେ ଦୀର୍ଘ ଦିନେ ଆମର ଗ୍ରୀଷ୍ମକାଳୀନ ଛୁଟି, ଯାହାଫଳରେ କି ପିଲାମାନେ ସ୍କୁଲ ଖୋଲିଲା ବେଳକୁ ଭୁଲି ଯାଉଥିଲେ ପାଠ, କିନ୍ତୁ ସେ ଭୁଲିବେ ନାହିଁ, ସେ ବ୍ୟବସ୍ଥାକୁ ବଦଳେଇ ଦିଆଯାଇଛି। ଯେମିତି ଆଜି ଯୁଆଲେ ବିଦ୍ୟାଳୟରେ ଯେମିତି ପଢୁଥିଲେ, ଘରେ ବି ସେମିତି ବିଦ୍ୟାଳୟ ଭାବି ପିଲାମାନେ ପାଠ ପଢିବେ। ଏଇଟା ହେଲା ଆମର ସମର ଲର୍ଣ୍ଣିଂ ପ୍ରୋଗ୍ରାମର ମୁଖ୍ୟ ଉଦ୍ଦେଶ୍ୟ, ଯେ କି ତାଙ୍କର ଲର୍ଣ୍ଣିଂ କଣ୍ଟିନ୍ୟୁ କରିବ। ପ୍ୟାରେଣ୍ଟସ ଇନଭଲ୍ଭ ଏଥିରେ, ଆମର ପ୍ୟାରେଣ୍ଟସ ମାନେ ଜାଣିପାରୁନଥିଲେ ପିଲା କଣ ପଢୁଛନ୍ତି କଣ ନ ପଢୁଛନ୍ତି, ତେଣୁ ପ୍ୟାରେଣ୍ଟସ ମାନଙ୍କୁ ମଧ୍ୟ ଏଥିରେ ଇନଭଲ୍ଭ କରାଯାଇଛି। ପ୍ୟାରେଣ୍ଟସ ମାନଙ୍କର ଯୋଉ ମୋବାଇଲ ଅଛି ସେମାନେ ପିଲାମାନଙ୍କୁ ଦେବେ, କଣ ଟିଚର ମାନେ ପାଠ ଦଉଛନ୍ତି ସେ ବିଷୟରେ ମଧ୍ୟ ପ୍ୟାରେଣ୍ଟସ ମାନେ ବି ଅବଗତ ରହିବେ। ଦେନ୍ ଆସିଲା ହୋମୱାର୍କ ପ୍ରାକ୍ଟିସ, ସେମାନଙ୍କର ଯେମିତି ଆଜି ଯୁଆଲେ ହୋମୱାର୍କ ସ୍କୁଲରେ ଦିଆଯାଉଥିଲା, ଘରେ ବି ସେମିତି ଦିଆଯିବ, ହୋମୱାର୍କ ପ୍ରାକ୍ଟିସ ବି ହବ। ଆଉ ସେମାନେ ଭାବିବେନି ଯେ ଆମେ ଛୁଟିରେ ରହିଛୁ ପାଠପଢା ଟିକେ କମଜୋର ହେଲା, ସେଭଳି କିଛି ତାଙ୍କର ଧାରଣା ଆସିବନି। ଦେନ୍ ଲାଷ୍ଟ ହେଲା ଆମର କମ୍ୟୁନିଟି ପାର୍ଟିସିପେସନ, ଏଇ 4 ଆମର ସମର ଲର୍ଣ୍ଣିଂ ପ୍ରୋଗ୍ରାମର ମୁଖ୍ୟ ଅବଜେକ୍ଟିଭ। ଯେ ପ୍ରତି କ୍ଲାସ ୱାଇଜ ଆମେ ଗୋଟେ ହ୍ୱାଟ୍ସଅପ ଗ୍ରୁପ ତିଆରି କରିଛୁ, ହ୍ୱାଟ୍ସଅପ ଗ୍ରୁପରେ ଆମର ପ୍ରତ୍ୟେକ କ୍ଲାସ ୱାଇଜ କ୍ଲାସ ଟିଚର ତାଙ୍କର ପିଲାମାନଙ୍କର ଗୋଟେ ଗ୍ରୁପ କରିଛନ୍ତି। ମନେ କରନ୍ତୁ କ୍ଲାସ୍ 1 ସବୁତକ ସ୍ମଲ ଲେଟର ଲେଖାହବ, କ୍ଲାସ୍ 1 - ସେଇ ସ୍କୁଲର ୟୁଡାଇସ କୋଡ ଦିଆଗଲେ ସେଟା ଆମର ଓସେପା ଆମର କାର୍ଯ୍ୟକାରୀ କରୁଛନ୍ତି, ପରିଚାଳନା କରୁଛନ୍ତି, ସେ ଓସେପା ସେଠି ଦେଖିପାରିବେ। ସେଟା ଏଇଭଳି ଲେଖାହବ କ୍ଲାସ୍ 1 - ୟୁଡାଇସ କୋଡ ରହିଲେ ସେମାନେ ଜାଣିପାରିବେ ଯେ କୋଉ ସ୍କୁଲକୁ ପାଠ ଦିଆଗଲା ବୋଲି। ତେଣୁ ସେଥିପାଇଁ ସମସ୍ତଙ୍କୁ ହ୍ୱାଟ୍ସଆପ ଗ୍ରୁପ ଗୋଟେ ତିଆରି କରାଯାଇଛି। ଏଇଠି ପ୍ରଶ୍ନ ଆସିବ ଯେ ଯାହାର ମୋବାଇଲ ନାହିଁ ସେ କଣ କେମିତି କଣ ପାଠ ପଢିବ, ମନରେ ପ୍ରଶ୍ନ ଆସେ ଯେ ଯାହାର ମୋବାଇଲ ନାହିଁ ପିଲାମାନେ ତାଙ୍କ ପାଖାପାଖି ସାଙ୍ଗ ପିଅର ଗ୍ରୁପ କି ଗୋଟେ ଗ୍ରୁପିଜିମ ଗ୍ରୁପ ଲର୍ଣ୍ଣିଂ ଏ ମାଧ୍ୟମରେ ମଧ୍ୟ ପାଠ ପଢିପାରିବେ। ଯଦି ବି ସେଭଳି କିଛି ସୁବିଧା ନାହିଁ ତାହେଲେ ଟିଚର ମାନଙ୍କ ତରଫରୁ ଭଏସ କଲ ଯିବ, ଭଏସ ମେସେଜ ଯିବ, ସେ ମାଧ୍ୟମରେ ମଧ୍ୟ ପାଠ ପଢିପାରିବେ। ତା ସହିତ ଓସେପାଙ୍କ ତରଫରୁ ପ୍ରତି ବ୍ଲକ ଗୋଟେ ଚାଟବୋର୍ଡ ନମ୍ବର ଦିଆଯାଇଛି, ସେ ଚାଟବୋର୍ଡ ନମ୍ବର ହଉଛି ବୀଣା ଦିଦିଙ୍କର ନାଁରେ ଆସିଛି, ତେଣୁ ସେ ନମ୍ବରଟାକୁ ଯଦି ପ୍ରତ୍ୟେକ କ୍ଲାସରେ ଆଡ୍ କରି ଦିଆଯିବ ତାହେଲେ ଡାଇରେକ୍ଟ ସେମାନଙ୍କ ପାଖକୁ ପାଠ ଯିବ। ତା ସହିତ ଆମର ଏଜୁକେସନ ଡିପାର୍ଟମେଣ୍ଟ ତରଫରୁ ଆମର ରେସ୍ପେକ୍ଟେଡ ଡିଓ ସାର୍ଙ୍କ ପାଖକୁ ଆସିବ, ଡିଓ ସାର୍ଙ୍କ ପାଖରୁ ବିଓ ସାର୍ଙ୍କ ପାଖକୁ ଆସିବ, ବିଓ ସାର୍ଙ୍କ ପାଖକୁ ଏବିଓଙ୍କ ପାଖକୁ ଆସିବ, ତାପରେ ସିଆର୍ସିସିଙ୍କ ପାଖକୁ ଆସିବ, ସିଆର୍ସିସି ମାନେ ପ୍ରତ୍ୟେକ ସ୍କୁଲର ଏଚ୍ଏମ୍କୁ ଦେବେ, ଏଚ୍ଏମ୍ ମାନେ କ୍ଲାସ ଟିଚର, ଏମିତି ଆମର ଚେନ୍ ସିଷ୍ଟମ ହେଇଛି। ସେ ମାଧ୍ୟମରେ ମଧ୍ୟ ପିଲାମାନେ ପାଠ ପଢିପାରିବେ। ଶିଶୁ ବାଟିକା ପିଲାମାନେ ସପ୍ତାହକୁ ଥରେ ତାଙ୍କର ପାଠ ଯିବ, ଆଉ କ୍ଲାସ୍ 1, 2, 3 ଏମାନଙ୍କ ପାଇଁ ସପ୍ତାହକୁ 2 ଯିବ, ସେମାନେ ଓଡ଼ିଆ ମ୍ୟାଥ ଆଉ ଇଭିଏସ୍ ପାଠ ପଢିବେ। ସେହିପରି ଆମର 4th, 5th, 6th, 7th, 8th ଏମାନଙ୍କ ପାଇଁ ସପ୍ତାହକୁ 3 ପାଠ ଯିବ, ତାଙ୍କର ସବଜେକ୍ଟ ରହିବ ଓଡ଼ିଆ ମ୍ୟାଥ ଇଭିଏସ୍ ସୋସିଆଲ ସାଇନ୍ସ ଜେନେରାଲ ସାଇନ୍ସ ଆଉ ଇଂଲିଶ। ଏଇଭଳି ତାଙ୍କର ରୁଟିନ ହେଇଛି ଏବଂ ସେଇଥିରେ ଆକ୍ଟିଭିଟି ବି ଦିଆଯାଇଛି। ବିଶେଷ କରି ଆମର ଏନ୍ଇପିର ମୁଖ୍ୟ ଲକ୍ଷ୍ୟ ହେଉଛି ଯେ ଗୋଟେ ଭଲ ମଣିଷ ତିଆରି କରିବା। ଆମର ଟିଚର ମାନଙ୍କୁ ମଧ୍ୟ ଏନଗେଜ କରାଯାଇଛି, ପ୍ରତ୍ୟେକ ଟିଚର ମାନେ ନିଜ ନିଜର ସବଜେକ୍ଟ ରହିଛି, 2, 3, 4 ଥରେ ଯିବେ, ପିଲାମାନେ କଣ ଲେଖୁଛନ୍ତି ଖାତାରେ, ସେମାନେ ପାଠ ପଢୁଛନ୍ତି କି ନାହିଁ ତାଙ୍କ ସହିତ ଟିକେ ଟଚ୍ ରଖିବେ, ଖାତା କରେକ୍ସନ କରିବେ, ଏଭଳି ସିଷ୍ଟମ ମଧ୍ୟ ଅଛି। ଆଉ ବହୁତ ସୁନ୍ଦର ପଦକ୍ଷେପ।
0: ଦିଦି ପୁରା କ୍ଲିୟର କଟ କଥା କହିଲେ, ଏକଦମ ମନକୁ ପାଇଗଲା। ପିଲାମାନେ ତମକୁ କେମିତି ଲାଗିଲା, ଲେଖିକି ପଠେଇବ। ହଉ, ତାପରେ ପହଞ୍ଚିଗଲି ଗୋଟାଏ ବିଦ୍ୟାଳୟରେ, ସେଠି ଜଣେ ପ୍ରଧାନ ଶିକ୍ଷୟତ୍ରୀ ମହୋଦୟା ଦେଖା ହେଇଗଲେ, ମନ କହିଲା, ପଚାରିଦେଲି।
2: ମୁଁ ମହାପାତ୍ର ରୋଜାଲିନ ଦାସ, ଏଚ୍ଏମ୍ ଅଫ୍ ବିଦ୍ୟାଧରପୁର ହରିଜନ ପ୍ରାଇମେରୀ ସ୍କୁଲ ଆଟ୍ ବିଦ୍ୟାଧରପୁର ନୟାବଜାର କଟକ। ମୁଁ କହିବି ଶିକ୍ଷା ଦ୍ୱାରା ଗୋଟେ ମଣିଷ ଗୋଟେ ଶିଶୁର ଶାରୀରିକ ମାନସିକ ତାର ଆବେଗିକ ଭୌତିକ ଭାଷାଗତ ବୃତ୍ତିଗତ ନୈତିକ ବିକାଶ ସବୁକିଛି ସମ୍ଭବ ରହୁଛି। ତେଣୁ ସମର ଭ୍ୟାକେସନ ଯୋଉଟାକି ଆମର ପିଲାମାନେ ସ୍କୁଲ ଠାରୁ ଟିକେ ଦୂରେଇକି ରହୁଛନ୍ତି, ସେଇ ସମୟରେ ବା ସେଇ ପିରିୟଡରେ ପିଲାମାନଙ୍କର ଯେପରି ପାଠର ସମସ୍ତ ବିଷୟ ପ୍ରତି ଟଚ୍ ରହିବ, ସେମାନଙ୍କର ଲର୍ଣ୍ଣିଂ କେମିତି କଣ୍ଟିନ୍ୟୁ ରହିବ।

0: ସେଥିପାଇଁ ମୁଁ ଧନ୍ୟବାଦ ଦେବି ଆପଣଙ୍କର ଏଇ ଭାରତ ମସଲା ସ୍କୁଲ ଟାଇମ୍ ର ପ୍ରଚେଷ୍ଟା ବୁଝିକି ଏଇ ଛୋଟ ଛୋଟ କୁନି ପିଲାମାନଙ୍କ ପାଇଁ ପ୍ରଚେଷ୍ଟା କରିଛନ୍ତି। ଏବଂ ଆମେ ଜଣେ ଏଚ୍ଏମ୍ ହିସାବରେ ମୁଁ ମୋ ହିସାବରେ କହୁଛି ପିଲାମାନଙ୍କର ପାଠ ପଢ଼ାର ଯୋଉ ଲର୍ଣ୍ଣିଂ ଗ୍ୟାପ୍ ଯେପରି ନ ହବ ସେଥିପାଇଁ ବିଦ୍ୟାଳୟରେ ଗୋଟେ ଟିଚର୍ସ ମାନଙ୍କର ଭିତରେ ଗୋଟେ କୋପରେସନରେ ଆମେ ଗୋଟେ କ୍ଲାସ କରି ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ କରିଛୁ ଏବଂ ଏହି ଗ୍ରୁପ୍ରେ ବ୍ଲକ ତରଫରୁ ଆମର ଚାଟ୍ବୁକ୍ ମାଧ୍ୟମରେ ଯୋଉ କଣ୍ଟେଣ୍ଟ ୱାଇଜ୍ ପିଲାମାନଙ୍କ ପାଇଁ ପାଠ ଯୋଉ ପଠାଯାଉଛି ସେ ଗ୍ରୁପ୍ରେ ଏବଂ ଆମେମାନେ ସେଗୁଡ଼ିକୁ ପିଲାମାନଙ୍କ ଏକ ଖାତାରେ ମାନେ କରିକି ସେଗୁଡ଼ିକ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଆଲୋଚନା ପର୍ଯ୍ୟାଲୋଚନା କରିଛୁ ଏବଂ ଗ୍ରୁପ୍ରେ ଯେମିତି ପିଲାମାନେ ପାଠ କରିକି ଛାଡ଼ିବେ ସେଥିପାଇଁ ପ୍ୟାରେଣ୍ଟସ୍ ମାନଙ୍କୁ କାଉନ୍ସିଲିଂ କରାଇଛୁ। ସମୟ ସମୟରେ ପିଲାମାନଙ୍କୁ ଘରକୁ ଯାଇ ସେମାନଙ୍କ ଖାତାକୁ ଯେମିତି ସଂଶୋଧନ କରି ତାର ଗୋଟେ ଗ୍ରୁପ୍ ଫଟୋ ଆମେ ମଧ୍ୟ ରଖିଛୁ ଏବଂ ସେ ବିଷୟରେ ଆଲୋଚନା କରୁଛୁ। ପିଲାମାନଙ୍କ ପାଖକୁ ମଧ୍ୟ ଯାଉଛୁ ଏବଂ ପ୍ରସେସକୁ କେମିତି ସକ୍ରିୟ ବା ସକ୍ସେସ କରିବା ସେଥିପାଇଁ ଅଭିଭାବକ ମାନଙ୍କୁ ଆୱାରନେସ୍ ଗୋଟେ କରାଇଛୁ। ପିଲାମାନଙ୍କୁ ଅନଲାଇନ୍ ମୋଡ୍ରେ ଯେତେବେଳେ ପଢୁଛନ୍ତି ସେତେବେଳେ ଯେମିତି ସେ ସମୟ ଅପଚୟ ନ କରି ଅନ୍ୟ କିଛି ଜିନିଷ ନ ଦେଖି ଯେମିତି ପାଠରେ ଫୋକସ୍ କରିବେ ସେଥିପାଇଁ ପ୍ୟାରେଣ୍ଟସ୍ ମାନଙ୍କୁ ସଜାଗ କରୁଛୁ। ନିଜ କଥା କହୁଛି, ମୁଁ ପିଲାଙ୍କର ଲାଷ୍ଟ ସ୍କ୍ରିନ୍ସଟ୍ରେ ଯୋଉ ଆମର ଗୋଟେ ଥାଏ ତୁମ ପାଇଁ କାମ, ତ ସେଇଟାକୁ ମୁଁ ପ୍ରତି ପିଲାଙ୍କ ପାଖକୁ ଛାଡେ ଏବଂ ମୁଁ ପିଲାଙ୍କ ପାଖକୁ ଫୋନ୍ କରେ, କଥା ହୁଏ ଏବଂ ସେମାନଙ୍କୁ କହିକି ନାଇଁ ତମେ ପାଠଟାକୁ କମ୍ପ୍ଲିଟଲି କରିକି ମତେ ହ୍ୱାଟ୍ସଆପ୍ରେ ଛାଡ, ମୁଁ ସେଟା ଦେଖିବି, ଚେକ୍ କରିବି। ମାନେ ଗ୍ରୁପ୍ରେ ଯୋଉ ପାଠ ଆସୁଛି ତ ସେମାନେ ମତେ ତାଙ୍କ ଆଡୁ ଫୋନ୍ କରି ପଚାରୁଛନ୍ତି ମ୍ୟାଡାମ୍ ଆଉ ମୋ ପୁଅର ଏଇଟା ଆଜି କରିଦେଇଛି, ଆପଣ ଟିକେ ଦେଖିଦେବେ। ତ ସେଇଟା ହିଁ ଖୁସି ଲାଗୁଛି, ଯାହା ହଉ ପ୍ୟାରେଣ୍ଟସ୍ ମାନେ ସଚେତନ ହେଇଗଲେ। ସରକାରଙ୍କର ତ ଏଇଟା ବହୁତ ବଡ଼ ଅଭିନବ ପ୍ରୟାସ, ମୁଁ ବହୁତ ବହୁତ ଧନ୍ୟବାଦ ଦେବି ସରକାରଙ୍କୁ। ଯୋଉ ଆମର ଭାରତ ମସଲା କ୍ୟାପ୍ଟେନ୍ ଯିଏ ରହିଥିଲେ ସୁଶାନ୍ତ ସାର୍ଙ୍କର, ତାଙ୍କର ଭଏସ୍ ମୁଁ ବି ଶୁଣିଥିଲି, ମାନେ ସବୁକିଛି ସେଇଟା ଶୁଣିଲା ପରେ ବହୁତ ଖୁସି ଲାଗିଥିଲା ଯେ ଗୁରୁବାର ଗୋଟେ ରଖିଛନ୍ତି ଆପଣ 9:30। ପିଲାମାନେ ଉପକୃତ ହୁଅନ୍ତୁ, ପ୍ୟାରେଣ୍ଟସ୍ ମାନେ ସେଥିପାଇଁ ଆଗରୁ ମାନେ ସଚେତନ ହୁଅନ୍ତୁ କି ନାହିଁ, ଆମର ଶିକ୍ଷାଟା ହଉଛି ଆମର ସବୁଠୁ ଗୁରୁତ୍ୱପୂର୍ଣ୍ଣ।
1: ପିଲାମାନେ ଇରେ ତୁମେ ସବୁ ଶୁଣୁଛ ଟି, ଦେଖିଲ ଟି ଦିଦି କେଡେ ସୁନ୍ଦର ସୁନ୍ଦର କଥା ମାନ କହିଲେ। ତାପରେ ଜଣେ ବାବୁଙ୍କ ପାଖରେ ପହଞ୍ଚିଗଲେ, ବାବୁଙ୍କ କଥା ମତେ ଭାରି ବଢିଆ ଲାଗିଲା। ସମସ୍ତେ ଶୁଣ, ମୁଁ ବି ଶୁଣୁଛି।
2: ମୁଁ ଶ୍ରୀ ଅମ୍ବରୀଶ ମିଶ୍ର, ପ୍ରଧାନ ଶିକ୍ଷକ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ନେତାଜୀ ନଗର, କଟକ। ସରକାରଙ୍କର ଏଇ ଯୋଉ ସମର ଲର୍ଣ୍ଣିଂ ପ୍ରୋଗ୍ରାମ ସ୍ୱାଗତ ଯୋଗ୍ୟ, ଆଉ ଭାରତ ମସଲାକୁ ମଧ୍ୟ ଅଶେଷ ଧନ୍ୟବାଦ। ତେଣୁ ପିଲାମାନଙ୍କ ପାଇଁ ଦୁଇ ପଦ ମୁଁ କହିବି ଯେ ଏଇ ଯୋଉ ସମର ଭେକେସନ, ୟାକୁ ନର୍ମାଲି ପିଲାମାନେ ବୁଝନ୍ତି ଯେ ଆଜି ଫେଇଟା ଗୋଟେ ନୋ ଆକାଡେମିକ ସ୍ଲଟ, ମାନେ କିଛି ପାଠ ପଢାପଢି କରିବାର ନାହିଁ, ଗାଁକୁ ଯିବେ, ବୁଲାବୁଲି କରିବେ, ଲେଟ୍ରେ ଉଠିବେ, ଟିଭି ଦେଖିବେ, ଇତ୍ୟାଦି ଇତ୍ୟାଦି କର୍ମରେ ବ୍ୟସ୍ତ ରୁହନ୍ତି। କିନ୍ତୁ ଅସଲ କଥା ହଉଛି ଯେ ଗୋଟେ ବିଦ୍ୟାର୍ଥୀକୁ ନିଜର ଦୋଷ ଦୁର୍ବଳତାକୁ ସଜାଡି ଆଗକୁ ବଢିବାକୁ ହେଲେ ଏଇଟା ହଉଛି ସବୁଠାରୁ ଉତ୍କୃଷ୍ଟ ସମୟ। ସେମାନେ ନିଜ ପାଇଁ ଏକ ସଠିକ ରୁଟିନ୍ ତିଆରି କରିବା କଥା ଏଇ ସମର ଭେକେସନ ପାଇଁ। ଆଉ ଆପଣମାନେ ଜାଣନ୍ତି ଇଣ୍ଟରନେଟ୍ ଏବଂ ଟେକ୍ନୋଲୋଜି ଦ୍ୱାରା ସାରା ପୃଥିବୀ ଚିରନ୍ତନ ଭାବରେ ଆଗକୁ ବଢି ଚାଲିଛି, ସେଥିରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସୁଯୋଗ ହେଉଛି ସେମାନେ ଆଗ ଭଳି ସମର ଭେକେସନରେ ବିଦ୍ୟାଳୟ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଠାରୁ ଆଉ ଡିଟାଚ ନ ରହି ସେମାନେ ନିରନ୍ତର ଭାବରେ ଶିକ୍ଷକ ମାନଙ୍କ ସାଙ୍ଗରେ ଅନଲାଇନ୍ ମାଧ୍ୟମରେ ସମ୍ପର୍କରେ ରହିପାରିବେ, ନିଜର ପାଠପଢାରେ ଥିବା ସିଲାବସକୁ ଆଗକୁ ନେଇପାରିବେ, ନିଜ ଭିତରେ ଥିବା ଡାଉଟ୍ ଗୁଡ଼ିକୁ ବାରମ୍ବାର ପଚାରି ସୁଧାରି ପାରିବେ। ତେଣୁ ଏଇଟା ଗୋଟେ ଏକଦମ ସୁବର୍ଣ୍ଣ ସୁଯୋଗ ପିଲାମାନେ ନିଜର ଫାଉଣ୍ଡେସନ ସଜାଡିବା ପାଇଁ, ସିଲାବସ୍ କୁ ଆଗକୁ ନେବା ପାଇଁ, ସୋ ଦ୍ୟାଟ୍ ଆଗକୁ ସ୍କୁଲ ଫିଟିଲା ପରେ ତେଣୁ ଏଇ ଯୋଉ ଅନଲାଇନ୍ ମାଧ୍ୟମରେ ଚାଲିଥିବା ପାଠ୍ୟକ୍ରମ ନିଶ୍ଚିତ ଭାବରେ ପିଲାକୁ ହେଲ୍ପ କରିବ।
1: ଆମର ଏଇ ଭାରତ ମସଲା ସ୍କୁଲ ଟାଇମ୍ ତରଫରୁ ସାର୍ଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ। ଇଏ ଆମର ଜଣେ ରେଡିଓର ନିୟମିତ ଶ୍ରୋତା ଭାଇ, ଭେଟଘାଟ ହେଇଗଲା, ମନ ହେଲା ପଚାରିଥିଲେ ଭାଇ କାର୍ଯ୍ୟକ୍ରମ କେମିତି ନାଗୁଛି।
3: ମୁଁ ବାବନ ଚନ୍ଦ୍ର ପାଲ, କିଶୋରନଗର, କଟକ, ଆକାଶବାଣୀ ଶ୍ରୋତା ପରିଷଦର ମୁଁ ଜଣେ ଶ୍ରୋତା ଭାଇ, ଆଉ ଓଡ଼ିଶାର ସବୁ ଶ୍ରୋତା ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଆଉ ନମସ୍କାର। ଆଉ ଯୋଉ ନୂତନ କାର୍ଯ୍ୟକ୍ରମଟି ଆରମ୍ଭ ହେଇଛି ଭାରତ ମସଲା ସ୍କୁଲ ଟାଇମ୍, ବହୁତ ଶିକ୍ଷଣୀୟ ଆଉ ସୁନ୍ଦର ଲାଗୁଛି। ଛୋଟ ଛୋଟ ପିଲାମାନେ ଆକାଶବାଣୀ ମାଧ୍ୟମରେ କାର୍ଯ୍ୟକ୍ରମ ଶୁଣିଛନ୍ତି, ସେଥିପାଇଁ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଏଫ୍ଏମ୍ ରେନ୍ବୋ କଟକ ଏବଂ ଭାରତ ମସଲାକୁ ବହୁତ ବହୁତ ଧନ୍ୟବାଦ।
1: ହଉ ପିଲାମାନେ, ପିଲାମାନଙ୍କର ପିତାମାତା, ବନ୍ଧୁ ପରିଜନ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଗୁରୁଜୀ ଗୁରୁମା, ଆପଣ ସମସ୍ତଙ୍କୁ ଭାରତ ମସଲାର ଏଇ ଭରତ ମଉସାର ପଦଟିଏ। ଆମ ରାଜ୍ୟ ସରକାରଙ୍କ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମରେ ଗୁଣ୍ଡୁଚି ମୂଷା ଭଳିଆ ଭାରତ ମସଲାର ଏଇ ଛୋଟିଆ ପ୍ରୟାସ ରେଡିଓ ମାଧ୍ୟମରେ ମାନେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ମାଧ୍ୟମରେ ଯେଉଁ ଯେଉଁ କଥାମାନ ତୁମମାନଙ୍କ ନିକଟରେ ପହଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି, ତୁମର ଏକ ସୁନ୍ଦର ଭବିଷ୍ୟତ ପାଇଁ। ଆସନ୍ତୁ ଆମେ ସମସ୍ତେ ଏମିତି ଏକ ଅଭିଯାନ ଭାରତ ମସଲା ସ୍କୁଲ ଟାଇମ୍ କୁ ସଫଳ କରିବା ସହିତ ପିଲାମାନେ ମନେ ରଖ।

0: ଆଜି ଅଧ୍ୟାୟର ପ୍ରଶ୍ନ। ପ୍ରଶ୍ନଟି ହେଲା, ଆଜି ଅଧ୍ୟାୟରେ ତୁମ ମନକୁ କୋଉ କଥାଟା ବେଶୀ ଛୁଇଁଲା ବା ମନକୁ ପାଇଲା, ଲେଖିକି ପଠେଇବେ। ଆମ ନମ୍ବରଟି ହେଲା 8847862377। ହେଲେ ପିଲାମାନେ, ଗତ ଅଧ୍ୟାୟର ଭାଗ୍ୟଶାଳୀ ବିଜେତା ସୁଶାନ୍ତ କୁମାର ପ୍ରଧାନ ଢେଙ୍କାନାଳରୁ, ଲିଙ୍ଗରାଜ ମେହେର ବରଗଡ଼ରୁ ଏବଂ ସୁଦାମ ସାହୁ ସୋନପୁରରୁ। ସେଥିପାଇଁ ଭାରତ ମସଲା ସ୍କୁଲ ଟାଇମ୍ ପକ୍ଷରୁ ତୁମମାନଙ୍କୁ ଅଭିନନ୍ଦନ। ଭାରତ ମସଲା ପକ୍ଷରୁ ତୁମ ଉପହାର ଖୁବ୍ ଶୀଘ୍ର ତୁମ ପାଖରେ ପହଞ୍ଚିଯିବ। ହେଲେ ଶ୍ରୋତା ବନ୍ଧୁ, ଯେଉଁମାନେ ସଠିକ ଉତ୍ତର ଲେଖି ପଠାଉଛନ୍ତି, ଦୟାକରି ଆପଣମାନେ ନିଜର ନାଁ ଗାଁ ଠିକଣା ଲେଖିବାକୁ ଯେମିତି ଭୁଲି ନ ଯାଆନ୍ତି, ତା ତଳେ ମୋବାଇଲ ନମ୍ବରଟା, ଆଉ ହଁ କଣ କରନ୍ତି ତା ବି ଟିକେ ସଂକ୍ଷିପ୍ତରେ ଲେଖି, ତାହେଲେ ସିନା ଆମେ ଜାଣିପାରିବୁ କିଏ ଦେଇଛନ୍ତି ଆଉ ସିଏ କଣ କରନ୍ତି। ହେଲେ ଶ୍ରୋତା ବନ୍ଧୁ, ଯେଉଁମାନେ ସଠିକ ଉତ୍ତର ଲେଖି ପଠାଉଛନ୍ତି, ମିଶନ ପ୍ରଧାନ, ମିଲନ ପ୍ରଧାନ, କାହ୍ନା ପ୍ରଧାନ, ନୀଲିମା ପ୍ରଧାନ, ପ୍ରସନ୍ନ ପ୍ରଧାନ, ଲିଙ୍ଗରାଜ ମେହେର ବରଗଡ଼, ବସନ୍ତ କୁମାର ମହାପାତ୍ର, ରୁଦ୍ରନାରାୟଣ ମହାନ୍ତି, ଦେବସ୍ମିତା ନନ୍ଦ, ଗୀତାଞ୍ଜଳି ମହାପାତ୍ର, ସୁସ୍ମିତା ପଣ୍ଡା, ସୁରେନ୍ଦ୍ରନାଥ ମିଶ୍ର, ମମତା ମହାପାତ୍ର, ଭାଗ୍ୟଶ୍ରୀ, ଆଉ କଣ ଦେଖାଯାଉ, ଭାଗ୍ୟଶ୍ରୀ ଦାସ, ସବିତା, ସୁରେଶ ଚନ୍ଦ୍ର ସାହୁ, ଶ୍ରୁତିକୀର୍ତ୍ତି ମିଶ୍ର, ମମତା ଦାସ, ମୁନା ପଣ୍ଡା, ଜଗତସିଂହପୁରରୁ। ଇରେ ବାବା, ଏ କେତେ ଶ୍ରୋତା ଭାଇ ଭଉଣୀ ଆମକୁ ଶୁଣୁଛନ୍ତି। ଆଉ ଇଏ ହେଲେ ବଳଜିତ ମହାନ୍ତି କଟକରୁ, ନାରାୟଣ ପ୍ରଧାନ ଗଞ୍ଜାମରୁ, ନିରୁପମା ସାହୁ ସାଲେପୁରରୁ, ରତ୍ନପ୍ରଭା କାଣ୍ଡି, କୈଳାସ ଚନ୍ଦ୍ର ସାହୁ ସାଲେପୁରରୁ, ହେମାମାଳିନୀ ବିଶ୍ୱାଳ ଯାଜପୁରରୁ, ପ୍ରବୋଧ ପଣ୍ଡା ଯାଜପୁରରୁ, ସଂଗ୍ରାମ ନାୟକ ଭୁବନେଶ୍ୱରରୁ, ଗୀତାଞ୍ଜଳି ଦଳେଇ ଭୁବନେଶ୍ୱରରୁ, ଦୀପକ ରଞ୍ଜନ ଦାସ କଟକରୁ, ବାବନ ଚନ୍ଦ୍ର ପାଲ କିଶୋରନଗର କଟକରୁ, ଯାହାଙ୍କ କଥା ଆପଣ ଶୁଣୁଥିଲେ। ହଉ, କାର୍ଯ୍ୟକ୍ରମ ତରଫରୁ ସମସ୍ତଙ୍କୁ ଧନ୍ୟବାଦ। ହଉ, ଆଜି ପାଇଁ ତାହେଲେ ଭରତ ମଉସାକୁ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। କଥା ହବା ଆସନ୍ତା ଗୁରୁବାର ଠିକ ସକାଳ 9:30 ସମୟରେ। ରହୁଛି ପିଲେ, ନମସ୍କାର।
1: ଶୁଣୁଥିଲେ ସ୍ୱତନ୍ତ୍ର ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ବାଏ ଭାରତ ମସାଲା। ଆପଣମାନେ ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋରେ, ଆଉ କହୁଛନ୍ତି ଦିଲସେ ଦିଲତାକ।
2: ସାବିତ୍ରୀ, ମୁଁ ଅଫିସ ଯାଉଛି।
3: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
2: ବାପରେ, ଏତେ ଟଙ୍କା!
3: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
2: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
3: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
4: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ସାଥୀ ଗୀତଟି ଦୁଇଗୁଡ଼ି ଶୁଣିବା ପାଇଁ ଚାହିଁଛନ୍ତି ଏବେ ରମେଶ କୁମାର ସାହୁ ଆଉ କ୍ଷମା ଭାପୁର ଢେଙ୍କାନାଳରୁ ସାଥୀ ଲେଖିଛନ୍ତି ଯେ ଗୁଡ୍ ମର୍ଣ୍ଣିଂ ସବୁ ଶ୍ରୋତା ବନ୍ଧୁମାନଙ୍କୁ ଡେଡିକେଟ୍ କରୁଛନ୍ତି ଏ ବ୍ୟୁଟିଫୁଲ୍ ଟ୍ରାକ୍

ଗୀତଟି ଫ୍ରମ୍ ଦ ମୁଭି ଅରମାନ ସେ ଶୁଣିପାରି ଚାହିଁଛନ୍ତି ଉଷା ଉତ୍ଥପ ଏବଂ କୁରୁଷଙ୍କ କଣ୍ଠରେ ସାଥୀମାନଙ୍କ କଣ୍ଠରେ ରମ୍ବା ହୋ ହୋ ଏବଂ ପରେ ପରେ ସାଜନ ଚଳଚ୍ଚିତ୍ରରୁ ଏହି ସୁନ୍ଦର ଗୀତଟି ନମସ୍କାର ସହିତ ମେସେଜ କରିଛନ୍ତି ହ୍ୱାଟ୍ସଆପ୍ରେ ଆମକୁ ସାବିତ୍ରୀ ରାଉଳ ଆଟ୍ ସୁଧା ଷଡ଼ଙ୍ଗୀରୁ ଏବଂ ଶୁଣିବା ପାଇଁ ଚାହୁଁଛନ୍ତି ଏହି ବ୍ୟୁଟିଫୁଲ୍ ଟ୍ରାକ୍ଟି କ୍ଷମା କରିବେ ସାବିତ୍ରୀ ରାଉଳ ସୁଧା ରେଗିରୁ ମେସେଜ କରିଛନ୍ତି ଏବଂ ଶୁଣିବା ପାଇଁ ଚାହିଁଛନ୍ତି ସାଜନ ଚଳଚ୍ଚିତ୍ରରୁ ଟ୍ରାକ୍ଟି ବ୍ୟୁଟିଫୁଲ୍ ଟ୍ରାକ୍ ଅଲକା ୟାଗ୍ନିକଙ୍କ କଣ୍ଠରେ ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ସୁନ୍ଦର ଗୀତ ପ୍ରଥମେ ଅରମାନ ଚଳଚ୍ଚିତ୍ରରୁ ଏହି ଗୀତଟି ଏବଂ ପରେ ପରେ ସାଜନ ଚଳଚ୍ଚିତ୍ରରୁ ଆପଣମାନଙ୍କ ପାଇଁ

ଏଥରକ ହ୍ୱାଟ୍ସଆପ୍ ରେ ନେକ୍ସଟ ମେସେଜ କରିଛନ୍ତି ଶୟାନ ଫ୍ରମ୍ ଆଠଗଡ଼। ହାଲୁ ଭାଇ ଲେଖିଛନ୍ତି ଯେ ଜୟ ଜଗନ୍ନାଥ, ଗୁଡ୍ ମର୍ଣ୍ଣିଂ ଭାଇ, ନମସ୍କାର ଆପଣଙ୍କୁ ଏବଂ ସବୁ ଶ୍ରୋତା ବନ୍ଧୁମାନଙ୍କୁ ଶୁଭ ସକାଳର ଅଭିନନ୍ଦନ। ଭାଇ ଆଜି ଅନୁରୋଧ କରିଛି ଗୀତର, ତେଣୁ ନିରାଶ କରିବେନି, ନିଶ୍ଚୟ ମୋ ପସନ୍ଦର ଗୀତଟି ଶୁଣିଲେ ମୁଁ ବହୁତ ଖୁସି ହେବି। ନିଶ୍ଚିତ ଭାବରେ ଆପଣଙ୍କ ମନପସନ୍ଦର ଗୀତ ଏଇଠି ପ୍ଲେ କରିଦେଉଛି ମୁଁ ଆପଣମାନଙ୍କ ପାଇଁ ଏ ପ୍ରୋଗ୍ରାମ ହାଏରେ ହାଏରେ ଭଲ ମୁଁ ପାଏରେ ଫ୍ରମ୍ ଦ ମୁଭି ସପନର ନାୟକରୁ ଶୁଣିବା ପାଇଁ ଚାହୁଁଛନ୍ତି ହାଲୁ ଭାଇ ଏ ବ୍ୟୁଟିଫୁଲ ଟ୍ରାକ୍ଟି ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଟ୍ରାକ୍ ଯାହାକୁ ଶୁଣିବା ପାଇଁ ଚାହିଁଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ। ଆଉ ସୁନାଓ ପ୍ୟାର କି କାହାନୀ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ ଫ୍ରମ୍ ଦ ମୁଭି କ୍ରିସ୍ ବ୍ୟାକ୍ ଟୁ ବ୍ୟାକ୍ ଏ ଦୁଇଟି ଗୀତ ଆପଣମାନଙ୍କ ପାଇଁ ଷ୍ଟେ ଟ୍ୟୁନ୍ଡ।

ଏଥର ଶୁଣନ୍ତୁ ଆଉ ଗୋଟିଏ ବ୍ୟୁଟିଫୁଲ ଟ୍ରାକ୍ ଯାହାକୁ ଡେଡିକେଟ୍ କରିଛନ୍ତି ଜଗତସିଂହପୁରରୁ ଅଲ୍ ଦି ଲିସନର୍ସ ଟୁ ଅଲ୍ ଦି ଲିସନର୍ସ ମୁନା ପଣ୍ଡା କଟିଲୋ ରୁ କରିଛନ୍ତି ମେସେଜ ଏବଂ ଶୁଣିବା ପାଇଁ ଚାହୁଁଛନ୍ତି ଏ ବ୍ୟୁଟିଫୁଲ ଟ୍ରାକ୍ଟି ମିଲନେ କି ତୁମ କୋସିସ କରନା ୱାଦା କଭି ନା କରନା ଫିଲ୍ମ ଦିଲ୍ କା କ୍ୟା କସୁର୍ରୁ ଏ ବ୍ୟୁଟିଫୁଲ ଟ୍ରାକ୍ଟି ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି ପ୍ରଶାନ୍ତ ବେହେରା ଉର୍ମିଳା ବେହେରା ସୁଧା ଷଡ଼ଙ୍ଗୀରୁ ପ୍ରଶାନ୍ତ ଉର୍ମିଳା ବେହେରା ପ୍ରଶାନ୍ତ ବେହେରା ଲିପୁ ଲିଟୁ ନାତି ଗୁଗୁଲା ନମସ୍କାର ଭାଇ କେମିତି ଅଛନ୍ତି ମୁଁ ତ ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି ଆପଣ ବି ଭଲ ଥିବେ ବୋଲି ଆଶା କରୁଛି ଆଜିର ଫୋନ୍ ଇନ୍ରେ ଆଜିର ଫୋନ୍ ଇନ୍ କାର୍ଯ୍ୟକ୍ରମ ବହୁତ ଭଲ ଲାଗିଲା ସେଥିପାଇଁ ଧନ୍ୟବାଦ ଆପଣଙ୍କୁ ମଧ୍ୟ ଧନ୍ୟବାଦ ଆପଣ ଶୁଣୁଥିଲେ ଗୋଟିଏ ଓଡ଼ିଆ ଗୀତ ଶୁଣେଇଦେବେ ଫ୍ରମ୍ ଦ ମୁଭି କାବେରୀ ଶୁଣିବା ପାଇଁ ଚାହିଁଛନ୍ତି ଆସିବ ବରତର ଏ ବ୍ୟୁଟିଫୁଲ ଟ୍ରାକ୍ ଦୁଇଟି ବ୍ୟାକ୍ ଟୁ ବ୍ୟାକ୍ ଆପଣମାନଙ୍କ ପାଇଁ

ଏଥର ମେସେଜ କରିଛନ୍ତି ଆମକୁ ଗୋଟେ ବହୁତ ସୁନ୍ଦର ମେସେଜ ଆସିଛି ଏ ମେସେଜ ଟି କରିଛନ୍ତି ଭୁଇ ଆର୍ ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗା ଫେଣ୍ଟ କଟକରୁ ସମୀର ସଙ୍ଗୀତା ପଣ୍ଡା ଲେଖୁଛନ୍ତି କିସକି କିସିକୋ ବୋଲୋ ହ୍ୟାଲୋ କିସିକୋ ବୋଲୋ ହାଏ ହର ଟେନ୍ସନ କି ଏକ ହି ଦବା ଅଦରକ ୱାଲି ଚାଏ ୱା ହାପି ଇଣ୍ଟରନ୍ୟାସନାଲ ଟି ଡେ ବିଶ୍ୱଜିତ ବାବୁ ଆସନ୍ତୁ ଆମର ଏଠି ସ୍ପେଶାଲ ଚା ମିଳେ ସାଥୀ ହେଇ ଚା ପିଇବା ଆଉ ରେନ୍ବୋ କେମିତି ଆହୁରି ଅଧିକ ଶ୍ରୋତାଙ୍କର ପ୍ରିୟ ହେଇପାରିବ ଏ ବାବଦରେ ଡିସ୍କସନ କରିବା ବ୍ୟୁଟିଫୁଲ ବ୍ୟୁଟିଫୁଲ ମେସେଜ ଏବଂ ନିମନ୍ତ୍ରଣ ମଧ୍ୟ ଦେଇଛନ୍ତି ମୋତେ ନିଶ୍ଚୟ ଭାବେ ଟ୍ରାଏ କରିବି ଆପଣଙ୍କ ସାଙ୍ଗରେ ଗୋଟେ ଚା କପେ ପିଇବା ପାଇଁ କେବେ ସାଥୀ ମେସେଜ କରିଛନ୍ତି ଶୁଣିବା ପାଇଁ ଚାହିଁଛନ୍ତି ସାଉଥ ଇଣ୍ଡିଆନ ଚଳଚ୍ଚିତ୍ରରୁ ଶାୟଦ ମେରେ ଶାଦୀ କା ଖୟାଲ ଲତାଜୀଙ୍କ କଣ୍ଠରେ ବ୍ୟୁଟିଫୁଲ ଟ୍ରାକ୍ଟି ନିଶ୍ଚୟ ଭାବରେ ପ୍ଲେ କରିଦେବି ଆପଣମାନଙ୍କ ପାଇଁ ଏବଂ ତା ସହିତ କଳ୍ପନା ମହାନ୍ତି ସୋମ ପ୍ରକାଶ ଭରତ ଚନ୍ଦ୍ର ନାୟକ ସିଡିଏ ସେକ୍ଟର 6ରୁ ଶୁଣିବା ପାଇଁ ଚାହୁଁଛନ୍ତି ୟେ ଦିଲ ତୁମ ବିନ କହିଁ ଲଗତା ନହିଁ ହମ କ୍ୟା କରେଁ ଇଜ୍ଜତ ଚଳଚ୍ଚିତ୍ରରୁ ଏହି ବ୍ୟୁଟିଫୁଲ ଟ୍ରାକ୍ଟି କଳ୍ପନା ମହାନ୍ତି ସୋମ ପ୍ରକାଶ ଭରତ ଚନ୍ଦ୍ର ନାୟକ ଆପଣମାନଙ୍କ ପାଇଁ ନିଶ୍ଚିତ ଭାବରେ ପ୍ଲେ କରିଦେଉଛି ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କୁହନ୍ତୁ ଦିଲ୍ ସେ ଦିଲ୍ ତକ୍

ହ୍ୟାଲୋ ଭାଇ, ନମସ୍କାର, ଗୁଡ୍ ମର୍ଣ୍ଣିଂ। ସମସ୍ତଙ୍କର ଦିନଟି ବହୁତ ଭଲରେ ଯାଉ, ଖୁସିରେ ଯାଉ। ସମୟ ସମସ୍ତେ ବ୍ୟସ୍ତ ହୋଇଯିବେଣି, ସମୟ ବହୁତ ତା ବାଟରେ ଗଡ଼ି ଚାଲେ। ବର୍ତ୍ତମାନ ସମୟ 11 ବାଜି ସାରିଲେଣି, ସମୟ ହୋଇଯାଇଛି ଆପଣଙ୍କ ଫେଭରେଟ୍ ଶୋ କଳାକାରର। କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଦିଲ୍ ତକ୍ରେ ଆପଣଙ୍କ ସହିତ ଆଜି ଯୋଡ଼ି ହୋଇଯାଇଛି ସୁଜାତା। ଦିନ ସାରା ରହିବି, ମିଠା ମିଠା ଗୀତ ଶୁଣେଇବି, ମିଠା ମିଠା କଥା ହେବା, ମିଠା ମିଠା ମତ ମଧ୍ୟ ମାଗିବି। ହଁ ସତୀ, କିନ୍ତୁ ବର୍ତ୍ତମାନ ସମୟ ହୋଇଯାଇଛି ଆପଣଙ୍କର ଫେଭରେଟ୍ ଶୋ କଳାକାରର। ସତୀ, ଭାରତୀୟ ସଙ୍ଗୀତ ଜଗତରେ ଯେଉଁ କେତେକ ଗାୟକ ନିଜର ମଧୁର କଣ୍ଠସ୍ୱର ଦ୍ୱାରା ଶ୍ରୋତାମାନଙ୍କ ହୃଦୟରେ ଅମର ସ୍ଥାନ ଅଧିକାର କରିଛନ୍ତି, ସେମାନଙ୍କ ମଧ୍ୟରୁ ମୁକେଶଙ୍କ ନାମ ସର୍ବପ୍ରଥମେ ଉଲ୍ଲେଖ ହୁଏ। ହଁ ସାଥୀ, ତାଙ୍କର ସୁରିଲା ଏବଂ ଭାବପୂର୍ଣ୍ଣ କଣ୍ଠସ୍ୱର ଆଜି ମଧ୍ୟ ସଙ୍ଗୀତପ୍ରେମୀଙ୍କ ମନକୁ ଛୁଇଁଯାଏ। ମୁକେଶ ଜଣେ ଗାୟକ ଖାଲି ନୁହନ୍ତି, ସେ ଭାରତୀୟ ସଙ୍ଗୀତର ଏକ ସୁବର୍ଣ୍ଣ ଅଧ୍ୟାୟ। ତାଙ୍କର ଗୀତରେ ଥିବା ଭାବନା, ବେଦନା ଏବଂ ସରଳତା ତାଙ୍କୁ ଅନ୍ୟ ସବୁ ଗାୟକଙ୍କଠାରୁ ଅଲଗା ପରିଚୟ ଦେଇଛି। ତେବେ ସାଥୀ, ବର୍ତ୍ତମାନ ଶୁଣିବା ତାଙ୍କଠାରୁ ଏହି ସୁନ୍ଦର ଗୀତଟି। ଏଞ୍ଜୟ କରିଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତକ୍ ସହିତ

ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହ ଚାଲିଛି କଳାକାର। ହଁ ସାଥୀ, ମୁକେଶଙ୍କ ପୂର୍ଣ୍ଣ ନାମ ଥିଲା ମୁକେଶ ଚାନ୍ଦ ମାଥୁର। ସେ 22 ଜୁଲାଇ 1983 ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ।

ତାଙ୍କ ପିତା ଜୋରାବର ଚନ୍ଦ ମାଥୁର ଜଣେ ସରକାରୀ କର୍ମଚାରୀ ଥିଲେ। ଛୋଟବେଳୁ ମୁକେଶଙ୍କର ସଙ୍ଗୀତ ପ୍ରତି ଅସାଧାରଣ ଆଗ୍ରହ ଥିଲା। ହଁ ସାଥୀ, ସେ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ମଧ୍ୟ ଗୀତ ଗାଇବାକୁ ବହୁତ ଭଲ ପାଉଥିଲେ। ଘରେ କୌଣସି ସଙ୍ଗୀତ ଶିକ୍ଷାରେ ପରିବେଶ ନଥିଲେ ମଧ୍ୟ ନିଜ ଚେଷ୍ଟାରେ ସେ ସଙ୍ଗୀତ ଶିଖିଥିଲେ। ହଁ ସାଥୀ, ମୁକେଶଙ୍କର ଜଣେ ଭଉଣୀଙ୍କ ବିବାହ ସମୟରେ ସେ ଗୀତ ଗାଉଥିଲେ। ସେହିଠାରେ ମୋତିଲାଲ ତାଙ୍କର ଗୀତ ଶୁଣି ବହୁତ ପ୍ରଭାବିତ ହୋଇଥିଲେ। ପରେ ମୋତିଲାଲ ମୁକେଶଙ୍କୁ ମୁମ୍ବାଇକୁ ନେଇଯାଇଥିଲେ ଏବଂ ସଙ୍ଗୀତ ଜଗତରେ ପ୍ରବେଶ କରିବାର ସୁଯୋଗ ଦେଇଥିଲେ। ଏହା ହିଁ ତାଙ୍କ ଜୀବନର ସବୁଠାରୁ ବଡ଼ ପରିବର୍ତ୍ତନ ଆରମ୍ଭ କରିଥିଲା।

ସେଥିଟିଓନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକାର। ହଁ ସାଥୀ, ମୁକେଶ ପ୍ରଥମ ଅଭିନେତା ଭାବେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ହଁ, ସେ 1941 ନିର୍ଦ୍ଦୋଷ ନାମକ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ, କିନ୍ତୁ ଅଭିନୟ ତୁଳନାରେ ତାଙ୍କର ଆଗ୍ରହ ସଙ୍ଗୀତ ପ୍ରତି ଅଧିକ ଥିଲା। ସେ ସଙ୍ଗୀତ ଶିକ୍ଷା ଗ୍ରହଣ କରି ନିଜର କଣ୍ଠସ୍ୱରକୁ ଅଧିକ ସୁନ୍ଦର କରିଥିଲେ।

ତାଙ୍କର ପ୍ରଥମ ପ୍ରସିଦ୍ଧ ଗୀତ ଥିଲା ଦିଲ୍ ଚାଲତା ହେ ତୋ ଜଲନେ ଦେ, ଯେଉଁ ଗୀତକି 1945 ମସିହାରେ ମୁକ୍ତିପ୍ରାପ୍ତ ହୋଇଥିଲା। ପହଲି ନଜର ଚଳଚ୍ଚିତ୍ରରେ ଥିଲା ଏହି ଗୀତଟି। ଏହି ଗୀତ ଶ୍ରୋତାମାନଙ୍କ ମନକୁ ଜିତି ନେଇଥିଲା ଏବଂ ମୁକେଶ ଏକ ରାତିରେ ଖ୍ୟାତି ଅର୍ଜନ ମଧ୍ୟ କରିଥିଲେ। ତାଙ୍କର ଗାୟନଶୈଳୀରେ ବେଦନା ଓ ଭାବନାର ଏମିତି ଏକ ମିଶ୍ରଣ ଅଛି ଯାହା ଲୋକମାନଙ୍କ ହୃଦୟକୁ ଛୁଇଁ ଯାଉଥିଲା।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକାର। ହଁ ସାଥୀ ମୁକେଶ ସଫଳତା ପଛରେ ରାଜ କପୁରଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା। ରାଜ କପୁରଙ୍କ ପାଇଁ ମୁକେଶ ଅନେକ ସୁପରହିଟ୍ ଗୀତ ମଧ୍ୟ ଗାଇଥିଲେ। ମୁକେଶଙ୍କ କଣ୍ଠସ୍ୱର ରାଜ କପୁରଙ୍କ ଅଭିନୟ ସହ ଏମିତି ମେଳ ଖାଇଯାଉଥିଲା କି ଲୋକମାନେ ଭାବୁଥିଲେ ରାଜ କପୁର ନିଜେ ଗୀତ ଗାଉଛନ୍ତି। ଯେମିତିକି ଆୱାର ହୁଁ ମେରା ଜୁତା ହେ ଜାପାନୀ ଜିନା ଯାହା ମନା ଯାହା ଦୋସ୍ତ ନା ରହେ ପରି ଅନେକ ଗୀତ ଆଜି ମଧ୍ୟ ଲୋକଙ୍କର ଲୋକପ୍ରିୟ ହୋଇ ରହିଛି। ଯେଉଁ ଗୀତ ସବୁ ମୁକେଶଙ୍କୁ ସଙ୍ଗୀତ ଜଗତରେ ଅମର କରିଦେଇଛି। ସାଥି ମୁକେଶଙ୍କ ଗାୟନ ସବୁଠାରୁ ବଡ଼ ବିଶେଷତା ଥିଲା ତାଙ୍କର ଭାବପୂର୍ଣ୍ଣ ଶୈଳୀ। ସେ ଯେତେବେଳେ ଦୁଃଖଭରା ଗୀତ ଗାଉଥିଲେ

ଶ୍ରୋତାମାନେ ନିଜ ଜୀବନର ବେଦନାକୁ ଅନୁଭବ କରିପାରୁଥିଲେ। ତାଙ୍କର ସ୍ୱରରେ ଏକ ସରଳତା ଏବଂ ଆତ୍ମୀୟତା ମଧ୍ୟ ଥିଲା, ଯେଉଁ କାରଣକୁ ତାଙ୍କୁ ଦର୍ଦ୍ଦ ଭରା ଗାୟକ ବୋଲି ମଧ୍ୟ କୁହାଯାଉଥିଲା। ମୁକେଶ ରୋମାଣ୍ଟିକ ଗୀତ, ଭକ୍ତିମୟ ଗୀତ, ଦେଶଭକ୍ତି ଗୀତ ମଧ୍ୟ ବହୁ ସୁନ୍ଦର ଭାବରେ ଗାଇଥିଲେ। ତାଙ୍କ କଣ୍ଠସ୍ୱର ସାଧାରଣ ଲୋକଙ୍କ ହୃଦୟକୁ ସିଧାସଳଖ ଛୁଇଁ ଯାଉଥିଲା। ହଁ ସାଥୀ, ମୁକେଶଙ୍କର ଅନେକ ଗୀତ ମଧ୍ୟ ସଙ୍ଗୀତ ପ୍ରେମୀଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ, ଯେମିତିକି କଭି କଭି ମେରେ ଦିଲ ମେ, ସଜନ ରେ ଝୁଟ ମତ ବୋଲୋ। ତେବେ ସାଥୀ, ଶୁଣିନେବା ତାଙ୍କ କଣ୍ଠରୁ କିଛି ସୁନ୍ଦର ଗୀତ, କିନ୍ତୁ ଯୋଡ଼ି ହିଁ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ ସେ ଦିଲ ତକ୍ ସହିତ।

ମୁକେଶ ତାଙ୍କ ସଙ୍ଗୀତ ଜୀବନରେ ଅନେକ ପୁରସ୍କାର ମଧ୍ୟ ଅର୍ଜନ କରିଛନ୍ତି। ସେ ଅନେକ ଥର ଫିଲ୍ମଫେୟାର ପୁରସ୍କାର ଜିତିଥିଲେ। ସବ୍ କୁଛ ଶିଖା ହମ୍ନେ ଗୀତ ପାଇଁ ସେ ପ୍ରଥମ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ। ତାଙ୍କର ଗାୟନ ଶୈଳୀ ସମଗ୍ର ଭାରତରେ ପ୍ରଶଂସିତ ହୋଇଥିଲା। ସେ କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ଅନେକ ସଙ୍ଗୀତରେ କାର୍ଯ୍ୟ କରିଛନ୍ତି। ତାଙ୍କ ଗୀତ ଶୁଣିବା ପାଇଁ ଲୋକମାନେ ବହୁତ ଆଗ୍ରହୀ।

ହଁ ସଧି, 1976 ମସିହାରେ ମୁକେଶ ଆମେରିକାରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ପାଇଁ ଯାଇଥିଲେ, ଯେଉଁଠାରେ କି 27 ଅଗଷ୍ଟ 1976 ହୃଦରୋଗରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁ ସମଗ୍ର ସଙ୍ଗୀତ ଜଗତ ପାଇଁ ଏକ ବଡ଼ ଆଘାତ ଥିଲା। ମୁକେଶ ଭାରତୀୟ ସଙ୍ଗୀତ ଜଗତର ଏକ ଅମର ନକ୍ଷତ୍ର। ତାଙ୍କର ମଧୁର କଣ୍ଠସ୍ୱର ଏବଂ ଭାବପୂର୍ଣ୍ଣ ଗାୟନ ଆଜି ମଧ୍ୟ ଲୋକମାନଙ୍କ ହୃଦୟରେ ବଞ୍ଚି ରହିଛି। ସେ ନିଜର ସଙ୍ଗୀତ ଦ୍ୱାରା ଲୋକଙ୍କୁ ହସାଇଛନ୍ତି, କନ୍ଦାଇଛନ୍ତି ଏବଂ ଜୀବନର ସତ୍ୟକୁ ଅନୁଭବ କରାଇଛନ୍ତି।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଫ୍ରେଣ୍ଡସ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସମୟ ଦିନ 12 ବାଜିଗଲାଣି। ହଁ ସଦି, ସମୟ ବି କାହାକୁ ଅପେକ୍ଷା କରିଛି। ଆପଣ ଆପଣଙ୍କ କାର୍ଯ୍ୟରେ ବ୍ୟସ୍ତ ଥିବେ, କିନ୍ତୁ ୟା ଭିତରେ ଆପଣଙ୍କ ମାଇଣ୍ଡକୁ ଫ୍ରେଶ୍ କରିବା ପାଇଁ, ଟିକେ ଆପଣଙ୍କ ମନକୁ ଟିକିଏ ଏଇ ଯୋଉ ଖରା ଗରମରୁ ଥଣ୍ଡା ରଖିବା ପାଇଁ ଆପଣଙ୍କ ସହିତ ଅଛି ସୁଜାତା। ମିଠା ମିଠା ଗୀତ ଶୁଣିହେବ, ମିଠା ମିଠା କଥା ହେବା, କିନ୍ତୁ ବର୍ତ୍ତମାନ ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ କିଛି କଥା କିଛି ଗୀତର। ସାଥି, ମନୁଷ୍ୟ ଜୀବନରେ ମାନେ ଆମ ଜୀବନରେ ଅନେକ ପ୍ରକାରର ଅନୁଭୂତି ଆସିଥାଏ ନା। ହଁ ସାଥି, ଏମିତିକି କେତେକ ଅନୁଭୂତି ସମୟ ସହିତ ମିଶି ହଜିଯାଇଥାଏ, ଆଉ କେତେକ ସାରା ଜୀବନ ଆମ ମନରେ ଚିହ୍ନ ହୋଇ ରହିଯାଇଥାଏ। ଯେଉଁ ଅନୁଭୂତି ସବୁ ରହିଯାଇଥାଏ ନା, ସେହି ଅମର ଅନୁଭୂତିମାନଙ୍କ ମଧ୍ୟରୁ ପ୍ରଥମ ପ୍ରେମ ଏକ ଅତ୍ୟନ୍ତ ସୁନ୍ଦର ମଧୁର ଅନୁଭବ। ହଁ, ପ୍ରଥମ ପ୍ରେମ ମନୁଷ୍ୟ ହୃଦୟରେ ମାନେ ଆମ ହୃଦୟରେ ନା ଏମିତି ଏକ ନୂଆ ଭାବନାରେ ଜନ୍ମ ଦେଇଥାଏ, ଯାହା ଜୀବନକୁ ରଙ୍ଗୀନ କରିଦେଇଥାଏ, ଯାହା କେବଳ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତି ପ୍ରତି ଆକର୍ଷଣ ନୁହେଁ, ବରଂ ଏକ ଅଦୃଶ୍ୟ ଭାବନାର ମିଠା ସ୍ପର୍ଶ। ତେବେ ସାଥି, ଆଗକୁ ଆମେ ଏ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣିଦେଉଛୁ ଗୋଟେ ବ୍ୟୁଟିଫୁଲ ସା ଟ୍ରାକ୍। ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ଜୀବନର ଛୋଟ ଛୋଟ ଘଟଣାମାନ ମଧ୍ୟ ବଡ଼ ଲାଗେ। କାହାର ହସ, କଥାବାର୍ତ୍ତା, ଚାହାଣି କିମ୍ବା ସାଧାରଣ ଆଚରଣ ଆମ ମନକୁ ଗଭୀର ଭାବେ ଛୁଇଁଯାଏ। ଧୀରେ ଧୀରେ ସେହି ଭାବନା ହୃଦୟରେ ପ୍ରେମର ରୂପ ନିଏ। ପ୍ରଥମ ପ୍ରେମର ଏହି ଅନୁଭୂତିକୁ ଶବ୍ଦରେ ସମ୍ପୂର୍ଣ୍ଣ ଭାବେ ବର୍ଣ୍ଣନା କରିବା ଖୁବ୍ କଷ୍ଟକର, କାରଣ ଏହା ହୃଦୟରେ ଏକ ନୀରବ ସଙ୍ଗୀତ ପରି।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ପ୍ରଥମ ପ୍ରେମ ମନରେ ଏକ ନୂଆ ଉତ୍ସାହ ସୃଷ୍ଟି କରିଥାଏ। ପ୍ରେମ ମାନେ ଖାଲି ଜଣକୁ ଅନ୍ୟ ଜଣେ ସହିତ ନୁହଁ, କେତେବେଳେ ଆମର ମାଙ୍କ ସହିତ ପ୍ରେମ ହୋଇଯାଇଥାଏ ତ କେତେବେଳେ ଆମେ ବାପାଙ୍କୁ, କେତେବେଳେ ସାଙ୍ଗସାଥୀ ଏମାନଙ୍କୁ, କେତେବେଳେ ଆମର ବହି ସହିତ ତ କେତେବେଳେ ପକ୍ଷୀର କୁହୁଡ଼ାକ ସହିତ ଆଉ ଫୁଲର ସୁଗନ୍ଧ ସହିତ ମଧ୍ୟ। ସତରେ ପ୍ରକୃତିର ପ୍ରତ୍ୟେକ ଦୃଶ୍ୟ ମନକୁ ଆନନ୍ଦ ଦେଇଥାଏ। ପକ୍ଷୀର ସେ କୁହୁଡ଼ାକ, ଫୁଲର ସୁଗନ୍ଧ, ସନ୍ଧ୍ୟାର ସୂର୍ଯ୍ୟାସ୍ତ କିମ୍ବା ବର୍ଷାର

ଟପ୍ ଟପ୍ ଧ୍ୱନି ସବୁକିଛି ନୂଆ ଲାଗେ। ମନ ସବୁବେଳେ ସେହି ବ୍ୟକ୍ତିକୁ ନେଇ ଚିନ୍ତା କରିଥାଏ। ସେହି ବ୍ୟକ୍ତିଙ୍କର ଏକ ଛୋଟ କଥା ମଧ୍ୟ ହୃଦୟକୁ ଅସୀମ ଖୁସି ଦେଇଥାଏ।

ପ୍ରକୃତି ସହିତ ପ୍ରେମ ହୋଇଯାଇଥାଏ ତ କେତେବେଳେ ବହି ସହିତ, କେତେବେଳେ ଅନ୍ୟ କୌଣସି ସଜୀବ କି ନିର୍ଜୀବ ବସ୍ତୁ ସହିତ ମଧ୍ୟ ପ୍ରେମ ହୋଇଯାଇଥାଏ। କିନ୍ତୁ ସତି ପ୍ରଥମ ପ୍ରେମର ଅପେକ୍ଷାର ଏକ ଅଲଗା ଆନନ୍ଦ ଥାଏ। ଗୋଟିଏ ଦେଖା ପାଇଁ ସାରା ଦିନର ଅପେକ୍ଷା, ଗୋଟିଏ ହସ ପାଇଁ ମନରେ ଅନେକ ସ୍ୱପ୍ନ ଦେଖିବା, ଏସବୁ ଜୀବନକୁ ରୋମାଞ୍ଚକର କରିଥାଏ ପ୍ରଥମ ପ୍ରେମ।

ହଁ ସାଥୀ, ଲୋକ ପ୍ରଥମ ପ୍ରେମକୁ ପାଇଥାନ୍ତି ଆଉ କେତେକ ହରାଇ ମଧ୍ୟ ଥାନ୍ତି, କିନ୍ତୁ ଦୁଇ ପରିସ୍ଥିତିରେ ମଧ୍ୟ ଏହା ମନରେ ଏକ ଗଭୀର ପ୍ରଭାବ ଛାଡ଼ିଯାଏ, ଯାହା ଆମକୁ ପ୍ରେମ, ଭରସା ଓ ସମ୍ପର୍କର ମୂଲ୍ୟ ବୁଝାଇଥାଏ। ପ୍ରଥମ ପ୍ରେମ ଆମକୁ ଜୀବନର ସୁଖ ଦୁଃଖ ଦୁହେଁର ସ୍ୱାଦ ଅନୁଭବ କରାଏ।

ହଁ ସରି, ଆଜିର ଏଇ ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଅନେକ ସମ୍ପର୍କ ଗଢ଼ନ୍ତି, ଭାଙ୍ଗନ୍ତି ମଧ୍ୟ, କିନ୍ତୁ ପ୍ରଥମ ପ୍ରେମର ସେଇ ନିର୍ମଳ ଅନୁଭୂତି ସବୁଠୁ ନିଆରା, ସବୁଠୁ ଅଲଗା, ଯେଉଁଥିରେ କି ଥାଏ ନିଷ୍କପଟତା, ସ୍ୱପ୍ନ ଓ ହୃଦୟର ସତ୍ୟ ଭାବନା। ଯେଉଁ କାରଣରୁ ବୟସ ବଢ଼ିଲେ ମଧ୍ୟ ଲୋକମାନେ ନିଜ ପ୍ରଥମ ପ୍ରେମକୁ କେବେ ବି ଭୁଲିପାରନ୍ତିନି। ପ୍ରେମରେ କେବଳ ଖୁସି ନୁହେଁ, ବେଳେବେଳେ ଦୁଃଖ ମଧ୍ୟ ଆସିଥାଏ, କିନ୍ତୁ ସେହି ସବୁକୁ ଆମେ ଭୁଲି ବି ପାରୁନା।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ଭର କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ପ୍ରଥମ ପ୍ରେମ ଜୀବନର ଏକ ମଧୁର କବିତା ପରି, ଯାହା ହୃଦୟରେ ଭାବନାର ଫୁଲ ଖେଳାଇ ଦିଏ, ଯାହା ଜୀବନକୁ ଏକ ସୁନ୍ଦର ଓ ଅର୍ଥପୂର୍ଣ୍ଣ କରେ। ପ୍ରେମ ହେଉଛି ଜୀବନର ସବୁଠୁ କୋମଳ ଅମୂଲ୍ୟ ଅନୁଭୂତି, ଯାହା ହୃଦୟକୁ ନୂଆ ଭାବନାରେ ଭରିଦିଏ, ଜୀବନକୁ ସ୍ୱପ୍ନମୟ କରେ ଏବଂ ମନୁଷ୍ୟକୁ ପ୍ରଥମ ପ୍ରେମର ସତ୍ୟ ଅର୍ଥ ବୁଝାଇଥାଏ। ପ୍ରଥମ ପ୍ରେମ ସଫଳ ହେଉ କି ନାହିଁ, ତାହାର ସ୍ମୃତି ସଦା ମନରେ ମଧୁର ସୁର ହୋଇ ଗୁଞ୍ଜରୁଥାଏ।

ସାଥୀ, ସାଧାରଣତଃ ମନୁଷ୍ୟ ଅନ୍ୟମାନଙ୍କ ତ୍ରୁଟି ଦେଖିବାକୁ ଅଧିକ ଆଗ୍ରହୀ ହୋଇଥାଏ। ସେ ଚାହେଁ ସମାଜ ବଦଳୁ, ଲୋକମାନେ ଭଲ ହୁଅନ୍ତୁ, ପରିସ୍ଥିତି ସୁଧୁରୁ, କିନ୍ତୁ ନିଜ ମନ ଓ ଆଚରଣ ପରୀକ୍ଷା କରିବାକୁ ଭୁଲି ଯାଇଥାଏ। ପ୍ରକୃତରେ ସମାଜ ହେଉଛି ବ୍ୟକ୍ତିମାନଙ୍କର ସମାହାର। ଯଦି ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଭଲ ପରିବର୍ତ୍ତନ ଆଣେ, ତେବେ ସମାଜ ସ୍ୱତଃସ୍ଫୁର୍ତ୍ତ ଭାବରେ ଉନ୍ନତ ହେବ। ତେବେ ସାଥୀ, ଆମ ପାଖରେ ୟା ଭିତରେ ଜଣେ ଶ୍ରୋତାଙ୍କର ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଅପା ଗୁଡ୍ ଆଫ୍ଟରନୁନ୍, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍।

ଟପିକଟି ବହୁତ ମନଛୁଆଁ ହୋଇଛି। ସତରେ ଅନ୍ୟକୁ ପରିବର୍ତ୍ତନ କରିବା ଅପେକ୍ଷା ନିଜକୁ ପରିବର୍ତ୍ତନ କରିବା ଜରୁରୀ। ମେସେଜଟି କରିଛନ୍ତି ଜଗତସିଂହପୁରରୁ ସ୍ନେହା। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ସାଥୀ, ମୁଁ ଯେମିତି ଏଇ ଜଷ୍ଟ କହୁଥିଲି, ଅନ୍ୟକୁ ପରିବର୍ତ୍ତନ କରିବା ଅପେକ୍ଷା ନିଜକୁ ଆଗେ ଫାଷ୍ଟ ପରିବର୍ତ୍ତନ କରିବା ନିହାତି ଦରକାର। ତେବେ ସାଥୀ, କ'ଣ ରହିଛି ଆପଣଙ୍କର ମତ? ନିଶ୍ଚିନ୍ତ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ। ଆମକୁ ଆପଣଙ୍କର ମତାମତ ଜଣାଇବା ପାଇଁ SMS କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଆଉଥରେ କହି ରଖୁଛି 8895254200। SMS ପଠାଇ ଦିଅନ୍ତୁ ଆପଣଙ୍କର ମତାମତ ଯୋଗେ, ମତାମତ ପଠାଇ ଦିଅନ୍ତୁ। ସେତେବେଳେ ଯାଇକି ଶୁଣେଇ ଦେଉଛି ଗୋଟେ ସୁନ୍ଦର ଗୀତ। କନେକ୍ଟେଡ୍ ହେଇ ରହିଥାନ୍ତୁ, ଏନ୍ଜୟ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଥୀ, ନିଜଠାରୁ ପରିବର୍ତ୍ତନ ଆରମ୍ଭ କରିବା ଅର୍ଥ ନିଜର ଦୁର୍ବଳତାକୁ ଚିହ୍ନଟ କରି ତାକୁ ସୁଧାରିବା। ଯଦି ନିଜର ଅସଲତାକୁ ଅଳସତାକୁ ଛାଡ଼ି ନିୟମିତ ଅଧ୍ୟୟନ କରିବା, ନିୟମିତ ଯେକୌଣସି ଛାତ୍ର ବି ହେଉ, ତାହେଲେ ଆମେ ସଫଳତା ନିଶ୍ଚୟ ଲାଭ କରିବା। ଯଦି ଲୋକ ଯଦି ରାଗ ଅହଙ୍କାର କିମ୍ବା ଖରାପ ଅଭ୍ୟାସକୁ ନିୟନ୍ତ୍ରଣ କରିପାରିବ ନା, ତାହେଲେ ତାଙ୍କର ବ୍ୟକ୍ତିତ୍ୱ ଅଧିକ ସୁନ୍ଦର ହୋଇପାରିବ, ମାନେ ଆମର ବ୍ୟକ୍ତିତ୍ୱ ଅଧିକ ସୁନ୍ଦର ହୋଇପାରିବ। ତେବେ ସାଥୀ, ଆମ ପାଖରେ ଆସି ଆଉ ଜଣଙ୍କ ଶ୍ରୋତାଙ୍କର ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ଦିଦି, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି, ପରିବର୍ତ୍ତନ ନିଜଠାରୁ ହୁଏ, ବାକି ତ ସତ୍ୟ ନିଜ ଭୁଲକୁ ସ୍ୱୀକାର କରିବା ପରିବର୍ତ୍ତନ ପ୍ରଥମ ପଦକ୍ଷେପ। ସକାରାତ୍ମକ ଭାବନା ଜୀବନକୁ ଆଗକୁ ନେଇଯାଇପାରେ, ତେଣୁ ପରିବର୍ତ୍ତନ ଆରମ୍ଭ ସଦା ନିଜଠାରୁ ହୁଏ। ମେସେଜ୍ଟିକୁ କରିଛନ୍ତି ଅଦିତି କଟକରୁ।

ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ସୁଜାତା, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି, ଟପିକ୍ ଅତ୍ୟନ୍ତ ସୁନ୍ଦର, ମଣିଷ ନିଜ ଚିନ୍ତାଧାରା ଦ୍ୱାରା ନିଜକୁ ବଦଳା ଯାଇପାରେ। ଭଲ ଅଭ୍ୟାସ ଗୁଡ଼ିକ ଥିଲେ ଜୀବନର ସୁନ୍ଦର ହୁଏ, କିନ୍ତୁ ସତ୍ୟ ପରିବର୍ତ୍ତନ ନିଜ ଇଚ୍ଛାରୁ ଆସେ। ମେସେଜଟି କରିଛନ୍ତି ପ୍ରତିମା କଟକରୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, ଆପଣଙ୍କର କ'ଣ ରହିଛି ମତାମତ? ପରିବର୍ତ୍ତନ ନିଜଠାରୁ ହେବା ଦରକାର। ନିଶ୍ଚିନ୍ତ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ। ଆପଣଙ୍କର ମତାମତ ଜଣାଇବା ପାଇଁ SMS କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଆପଣଙ୍କର ମତାମତ ପଠାଇ ଦିଅନ୍ତୁ, ସେତେବେଳେ ତାଙ୍କୁ ଶୁଣେଇ ଦେଉଛି ଗୋଟେ ବ୍ୟୁଟିଫୁଲ୍ ଷ୍ଟାର୍ ଟ୍ରାକ୍। ଏନ୍ଜୟ କରିଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

साथी ट्यून कर 100.4 आकाशवाणी एफएम रेनबो कटक दिल से दिल तक सो चली छि आज चर्चा रे। हां साथी आमे जदि निज को परिवर्तन प्रथमे करि परिबा तेबे परिवार को अन्य मानन को समाज को परिवर्तन करि परिबा जहा द्वारा समस्तंकर मंगल हबो। देखिबा साथी परवर्ती मेसेज टी के करिछंती से लिखिछंती शुभ मध्यान सुजाता भौणी मां सारला भलरे ओ खुशीरे रखंतु एतिकी प्रार्थना करूछि। ଆପଣଙ୍କୁ ମଧ୍ୟ ଶୁଭ ମଧ୍ୟାହ୍ନ ଆଶା କରୁଛି। ଆପଣ ମଧ୍ୟ ବହୁତ ଭଲରେ ଓ ଖୁସିରେ ରୁହନ୍ତୁ। ଲେଖିଛନ୍ତି ଭଉଣୀ ଆପଣଙ୍କ ଉପସ୍ଥାପନା ବହୁତ ଭଲ ଲାଗୁଛି, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ଆପଣଙ୍କୁ ମଧ୍ୟ ମୋ ତରଫରୁ ଆନ୍ତରିକ ଧନ୍ୟବାଦ। ପରେ ଲେଖିଛନ୍ତି ମୁଁ ପିଲାବେଳେ ବହୁତ ବଦମାସ ଥିଲି, ମା ସାରଳାଙ୍କ ଶରଣ ନେବାଠାରୁ ବହୁତ ପରିବର୍ତ୍ତନ ହେଲି। ଆଗ ମୁଁ ପରିବର୍ତ୍ତନ ହେଲି, ତାପରେ ମୁଁ ଅନ୍ୟମାନଙ୍କୁ ବିଭିନ୍ନ କଥାକୁ ପରିବର୍ତ୍ତନ କରିବା ପାଇଁ କୁହେ। ମେସେଜ ଟୁ କରିଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥି କ'ଣ ରହିଛି ଆପଣଙ୍କର ମତାମତ ନିଶ୍ଚିନ୍ତ ଜଣାନ୍ତୁ। ସେତେବେଳେ ଶୁଣିଥିଲେ ସେ ଗୋଟେ ସୁନ୍ଦର ଗୀତ ଏଞ୍ଜୟ କରୁଥାନ୍ତେ, ଯୋଡ଼ି ହୋଇ ରହିଥାନ୍ତେ 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ ସମୟ ତ ସରି ସରି ଆସିଛି, କ'ଣ ରହିଛି ଆପଣଙ୍କ ମତାମତ? ପରିବର୍ତ୍ତନ ନିଜଠାରୁ ହେବା ଦରକାର, ନିଶ୍ଚିନ୍ତ ଆପଣଙ୍କର ମତାମତ ଜଣାନ୍ତୁ। ସେତେବେଳେ ଯେମିତି ଶୁଣେଇ ଦେଉଛି ଗୋଟେ ସୁନ୍ଦର ଗୀତା, ଯୋଡ଼ି ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ସତରେ ସାଥୀ, ନିଜକୁ ପରିବର୍ତ୍ତନ କଲେ ହିଁ ଆମେ ଅନ୍ୟକୁ ପରିବର୍ତ୍ତନ କରିପାରିବା। ତେବେ ସାଥୀ, ଆମ ପାଖରେ ଶେଷ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ପରିବର୍ତ୍ତନ ସବୁବେଳେ ନିଜଠାରୁ ଆରମ୍ଭ ହୁଏ। ଆମେ ଯେତେବେଳେ ନିଜ ଭାବନା, ଅଭ୍ୟାସ ଓ ଚିନ୍ତାଧାରାକୁ ବଦଳାଇବାକୁ ଚେଷ୍ଟା କରୁ, ସେତେବେଳେ ଜୀବନରେ ନୂଆ ଆଲୋକ ଆସେ। ଦୁନିଆକୁ ବଦଳାଇବା ପୂର୍ବରୁ ନିଜକୁ ବଦଳାଇବା ଦରକାର, କାରଣ ଛୋଟ ଛୋଟ ପରିବର୍ତ୍ତନ ହିଁ ଦିନେ ବଡ଼ ସଫଳତାର କାହାଣୀ ଲେଖେ। ମେସେଜଟି କରିଛନ୍ତି ପୂଜା ଭୁବନେଶ୍ୱରରୁ। ଆପଣଙ୍କର ଏହି ସୁନ୍ଦର ମେସେଜଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: ସାଥୀ ସମୟ ତ ଇସାରା ଦେଲାଣି, ଏଇଠି ଶେଷ କରୁଛୁ ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମକୁ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିପାରିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତ ସଫଳତାର ସହ ସମ୍ପନ୍ନ କରି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ। ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ନିଷିଦ୍ଧ ଘୋଷଣା କଲେ ସରକାର। ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ ଭୁବନେଶ୍ୱରକୁ ମିଶାଇ 3 ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କଲା ୟୁପିଏସ୍ସି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପଞ୍ଚରାଷ୍ଟ୍ରୀୟ ଗସ୍ତକୁ ସଫଳତାର ସହ ସମ୍ପନ୍ନ କରି ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଗତ 15 ତାରିଖରୁ ଶ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ ଗସ୍ତରେ ଯାଇଥିଲେ। ଶେଷ ପର୍ଯ୍ୟାୟରେ ଇଟାଲୀ ଗସ୍ତ ଶେଷ କରି ଶ୍ରୀ ମୋଦି ନୂଆଦିଲ୍ଲୀ ଫେରିଛନ୍ତି। ଇଟାଲୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଜର୍ଜିଆ ମେଲୋନି ଏବଂ ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଓ ପରସ୍କର ସ୍ୱାର୍ଥ ସମ୍ଭଳିତ ବୈଷୟିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ଶ୍ରୀ ମୋଦିଙ୍କୁ ଇଟାଲୀର ସମ୍ମାନଜନକ ୟୁଏନ୍ ଏଗ୍ରିକୋଲା ମେଡାଲ୍ ପ୍ରଦାନ କରାଯାଇଛି। ଦ୍ୱିପାକ୍ଷିକ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତାକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଇଟାଲୀ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଇଟାଲୀ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ର ନେଇ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସେଗୁଡ଼ିକ ମଧ୍ୟରେ କୃଷି, ବିରଳ ଖଣିଜ ସାମଗ୍ରୀ, ଆୟୁର୍ବେଦ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦି ଅନ୍ତର୍ଭୁକ୍ତ। ଉଭୟ ଦେଶ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ବିକାଶ ଏବଂ ଉତ୍ପାଦନ ବୃଦ୍ଧି ନେଇ ପାରସ୍କରିକ ସହଯୋଗ ପ୍ରଦାନ ଉପରେ ସହମତି ପ୍ରଦାନ କରିଛନ୍ତି। ଉଭୟ ଦେଶ 2027କୁ ଇଟାଲୀ ଭାରତ ସଂସ୍କୃତି ଓ ପର୍ଯ୍ୟଟନ ବର୍ଷ ଭାବେ ଘୋଷଣା କରିଛନ୍ତି। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏକ ପରାମର୍ଶବଳୀ ଜାରି କରିଛି। କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଆଦି ଅତ୍ୟନ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହାକୁ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି। ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ରକ୍ତସ୍ରାବ କିମ୍ବା ବାନ୍ତି ପରି ଲକ୍ଷ୍ୟ ଅନୁଭବ କରୁଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ କିମ୍ବା ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀରର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଯାତ୍ରୀଙ୍କୁ ବିଦେଶାଗତ ଅନୁମତି ମିଳିବା ପୂର୍ବରୁ ତୁରନ୍ତ ବିମାନ ବନ୍ଦର ସ୍ୱାସ୍ଥ୍ୟସେବା ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଫେରିବାର 21 ଦିନ ମଧ୍ୟରେ ଏହିସବୁ ଲକ୍ଷଣ ଦେଖାଯାଉଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତର ସେବା ପ୍ରଦାନ କରିବାକୁ କୁହାଯାଇଛି। ସନ୍ଦିଗ୍ଧଙ୍କ କ୍ଷେତ୍ରରେ ଯାତାୟତ ଇତିହାସର ସମ୍ପୂର୍ଣ୍ଣ ବିବରଣୀ ସ୍ୱାସ୍ଥ୍ୟସେବା କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପରାମର୍ଶବଳୀରେ ଉଲ୍ଲେଖ କରାଯାଇଛି। ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀ ପାଳନକୁ ସୁନିଶ୍ଚିତ କରିବା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଓ ଜନସ୍ୱାସ୍ଥ୍ୟ ପଦକ୍ଷେପ କ୍ଷେତ୍ରରେ ସହଯୋଗ ପ୍ରଦାନ କରିବାକୁ ଯାତ୍ରୀଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପ୍ରଦାନ ଅଧିକ ତ୍ୱରାନ୍ୱିତ ହୋଇପାରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। ଜେନେଭାଠାରେ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି, କୃତ୍ରିମ ବୁଦ୍ଧିମତାର ସଠିକ୍ ଉପଯୋଗ ପାଇଁ ସୁଦୃଢ଼ ବ୍ୟବସ୍ଥା, ଗବେଷଣାଲବ୍ଧ ଜ୍ଞାନ ଏବଂ ନିୟମିତ ତଦାରଖର ଆବଶ୍ୟକତା ରହିଛି। କୃତ୍ରିମ ବୁଦ୍ଧିମତା ଆଧାରିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ସମ୍ଭାବନାଗୁଡ଼ିକ ଉପରେ ଶ୍ରୀ ନଡ୍ଡା ଏହି ଅବସରରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଅଧୀନରେ ଭାରତରେ 2015 ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପ କାର୍ଯ୍ୟକାରୀ ହୋଇଆସୁଛି। ଭାରତକୁ ଏକ ଡିଜିଟାଲ୍ ସଶକ୍ତ ସମାଜ ଏବଂ ଜ୍ଞାନ ଅର୍ଥନୀତିରେ ପରିଣତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। କୃତ୍ରିମ ବୁଦ୍ଧିମତା ସମେତ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ଉପଯୋଗ ପାଇଁ ଭାରତ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ତ୍ରିପୁରା, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ର ବିଭିନ୍ନ ରାଜପଥର ଗୁଣବତ୍ତା ଏବଂ ରକ୍ଷଣାବେକ୍ଷଣ ସ୍ଥିତି ନେଇ ନୂଆଦିଲ୍ଲୀଠାରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସମୀକ୍ଷା କରିଛନ୍ତି। ସୁବ୍ୟବସ୍ଥିତ ଯାତ୍ରା ସୁବିଧା, ସଡ଼କ ସଂଯୋଗୀକରଣ ଏବଂ ନିରନ୍ତର ତଥା ଦକ୍ଷତା ସମ୍ପନ୍ନ ରାଜପଥ ସୁନିଶ୍ଚିତ କରିବା ନେଇ ସମୟୋଚିତ ପଦକ୍ଷେପ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ଉପଯୋଗ ଉପରେ ଶ୍ରୀ ଗଡ଼କରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସଡ଼କ ସୁରକ୍ଷା ଏବଂ ନିରନ୍ତରତାକୁ ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ଓ ମୌସୁମୀ ଜନିତ ଆହ୍ୱାନର ମୁକାବିଲା ନେଇ ସମୟୋଚିତ କାର୍ଯ୍ୟାନ୍ୱୟନ ଉପରେ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟାନ୍ୱୟନର ସ୍ୱଚ୍ଛତା ଦୃଷ୍ଟିକୁ ରଖି ଦାୟିତ୍ୱ ନିର୍ଦ୍ଧାରଣ କରିବା ଉପରେ ମଧ୍ୟ ଶ୍ରୀ ଗଡ଼କରୀ ଗୁରୁତ୍ୱ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ସଡ଼କପଥର ରକ୍ଷଣାବେକ୍ଷଣ ନେଇ ହସ୍ତଗତ ହୋଇଥିବା ମତାମତ ଉପରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ବୈଠକରେ ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅଜୟ ତାମ୍ତା ଏବଂ ହର୍ଷ ମାଲହୋତ୍ରା ଓ ବିଭାଗୀୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ସିଡିଏସ୍ସିଓ କହିଛି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ଉତ୍ପାଦନ ଓ ଆମଦାନୀ
କସ୍ମେଟିକ୍ସ ନିୟମ 2020 ଅନୁଯାୟୀ କାର୍ଯ୍ୟକାରୀ ହୋଇଥାଏ। ମାନବ ଶରୀରରେ ଏହାକୁ କେତେକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ଶରୀରର ସୌଷ୍ଠବ ଗଠନ ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନ ଏ ସଂକ୍ରାନ୍ତ ଆଇନ ଓ ନିୟମାବଳୀର

0: ଉଲ୍ଲଙ୍ଘନ କରୁଛି ବୋଲି ସଂଗଠନ ସୂଚନା ପ୍ରଦାନ କରିଛି। ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପକ୍ଷରୁ 3ଟି ନୂତନ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କରାଯାଇଛି। ସେଗୁଡ଼ିକ ହେଉଛି ଭୁବନେଶ୍ୱର, କାନପୁର ଏବଂ ମିରଟ। ଏହାକୁ ମିଶାଇ ୟୁପିଏସ୍ସି ପ୍ରିଲିମ୍ ପରୀକ୍ଷା ପାଇଁ ମୋଟ କେନ୍ଦ୍ର ସଂଖ୍ୟା 80ରୁ 83କୁ ବୃଦ୍ଧି ପାଇଛି। ଲୋକସେବା ଆୟୋଗ ଦେଇଥିବା ସୂଚନା ଅନୁଯାୟୀ ପ୍ରାୟ 23,000 ପ୍ରାର୍ଥୀ ଏହି ନୂତନ କେନ୍ଦ୍ରଗୁଡ଼ିକରେ ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି। ଏହାଦ୍ୱାରା କାର୍ଯ୍ୟକ୍ଷମ ଥିବା କେନ୍ଦ୍ରଗୁଡ଼ିକରେ ପ୍ରାର୍ଥୀଙ୍କ ଭିଡ଼ ହ୍ରାସ ପାଇବ। ଆୟୋଗର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍ତି, ପରୀକ୍ଷା ପ୍ରକ୍ରିୟାକୁ ଅଧିକ ପରୀକ୍ଷାର୍ଥୀ ଅନୁକୂଳ, ସ୍ୱଚ୍ଛ ଏବଂ ଦକ୍ଷତା ସମ୍ପନ୍ନ କରିବା ଏହି ନିଷ୍ପଭିର ଅନ୍ୟତମ ଉଦ୍ଦେଶ୍ୟ। ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ ପରୀକ୍ଷା 2026 ପାଇଁ ଚଳିତ ବର୍ଷ 8,19,000 ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ମାନବ ସମାଜରେ ଚାର ସାଂସ୍କୃତିକ ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଏ କ୍ଷେତ୍ରରେ ରହିଥିବା ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଚା ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ଏହି ଦିବସ ପ୍ରତିବର୍ଷ ମେ ମାସ 21 ତାରିଖରେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଚା'ର ନିରନ୍ତରତା ବଜାୟ ରଖିବା ସହ ସମାଜକୁ ସମର୍ଥନ। ଚାହା ଉତ୍ପାଦନ ଉପରେ ନିରନ୍ତରତା ବଜାୟ ରଖିବା ସହ କୃଷିକ୍ଷେତ୍ରରୁ ଚା କପ୍ ପର୍ଯ୍ୟନ୍ତ ଏହାର ସଂସ୍କୃତି ଓ ପରିବେଶଗତ ସୁଫଳ ପରବର୍ତ୍ତୀ ପିଢ଼ିଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟକୁ ଏହି ପ୍ରସଙ୍ଗ ପ୍ରତିଫଳିତ କରୁଛି। ଦେଶରେ ଚା ଉତ୍ପାଦନ ଏବଂ ପ୍ରକ୍ରିୟାକରଣ କ୍ଷେତ୍ରରେ ସାମିଲ ହୋଇ ଲକ୍ଷ ଲକ୍ଷ ପରିବାର ଜୀବିକା ନିର୍ବାହ କରୁଛନ୍ତି। ଚା'ର ଉତ୍ପତ୍ତି 5,000 ବର୍ଷରୁ ଅଧିକ ପୁରାତନ। ଚା କ୍ଷେତ 13 ନିୟୁତ ଲୋକଙ୍କର ଆୟର ଏକ ମୁଖ୍ୟ ଉତ୍ସ ପାଲଟିଛି। ଚାହାର ନିରନ୍ତର ଉତ୍ପାଦନ, ବ୍ୟବହାର ଏବଂ ବାଣିଜ୍ୟକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପର କ୍ଷତିକାରକ ପରିଣାମ ଏବଂ ଏହା ବିରୁଦ୍ଧରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଆତଙ୍କବାଦ ନିରୋଧ ଦିବସ ପାଳନ କରାଯାଉଛି। ଯୁବବର୍ଗଙ୍କୁ ଆତଙ୍କବାଦ ତଥା ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଆଜି ଦେଶବ୍ୟାପୀ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହ ଆତଙ୍କବାଦ ବିରୋଧୀ ଶପଥ ଗ୍ରହଣ ସମାରୋହମାନ ଅନୁଷ୍ଠିତ ହେଉଛି। 1991 ମସିହାରେ ମେ ମାସ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆତଙ୍କବାଦୀ କାର୍ଯ୍ୟକଳାପର ଶିକାର ହୋଇଥିଲେ। ଆଜିର ଦିବସରେ ଦେଶବାସୀ ତାଙ୍କର ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 4 ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ଓଡ଼ିଶା ସମେତ 11 ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାତି ସମୟରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପଞ୍ଚରାଷ୍ଟ୍ରୀୟ ଗସ୍ତ ସଫଳତାର ସହ ସମ୍ପନ୍ନ କରି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ। ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ନିଷିଦ୍ଧ ଘୋଷଣା କଲେ ସରକାର। ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ ଭୁବନେଶ୍ୱରକୁ ମିଶାଇ 3ଟି ନୂତନ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କଲା ୟୁପିଏସ୍ସି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. India and Italy agree to further develop India-Middle East-Europe economic corridor for deepening economic relations. Government prohibits the use of cosmetic as injection by consumers, professionals and aesthetic clinics. Center issues health advisory for passengers arriving from or transiting through Ebola-affected countries. West Bengal government directs Vande Mataram compulsory as prayer song in all madrasas. Chief Minister C. Joseph Vijay-led cabinet in Tamil Nadu expanded to 32, including 4 women ministers. And in IPL cricket, Gujarat Titans to take on Chennai Super Kings in Ahmedabad this evening.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଚଳିତ ବର୍ଷ ନୂତନ ଭାବେ ଭୁବନେଶ୍ୱରଠାରେ ସିଭିଲ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କଲା ୟୁପିଏସ୍ସି। ସମ୍ବଲପୁର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥଗୁଡ଼ିକରେ ମହୁମାଛି କରିଡର ପାଇଁ ସରକାରଙ୍କ ନିଷ୍ପତ୍ତି। ଚା'ର ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଆର୍ଥିକ ପ୍ରୋତ୍ସାହନ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଚା ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି। ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅନୁଭୂତ ହେଉଛି ଅସହ୍ୟ ଗରମ। ସିଭିଲ ସର୍ଭିସେସ୍ ପ୍ରିଲିମ୍ ପରୀକ୍ଷା 2026 ନିମନ୍ତେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଭିଡ଼ ହ୍ରାସ କରିବା ଲକ୍ଷ୍ୟ ନେଇ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଭୁବନେଶ୍ୱର, କାନପୁର ଏବଂ ମିରଟଠାରେ 3ଟି ନୂତନ ପରୀକ୍ଷା କେନ୍ଦ୍ର ସ୍ଥାପନ କରିଛି। ୟୁପିଏସ୍ସି ସୂଚନା ଅନୁଯାୟୀ ପ୍ରାୟ 23,000 ପରୀକ୍ଷାର୍ଥୀ ଏହି ନୂତନ କେନ୍ଦ୍ରଗୁଡ଼ିକ ପାଇଁ ଆବେଦନ କରିଛନ୍ତି। ସର୍ବଭାରତୀୟ ସ୍ତରରେ ପରୀକ୍ଷା କେନ୍ଦ୍ର ସଂଖ୍ୟା 80-83କୁ ବୃଦ୍ଧି ପାଇଛି। ୟୁପିଏସ୍ସି ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍ତି, ପରୀକ୍ଷା ପ୍ରକ୍ରିୟାକୁ ଅଧିକ ପରୀକ୍ଷାର୍ଥୀ ଅନୁକୂଳ, ସୁଗମ ଏବଂ ଦକ୍ଷ କରିବା ଆୟୋଗଙ୍କ ମୁଖ୍ୟ ଉଦ୍ଦେଶ୍ୟ। ପ୍ରଯୁକ୍ତିବିଦ୍ୟା ଓ ପରିବେଶ ସଂରକ୍ଷଣ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ପକ୍ଷରୁ ସମ୍ବଲପୁର, ଢେଙ୍କାନାଳ ଏବଂ ଗଞ୍ଜାମ ଜିଲ୍ଲା ମଧ୍ୟରେ ରାଜ୍ୟର ପ୍ରଥମ ମହୁମାଛି କରିଡର ବିକଶିତ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପରାଗ ସଂରକ୍ଷଣ, ଜୈବ ବିବିଧତା ବୃଦ୍ଧି, କୃଷି ଉତ୍ପାଦନଶୀଳତା ମଜବୁତ କରିବା ଏବଂ ସବୁଜ କରିଡର ଗଢ଼ିବା ପାଇଁ ଜାତୀୟ ରାଜପଥ 53, 55 ଏବଂ 16କୁ ନେଇ ପ୍ରାୟ 20,000 ଦେଶୀ ଫୁଲଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହରର ବିକାଶକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବ୍ରଜରାଜନଗରଠାରେ ଏକ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡର ଶିଳାନ୍ୟାସ କରିଛନ୍ତି। ପ୍ରାୟ 40 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ବ୍ରଜରାଜନଗର କଲେଜ ନିକଟରେ ଏହା ନିର୍ମାଣ ହେବ। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଲୋକଙ୍କ ଯୋଗାଯୋଗ ଓ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପାଣ୍ଠି ଯୋଗାଇଦେବେ। ଏଥିସହିତ 23 କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସହର ଓ ଗ୍ରାମାଞ୍ଚଳରେ ନିର୍ମିତ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ମଧ୍ୟ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏକ ପରାମର୍ଶବଳୀ ଜାରି କରିଛି। କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଆଦି ଅତ୍ୟନ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହାକୁ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି। ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ରକ୍ତସ୍ରାବ କିମ୍ବା ବାନ୍ତି ପରି ଲକ୍ଷଣ ଅନୁଭବ କରୁଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ କିମ୍ବା ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀରର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଯାତ୍ରୀମାନଙ୍କୁ ବିଦେଶାଗତ ଅନୁମତି ମିଳିବା ପୂର୍ବରୁ ତୁରନ୍ତ ବିମାନ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଫେରିବାର 21 ଦିନ ମଧ୍ୟରେ ଏହିସବୁ ଲକ୍ଷଣ ଦେଖାଯାଉଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ସେବା ପ୍ରଦାନ କରିବାକୁ ଗୁରୁତ୍ୱ ଦିଆଯାଇଛି। ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ସିଡିଏସ୍ସିୟୁ କହିଛି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ଉତ୍ପାଦନ ଏବଂ ଆମଦାନୀ ପ୍ରସ୍ପେକ୍ଟିକ୍ସ ନିୟମ 2020 ଅନୁଯାୟୀ କାର୍ଯ୍ୟକାରୀ ହୋଇଥାଏ। ମାନବ ଶରୀରରେ ଏହାକୁ କେତେକ ନିର୍ଦ୍ଦିଷ୍ଟ ଉପାୟରେ

ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ଶରୀରର ସୁସ୍ଥବ ଗଠନ ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନ୍ ଏ ସଂକ୍ରାନ୍ତ ଆଇନ ଓ ନିୟମାବଳୀର ଉଲ୍ଲଙ୍ଘନ କରୁଛି ବୋଲି ସଂଗଠନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପର ଭୟାବହତା ଏବଂ ଏ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ଦେଶରେ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଯୁବପିଢ଼ିଙ୍କୁ ଆତଙ୍କବାଦ ଏବଂ ହିଂସାଠାରୁ ଦୂରେଇ ରଖିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ସଦ୍ଭାବନାକୁ ପ୍ରୋହାହିତ କରିବା ଏବଂ ହିଂସା

ଆଜିର ଦିବସରେ ଦେଶବାସୀ ତାଙ୍କ ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମାନବ ସମାଜରେ ଯାହାର ସାଂସ୍କୃତିକ ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଏ କ୍ଷେତ୍ରରେ ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଚା ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ଏହି ଦିବସ ପ୍ରତିବର୍ଷ ମେ ମାସ 21 ତାରିଖରେ ପାଳନ କରାଯାଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଚା'ର ନିରନ୍ତରତା ବଜାୟ ରଖିବା ସହ ସମାଜକୁ ସମର୍ଥନ। ଚା ଉତ୍ପାଦନ ଉପରେ ନିରନ୍ତରତା ବଜାୟ ରଖିବା ସହ କୃଷି କ୍ଷେତ୍ରରୁ ଚା କପ୍ ପର୍ଯ୍ୟନ୍ତ ଏହାର ସଂସ୍କୃତି ଓ ପରିବେଶଗତ ସୁଫଳ ପରବର୍ତ୍ତୀ ପିଢ଼ିଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ଦେଶରେ ଚା ଉତ୍ପାଦନ ଏବଂ ପ୍ରକ୍ରିୟାକରଣ କ୍ଷେତ୍ରରେ ସାମିଲ ହୋଇ ଲକ୍ଷ ଲକ୍ଷ ପରିବାର ଜୀବିକା ନିର୍ବାହ କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନ ଶୃଙ୍ଖଳା ପରିଚାଳନା, ପ୍ରଶାସନିକ ସମନ୍ୱୟ ଏବଂ ଲୋକଙ୍କ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ପୁଲିସ୍ ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାମଲାଗୁଡ଼ିକର ଶୀଘ୍ର ସମାଧାନ, ବ୍ଲକସ୍ତରରେ ମିଳିତ ସମୀକ୍ଷା ବୈଠକ, ବେଆଇନ ଖଣିଜ ପଦାର୍ଥ ଚୋରି ବିରୋଧରେ ଚଢ଼ାଉ ଏବଂ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଚାରୁରୂପେ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଛି। ସମ୍ଭେଦନଶୀଳ ସ୍ଥାନରେ ସିସିଟିଭି ଲଗାଇବା, ଟ୍ରାଫିକ୍ ପରିଚାଳନାର ସୁଧାର ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟରେ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ୱି କେୟାର ସାଥୀ ଆପ୍ର ଶୁଭାରମ୍ଭ କରାଯାଇଛି। ଜରୁରୀକାଳୀନ ସମୟରେ ଆପ୍ରେ ଥିବା ଏକ ନିର୍ଦ୍ଦିଷ୍ଟ ବଟନ୍ ଦବାଇଲେ ତୁରନ୍ତ ସହାୟତା ମିଳିପାରିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ପୂର୍ବରୁ ଥିବା ମୋ ସାଥୀ ଆପ୍କୁ ଅପଗ୍ରେଡ୍ କରାଯାଇ ନୂତନ ଆପ୍ ବିକଶିତ କରାଯାଇଛି। ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଓ ଡାକ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ କାର୍ଯ୍ୟ ସ୍ୱୟଂଚାଳନ ପ୍ରଣାଳୀ ଉଶ୍ୱାସର ସଫଳ କାର୍ଯ୍ୟାନ୍ୱୟନ ନେଇ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲାର ସମସ୍ତ 79 ସରକାରୀ କାର୍ଯ୍ୟାଳୟରେ ଉଶ୍ୱାସକୁ ବ୍ୟବସ୍ଥିତ କରାଯାଇଛି। ଏପ୍ରିଲ୍ 1ରୁ ଗତ ସୋମବାର ପର୍ଯ୍ୟନ୍ତ ଫାଇଲ୍ ଓ ଡାକ ପ୍ରକ୍ରିୟାକରଣର ସ୍ଥିତି, ବିଭିନ୍ନ ବିଭାଗରେ ଉଶ୍ୱାସ ବ୍ୟବହାର ଏବଂ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସୁଚାରୁରୂପେ ଡିଜିଟାଲ୍ ଶାସନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି। ୟୁନିସେଫ୍ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଦଳ ଗଜପତି ଜିଲ୍ଲା କାଶୀନଗରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଛି। ୟୁନିସେଫ୍ର ଦଳ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱଚ୍ଛତା, ନିରାମୟ ଔଷଧ ବଣ୍ଟନ ପ୍ରକ୍ରିୟା, ରୋଗୀ ସେବା, ବିଶେଷକରି ମହିଳା ପ୍ରସବ ବ୍ୟବସ୍ଥା ଆଦି ବୁଲି ଦେଖିଥିଲେ। ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ଉନ୍ନୟନ କମିଟି ଏସ୍ଇଡିସି ବୈଠକ ବାସୁଦେବପୁର ବିଧାୟକ ତଥା ଏସ୍ଇଡିସି ଅଧ୍ୟକ୍ଷ ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ଯ୍ୟ, ସରକାରୀ ଯୋଜନାର ଅଗ୍ରଗତି, ବକେୟା ଥିବା କାର୍ଯ୍ୟଗୁଡ଼ିକୁ ଶୀଘ୍ର ଶେଷ କରିବାକୁ ବିଧାୟକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାରେ 79,285 ଜଣ କେନ୍ଦୁପତ୍ର ତୋଳାଳି ଅଛନ୍ତି। ତୋଳାଳି କଲ୍ୟାଣ ପାଣ୍ଠିରୁ ଏଥିପାଇଁ 91 ଜଣଙ୍କୁ 1,89,00,000 ଟଙ୍କା ସହାୟତା ଦିଆଯାଇଥିବା ବନଖଣ୍ଡ ଅଧିକାରୀ କିରଣବାଳା ସାମନ୍ତରାୟ ସୂଚନା ଦେଇଛନ୍ତି। ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସମ୍ପର୍କର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 2 ଦିନ ଧରି ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏ ସମ୍ପର୍କରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସହଯୋଗର 100 ବର୍ଷ ପୂର୍ତ୍ତି ପାଳନ ସମୟରେ ଏହିଭଳି ସହଭାଗିତା ଗୁରୁତ୍ୱ ବହନ କରେ। ଏହାକୁ ସଫଳ କରିବା ପାଇଁ ଦୁଇ ଦେଶର ଉଦ୍ୟମକୁ ଶ୍ରୀ ମାଣ୍ଡବ୍ୟ ପ୍ରଶଂସା କରିଛନ୍ତି। ପାଣିପାଗ ରାଜ୍ୟରେ ଆସନ୍ତା ରବିବାର ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର 22 ସ୍ଥାନରେ ଗତକାଲି ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିଲା। ଝାରସୁଗୁଡ଼ାଠାରେ ସର୍ବାଧିକ 46 ଡିଗ୍ରୀ ଏବଂ ସମ୍ବଲପୁର ଓ ହୀରାକୁଦରେ 45 ଡିଗ୍ରୀରୁ ଅଧିକ ଥିଲା। ଚଳିତ ବର୍ଷ ନୂତନ ଭାବେ ଭୁବନେଶ୍ୱରଠାରେ ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କଲା ୟୁପିଏସ୍ସି। ସମ୍ଭଲପୁର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥଗୁଡ଼ିକରେ ମହୁମାଛି କରିଡର ପାଇଁ ସରକାରଙ୍କ ନିଷ୍ପତ୍ତି। ଚା'ର ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଆର୍ଥିକ ପ୍ରୋତ୍ସାହନ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଚା' ଦିବସ।
ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି। ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମୟ ଅପରାହ୍ନ 3:00 ବାଜି ସାରିଛି। ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ ମୋ ଦେଶର। ହଁ ସାଥୀ, ଭାରତ ହେଉଛି ଆମର ପ୍ରିୟ ଜନ୍ମଭୂମି। ଏହି ପବିତ୍ର ଭୂମିରେ ଆମେ ଜନ୍ମ ନେଇଛେ, ବଢ଼ିଛୁ ଏବଂ ଜୀବନର ସମସ୍ତ ଆନନ୍ଦ ଅନୁଭବ କରୁଛୁ। ତେଣୁ ଆମ ପାଇଁ ନିଜ ଦେଶ ସବୁଠାରୁ ଶ୍ରେଷ୍ଠ ଓ ପ୍ରିୟ। ସେଇଥିପାଇଁ ତ କହୁ, ଏଇ ମୋ ଦେଶ ସୁନାର ଦେଶ। କଥାଟି କେବଳ ଗୋଟିଏ ଭାବନା ନୁହେଁ, ଏହା ପ୍ରତ୍ୟେକ ଭାରତବାସୀଙ୍କ ହୃଦୟର ଗର୍ବ ଓ ଆତ୍ମସମ୍ମାନର ପ୍ରତିଫଳନ। ସତରେ ସାଥୀ, ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ବିବିଧତା ଏହାକୁ ପ୍ରକୃତରେ ଏକ ସୁନାର ଦେଶରେ ପରିଣତ କରିଛି। ସାଥୀ, ଆଗକୁ ଆମେ ଏ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ସମୟ ହେଇଛି ଗୋଟେ ସୁନ୍ଦର ଗୀତର। ଏଞ୍ଜୟ କରୁଥାନ୍ତୁ, ଯୋଡ଼ି ହେଇ ଯାଇଥାନ୍ତୁ 100.4।

0: ଟେନସନ୍।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
0: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
0: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ମୋ ଦେଶ। ସାଥୀ ଭାରତ ହେଉଛି ବିଶ୍ୱର ସବୁଠାରୁ ପୁରାତନ ସଭ୍ୟତାମାନଙ୍କ ମଧ୍ୟରୁ ଗୋଟିଏ, ଯେଉଁଠି ଅନେକ ମହାପୁରୁଷ, ସନ୍ତ, କବି ଓ ବିଜ୍ଞାନୀ ଜନ୍ମ ନେଇଛନ୍ତି। ଏଠାରେ ବେଦ, ଉପନିଷଦ ଓ ଗୀତା ପରି ପବିତ୍ର ଗ୍ରନ୍ଥ ରଚନା ହୋଇଛି। ଜ୍ଞାନ, ଧର୍ମ ଓ ସଂସ୍କୃତିର ଆଲୋକ ଏହି ଭୂମିରୁ ସମଗ୍ର ବିଶ୍ୱକୁ ପ୍ରସାରିତ ହୋଇଛି। ତେଣୁ ଭାରତକୁ ବିଶ୍ୱଗୁରୁ ବୋଲି ମଧ୍ୟ କୁହାଯାଏ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସେ ଦିଲ୍ ତକ୍। ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକର ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମେ ମାସ 31 ତାରିଖ ରବିବାର ଦିନ 11:00 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏସ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ ସେହିଦିନ 31 ତାରିଖ ରବିବାର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8:00 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ ମାଇ ଜିଓଭି ଡଟ୍ ଇନ୍ର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଘୋଷଣାଟି ଏତିକିରେ ଶେଷ ହେଲା।

ସାଥୀ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ମୋ ଦେଶ। ହଁ ସାଥୀ, ଆମ ଦେଶରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଅପରିମିତ। ଉତ୍ତରରେ ହିମାଳୟ ପର୍ବତ ଆମ ଦେଶର ମୁକୁଟ ପରି ଦେଖାଯାଏ, ଯାହାର ବରଫ ଢାକା ଶୃଙ୍ଗମାନେ ଦେଶର ଗୌରବକୁ ବଢ଼ାଇଥାଏ। ଦକ୍ଷିଣରେ ବିଶାଳ ଭାରତ ମହାସାଗର ଆମ ଦେଶକୁ ଆଲିଙ୍ଗନ କରିଛି। ଗଙ୍ଗା, ଯମୁନା, ଗୋଦାବରୀ, କୃଷ୍ଣା, ମହାନଦୀ ପରି ନଦୀମାନେ ଆମ ଦେଶକୁ ଉର୍ବର ଓ ସମୃଦ୍ଧ କରିଛନ୍ତି। ସବୁଜ କ୍ଷେତ, ଜଙ୍ଗଲ, ଝରଣା ଓ ପାହାଡ଼ ଭାରତର ପ୍ରାକୃତିକ ରୂପକୁ ଅଧିକ ସୁନ୍ଦର କରିଥାଏ।

ତେବେ ଯେମିତିକି ଆମେ ସବୁବେଳେ କଥା ହଉଛେ ଲାଇଫରେ ଯେମିତିଆ ସିଚୁଏସନ୍ ଆସୁନା କାହିଁକି, ଯେକୌଣସି ପରିସ୍ଥିତି ଆସୁନା କାହିଁକି, ଯଦି ମେଣ୍ଟାଲି ଭାଙ୍ଗି ପଡୁଛନ୍ତି ତାହେଲେ ଆଉଥରେ ସାହସ ଯୋଡ଼ିକି ଠିଆ ହୁଅନ୍ତୁ। ଯେମିତି ଗୋଟେ ନଦୀର ଏକ୍ସାମ୍ପଲ ନିଅନ୍ତୁ, ନଦୀଟେ ଯେତେ କଷ୍ଟ ଆସୁନା କାହିଁକି, ଯେଭଳିଆ ଜମି ଦେଇ ଯାଉନା କାହିଁକି, ଯେଉଁଭଳିଆ ରାସ୍ତା ଦେଇ ଯାଉନା କାହିଁକି, କିନ୍ତୁ ତାର ଗୋଟେ ଲକ୍ଷ୍ୟ ଥାଏ, ସେ ଯାଇ ମିଶିବ ସମୁଦ୍ର ସହିତ। ହଁ ନା ନାହିଁ, ସିଧା ଯାଇକି ମିଶୁ କିମ୍ବା ଅଙ୍କା ବଙ୍କା ହେଇକି ମିଶୁ, ଉଚ୍ଚରୁ ତଳକୁ ଯାଇକି ମିଶୁ, ଯେକୌଣସି ରାସ୍ତା ଅତିକ୍ରମ କରୁ, ସେଇଭଳିଆ ଆମକୁ ବି ଗୋଟେ ଲକ୍ଷ୍ୟ ରଖିବାକୁ ପଡ଼ିବ। ଆଉ ସେ ଲକ୍ଷ୍ୟ ସାଧନ କଲାବେଳେ ତ ବହୁତ କିଛି ଅସୁବିଧା ଆସିବ, ବହୁତ କିଛି ଏମିତି ସିଚୁଏସନ୍ ଆସିବ, ଆମକୁ ଲାଗିବ ଯେ ନା ଆମେ ଆଉ ପାରିବାନି, କିନ୍ତୁ ନାହିଁ, ସବୁବେଳେ ଭାବିବା ଯେ ଏତେ କଷ୍ଟ କରିକି, ଏତେ ଖରାପ ରାସ୍ତା, ପଥର ପଥର ବାଲି, ଜମା ଭଲ ରାସ୍ତା ନାହିଁ, ନଦୀ ସେଇଥିରେ ବାଟ କାଢ଼ିକି ପଳଉଛି ତା ଲକ୍ଷ୍ୟ ପାଖରେ ପହଞ୍ଚିବାକୁ, ସମୁଦ୍ର ପାଖରେ, ତାହେଲେ ଆମେ କାହିଁକି ଆମ ଲକ୍ଷ୍ୟ ପାଖରେ ପହଞ୍ଚି ପାରିବାନି? ନିଶ୍ଚିତ ଭାବରେ ଏଇ ଜୀବନଟା ବି ଗୋଟେ ଅଙ୍କା ବଙ୍କା ନଈ ହିଁ, କେତେବେଳେ କ'ଣ ପରିସ୍ଥିତି କେହି କହିପାରିବେନି, କିନ୍ତୁ ଯେକୌଣସି ପରିସ୍ଥିତି ହଉ ନା କାହିଁକି, ନିଜ ଲକ୍ଷ୍ୟକୁ କେବେ ଭୁଲିବାନି। ନିଜ ଲକ୍ଷ୍ୟ ପଛରେ ଯେମିତି ବି ହଉ ଧାଇଁ ଧାଇଁ ଧରିକି ଧରିବା, ତାକୁ ଆମ ଲକ୍ଷ୍ୟକୁ ଧରିବା ଯେମିତି ବି ହଉ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୁରିଲ ଆଫ୍ଟରନୁନ୍ରେ ସୁଦୀପା ଅଛି ଆପଣଙ୍କ ପାଖରେ ଜୀବନରେ ଯେତେବେଳେ କଷ୍ଟ ସମୟ ଆସେ ଯେତେବେଳେ ଖରାପ ପରିସ୍ଥିତି ଆସେ ସେତେବେଳେ ଆମକୁ ଲାଗେ ଯେ ଆମେ ଏଇଟା କଷ୍ଟ ପାଇବା ପାଇଁ ଲାଇଫରେ ଏଇଟା ଆସି ନାହିଁ ଆକ୍ଚୁଆଲି ବହୁତ କିଛି ଶିଖିବା ପାଇଁ ସେଇଟା ଆସିଥାଏ ଖରାପ ପରିସ୍ଥିତି ଯେତେ ଅସୁବିଧା ପରିସ୍ଥିତି ଆସିବ ଆପଣ ନିଜର ଷ୍ଟ୍ରେଙ୍ଗଥ୍ ଜାଣିପାରିବେ ଯେ ଆପଣ ଏ ପରିସ୍ଥିତିରେ କ'ଣ କରିପାରିବେ କ'ଣ କଲେ ଆହୁରି ବି କ'ଣ ବେଟର କରିପାରିଥାନ୍ତେ କିଛି ଦିନ ପରେ ଆପଣଙ୍କୁ ଲାଗିବ ଯେ ମୁଁ ସେତେବେଳେ ସେ ପରିସ୍ଥିତି ବିଷୟରେ ଭାବିକି କେତେ ଟେନସନ୍ ନେଉଥିଲି ମୁଁ ତ ଆରାମସେ ସବୁ ଜିନିଷ ସଜାଡ଼ି ଦେଇଥିଲି ଆପଣ ନିଜ ଷ୍ଟ୍ରେଙ୍ଗଥ୍ ଜାଣିବେ ଆପଣ ଆହୁରି କ'ଣ ମାନେ ଭଲରେ କରିପାରିବେ ସେଇଟା ଜାଣିବେ ଆଉ ଗୋଟେ ଜିନିଷ ହେଉଛି ଆପଣଙ୍କ ଆଖପାଖ ଲୋକଙ୍କୁ ବି ଆପଣ ଚିହ୍ନି ପାରିବେ ଯେ ଖରାପ ସମୟରେ ଆପଣଙ୍କ ପାଖରେ କିଏ ଥିଲା ଆପଣଙ୍କଠୁ ଦୂରେଇ ଯାଇଥିଲା କି ଆପଣଙ୍କୁ କିଏ ସାହାଯ୍ୟ କରିଥିଲା ବହୁତ କିଛି ଜାଣିପାରିବେ

ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜ ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ଟୋଲ୍ ଫ୍ରି ନମ୍ଘର 1800117800 ଫୋନ୍ କରି ସେମାନଙ୍କ ମତ ରେକର୍ଡ କରିପାରିବେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେହି ଦିଲ୍ ଦାଗ ରହିଛି ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11:00 ସମୟରେ ଆକାଶବାଣୀର ସବୁ କେନ୍ଦ୍ର ବିବିଧ ଭାରତୀ ସେବା ଡିଟିଏଚ୍ ସେବା ଏଫ୍ଏମ୍ ସେବା

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକ୍ ନମ୍ବର 0671230353 କଲ୍ କରି ସେୟାର କରିପାରିବେ ଏଇ ଖରା ଗରମରେ କେମିତି ନେଉଛନ୍ତି ଆପଣମାନେ ନିଜର ଯତ୍ନ। ହ୍ୟାଲୋ
1: ହ୍ୟାଲୋ ଦିଦି ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ ସାଇ କହୁଛି ବେଲପଡ଼ାରୁ।
0: ଓକେ, ଏଇ ଯୋଉ ଖରା ଗରମରେ କେମିତି କଣ ସବୁ ଯତ୍ନ ନିଆ ହଉଛି ନିଜର?
1: ଇଏ ତ ଗରମ ମାନେ ଏତେ ହଉଛି ମାନେ ସବୁ ବର୍ଷ ଠାରୁ ଏ ବର୍ଷ ତ ବେଶୀ ଗରମ ହଉଛି, ତ ନିଜକୁ କେମିତି ମାନେ ଆମେ ଗରମରେ ବି ଠିକ ରଖିବା, ସଫିସିଏଣ୍ଟ ପାଣି ପିଇବା, କାରଣ ପାଣି ବି ନା ବାହାରକୁ ବି ଯିବାନି, ଯେତେବେଳେ ବି ଯାଉଛେ ପାଣି ବୋତଲ ସାଙ୍ଗରେ ନେଇକି ଯିବା। ତା ସହିତ ଆମେ ଯଦି ମାଟି

0: କରିବା ତାହେଲେ ସେମିତି ବି ମାନେ ପାଣିଟା ଥଣ୍ଡା ରହିବ ଆଉ ଯୋଉ ଫ୍ରିଜ୍ ପାଣି ପିଉଛନ୍ତି ସେଇଟା ଦେହ ପାଇଁ ଭଲ ନୁହେଁ କିନ୍ତୁ ମାଟି ହାଣ୍ଡରେ ଯୋଉ ପାଣି ରଖି ପିଇବ ସେଇଟା ଦେହ ପାଇଁ ଭଲ ତାପରେ ଯେତେ ପାଇବା ତରଭୁଜ ଆଉ ଏମିତି ଥଣ୍ଡା ଜିନିଷ ଯାହା କାକୁଡି ଏଗୁଡା ବେଶୀ ଖାଇବା
1: ନିଶ୍ଚିତ ନିଶ୍ଚିତ ଥ୍ୟାଙ୍କ ୟୁ ବହୁତ ବଢିଆ କଥା କହିଲ ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ
0: ଧନ୍ୟବାଦ ଦିଦି ରହିଲି ନମସ୍କାର
1: ନମସ୍କାର ନମ୍ବର 0671230315 ଆପଣ ବି କଲ୍ କରିକି ସେୟାର କରିପାରିବେ ଖରା ଗରମରେ ଆପଣ କେମିତି ନିଜର ଯତ୍ନ ନେଉଛନ୍ତି ହ୍ୟାଲୋ
2: ହ୍ୟାଲୋ
1: ଗୁଡ୍ ଇଭିନିଂ କିଏ କହୁଥିଲେ କୋଉଠୁ କହୁଥିଲେ
2: ସ୍ୱାର୍ଥ ପର ଦୁନିଆରେ କେହି ନୁହେଁ କାହାର କାହାକୁ କରିବି ନିଜର କାହାକୁ କରିବି ପର ନିଜ ନିଜ ସ୍ୱାର୍ଥରେ ବିତାନ୍ତି ନିଜ ନିଜ ଜୀବନ ହସ ଖୁସିରେ କାଟନ୍ତି ରାତି ଆଉ ଦିନ ପରକୁ ଦୁଃଖ ଦେଇ କୌଣସି ନିଜ ଆତ୍ମବିବର ଓଠରେ ଥାଏ ତାକୁ ଖିଲିକିଲି ହସର ଜୁହାର ଘର ଦୁଃଖରେ ଛାଳି ମାରି ପାରନ୍ତି ଅପାର ଆନନ୍ଦ ଦିନ ଏକ ଇଏ ମଣିଷ କୁହନ୍ତି ଆମେ ତାକୁ ଭଲ ମଣିଷ ଈଶ୍ୱରଙ୍କ ପ୍ରିୟ ସନ୍ତାନ ଈଶ୍ୱରଙ୍କ ପ୍ରିୟ ସନ୍ତାନ ନମସ୍କାର ଆଣ୍ଡ ଗୁଡ୍ ଇଭିନିଂ ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି
1: ଓକେ କୁହନ୍ତୁ କେମିତି କଣ ଯତ୍ନ ନଉଛନ୍ତି ନିଜର ଏଇ ଖରାରେ
2: ଖରାଦିନେ ତ ବହୁତ ଦିବସ ବହୁତ ଗରମ ହଉଛି ମାନେ ଗରମ ଏତେ ଗରମ ହଉଛି ଗରମ ହଉଛି ପଦକୁ ବାହାରି ହଉନି ସକାଳ 9ଟା ହେଲା ମାତ୍ର ପଦକୁ ବି ଯାଇ ହଉନି ସକାଳ 11ଟାରେ ପହଞ୍ଚିଲେ କଣ ମାନେ ଯେ ପଦକୁ ବାହାରନ୍ତୁନି ଏବେ ସକାଳ 9ଟାରେ ମଧ୍ୟ ପଦକୁ ବାହାରି ହଉନି ଏତେ ଗରମ ତ ଦିନ 4ଟା 7ଟା ହେଲାଣି ତଥାପି ଏପର୍ଯ୍ୟନ୍ତ ଗରମ ଯାଉନି ପ୍ରାୟ ଛାତ ତାତିକି ଅଛି ଆମ ଛାତ ପୁରା ତାତିକି ଯାଉଛି ସେଥିପାଇଁ ମୁଁ କଣ କରେ ନା ସବୁଦିନ ସକାଳୁ ଆମର ପାଣି ଗୋଟେ ମାଟିରେ ରଖିଦିଏ ପିଇବା ପାଇଁ ଆଉ ବାଲିଦିଏ ସେଟା ରଖିଦେଲେ ମାନେ ବାସ୍ତା ଚାଲିଲେ ମୁଁ ପାଣି ପିଇଦେବି ଟିକେ ପ୍ଲାଟର ଟିକେ ଛାତ ଉପରେ ଟିକେ ମଣିବାର କରେ ତା ସହିତ ମଣିବାର ଚାଲ କରେ ଟିକେ ବହୁତ ଚାରିଟା ଘାଟରେ ଯାଇକି ଟିକେ ସାଇକେଲ ରନିଂ କରେ ଛାତରେ ପାଞ୍ଚଟା ତା ପ୍ଲାଟର ଆସିକି ମର୍ଣ୍ଣିଂ ୱାର୍କ କରେ ଛାତ ଉପରେ ଟିକେ ଏକ୍ସରସାଇଜ ଆଉ ତାପରେ ଗାଧୋଇ ପାଧୋଇକି ପୁଣି ଖାଇବା ପିଇବା ପଡ଼େ ଆଉ ଫ୍ୟାନ୍ ବସିବାକୁ ପଡ଼େ ଆଉ ତାପରେ କର୍ମମୟ ଜୀବନ ଯେତେବେଳେ ସକାଳ 10ଟାରେ ଯାଏ ସେତେବେଳେ ମୁଁ ପାଣି ବୋତଲ ସାଙ୍ଗରେ ନେଇକି ଯାଇଥାଏ ଆଉ ଗାମୁଛା ମଧ୍ୟ କରିକି ଗାମୁଛା ମଧ୍ୟ ନେଇ ଯାଇଥାଏ ଯେତେବେଳେ ଗରମ ଅଧିକା ଲାଗିଲେ ସେଟା ଗାମୁଛା ମଧ୍ୟ କରିକି ମୁଣ୍ଡରେ ପକେଇଥାଏ ଆଉ ଟିକେ ଗରମ ରଖା ଥାଏ ପାଇବା ପାଇଁ ଟିକେ ହାଲକା ଫୁଲକା ପବନ ଜାଗାରେ ଗଛ ଥାଇ ଜାଗାରେ ଟିକେ ବସିବାକୁ ପଡ଼ିଥାଏ ଆଉ
1: ଓକେ ବହୁତ ବଢିଆ ଥ୍ୟାଙ୍କ ୟୁ କଲ୍ କରିଥିବାରୁ ଏବଂ ମତାମତ ଦେଇଥିବାରୁ
2: ଆଜ୍ଞା ରହୁଛି ନମସ୍କାର
1: ନମସ୍କାର ନମ୍ବର 0671230315 ଆପଣ ବି କଲ୍ କରିପାରିବେ ଏବଂ ସେୟାର କରିପାରିବେ ଆପଣ କେମିତି ନେଉଛନ୍ତି ନିଜର ଯତ୍ନ ଏଇ ଖରା ଗରମରେ

0: টিউন করি শুনি 100.4 আকাশবাণী এফএম রেইনবো কাটাক দিল সে দিল তাক। নম্বর 0671-2303-153 রে কল করে শেয়ার করে পারিবে কেমিতি নিজের যত্ন নৌশান্তি এই তত্তলা পাগরে খরারে গরমরে। হ্যালো,
1: শুভ সন্ধ্যা সুদীপা ম্যাম, নমস্কার।
0: নমস্কার, কে কোথলে কোড কোথলে?
1: মু আপনগ রেইনবো সাথী জনে রমেশ চন্দ্র সাহু অকুমা ভাপুর ঢেঙ্কানোর কোথলে।
0: আজ্ঞা, কেমিতি নিজের যত্ন নৌচন্তি এই গরমরে?
1: ম্যাডাম দেখুন, মু গরম বিলকুল সম্ভালি পারুন, ବିଲକୁଲ ସମ୍ଭାଳି ପାରୁନି। କାରଣ ମୋର ଯେହେତୁ ଦୋକାନ କଥା, ମୁଁ ଯାଇ ପ୍ରିକସନ ନେଇକି ଯୋଉ ମାର୍କେଟକୁ ଯାଏ, କଣ ଯାଏ, ଜଷ୍ଟ 2 କିଲୋମିଟର ଭିତରେ ଯାଏ ଜିନିଷ ଦେଇ, ମୋର 2 କିଲୋମିଟର ଭିତରେ ବି ସେତେବେଳେ କଥା ତ ସେଥିରେ ଯାଇକି ସେତେବେଳେ ପାଣି ବୋତଲଟେ ନେଇକି ଯାଇଥିବି, ଆଉ କ୍ୟାପ୍ଟେ ନେଇକି ଯାଇଥିବି, ଏସବୁ ନେଇକି ଅଛି। ମୋର ସୋମବାରକୁ ଗୁରୁବାର କେବଳ ମାର୍କେଟ, ଆଉ କୁଆଡେ ନାହିଁ ବିଶେଷ। ଆଉ ଘରେ ଦହି ପାଣି ସଦାବେଳେ ପିଆଜି ଫ୍ରିଜରେ ରଖାହେଇଛି, ଆଉ ଲେମ୍ବୁ ଦହି ପାଣି ଟିକେ ପିଆପି କରୁଛି, ଆଉ କେତେବେଳେ ବାହାରକୁ ଗଲେ ପଇଡ଼ ପାଣି ଟିକେ ପିଆପି କରିଦେଉଛି। ଆଉ ଏମିତି ଆଉ ଫ୍ରିଜ ପାଣିଟା ତ ବିଶେଷ ପିଇବା କଥା ନୁହେଁ, କିନ୍ତୁ ଫ୍ରିଜ ପାଣିଟା ରଖୁଛି ନର୍ମାଲ କରି ପିଇ ପିଆପି କରୁଛି। ଆଉ କଣ, ଆଉ କେମିତି ସେମିତି ଥଣ୍ଡା ଫଣ୍ଡା ତ ରଖୁଛି ଯେହେତୁ ଦୋକାନରେ, ସେତେବେଳେ କେମିତି ମନ ହେଲେ ଟିକେ ଥଣ୍ଡା ପିଉଛି ଆଉ ଏମିତି ଆଉ। ଆଉ ମ୍ୟାଡାମ ପ୍ରୋଗ୍ରାମ ତ ବହୁତ ବଢିଆ ହଉଛି, ଗୀତ ବି ଭଲ ଦଉଛନ୍ତି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ଆପଣଙ୍କ ମତାମତ ପାଇଁ, ବହୁତ ବହୁତ ଧନ୍ୟବାଦ।
1: ରଖୁଛି ମ୍ୟାଡାମ, ନମସ୍କାର।
0: ଆଜ୍ଞା, ନମସ୍କାର। ନମ୍ବର 0671-2303-153 କଲ୍ କରିପାରିବେ, ସେୟାର କରିପାରିବେ ଆପଣ ଯେ ଆପଣ କେମିତି ନିଜର ଯତ୍ନ ନେଉଛନ୍ତି ଏଇ ଖରା ଗରମରେ। ହ୍ୟାଲୋ
2: ମ୍ୟାଡାମ, ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା, କୁହନ୍ତୁ କେମିତି ନିଜର ଯତ୍ନ ନେଉଛନ୍ତି ଏଇ ଖରାରେ?
2: ଆଜ୍ଞା, ଯତ୍ନ କଣ, ଏ ଗରମ ତ ଯାହା ହଉଛି କଣ୍ଟ୍ରୋଲ ବାହାରି ପଳଉଛି,
0: କିଛି ପାଣି ତ ତାତି ଯାଉଛି।
2: ହଁ, ମୁଁ ଯୋଉ ମନ୍ଦିରରେ ପୂଜା କରୁଛି ସେ ମନ୍ଦିର ଯେତେବେଳେ ତିଆରି ହେଇଥିଲା, ସେଠି ଗୋଟିଏ ଚାଳ ଘର ପ୍ରଥମ ହେଇଥିଲା, ଚାଳ ଘର ପ୍ରଥମ ଚାଳ ଘର, ଲାଇନ ଫାଇନ ଅଛି ସବୁ ଅଛି, ଆଉ ସେ ମନ୍ଦିର ପୂଜା ସାରିକିରି ବଡ ଘରଟି, ବିରାଟ ବଡ ବର ଗଛ ତା ଉପରେ ଅଛି, ସାଇ ହଉଛି, ସେ ଘର ଭିତରେ ସେଉଠି ଏଇକିନା ବାହାରିକିରି ଆଉଛି ହେଲା, ଘର ଭିତରେ ଶୋଉଛି, ସେ ହିତର ସେ ଘରେ, ଆଉ ପ୍ଲେନ ଖେଚେଡି ଟିକେ ପ୍ଲେନ ଭାତ, ଆଉ ପରିବା ଡାଲି ହେବା ପରେ ଟିକେ ଡାଲମା ହଉଛି, ସେ ଟିକେ ଖାଇଦେଉଛି, ଖାଇଦେଇ ଶୋଉଛି, କଣ କରିବା, କଣ୍ଟ୍ରୋଲ ସେତେବେଳେ ଚାଲିଯାଉଛି। କାକୁଙ୍କୁ ଟିକେ ଭୋଗ ଲଗେଇ ଦଉଛି, ଆଜି ହେଇଥିଲା କାକୁଡ଼ି, ଆଉ କାକୁଡ଼ି ନେଇକି ଦହି ଏମିତି କରି ଖାଇଦେଉଛି, ଆଉ ଖାଇଦେଇ 2-4 ଜଣ ଅଛି ଘରେ ଶୋଉଛି।
0: ଆଚ୍ଛା ଆଚ୍ଛା।

0: ट्यून करी शंदी 100.4 आकाशवाणी एफएम रेनबो कटक दिल से जुड़ता है नंबर 0671233153 रे कॉल करी परिवे शेयर करी परिवे केमिति नो शंदी एक खरा रे निजरो जत्न हेलो हेलो
1: नमस्कार जय जगन्नाथ
0: जय जगन्नाथ की गोतले कोड गोतले
1: मो कहतली अपन कर गुतपूर्व कला राजेश नायक फ्रॉम चत्तिका बाजार जगतसिंहपुर
0: आज्ञा केमिति नौचंदी निजरो जत्न ए खरा रे
1: कौन कहिया टोटल तो वर्तमान भावी जगतसिंहपुर 42-45 भीतर थी आम तो रियल इस्टेट कम पूरा साइट कम पूरा मान टोटाल खराब ही रोचे तेणु मिंजा गोल हो जाए पूरा झाड़ नाला आंटी हो जाए
0: ତାକୁ କାଟିବାକୁ କଣ କରୁଛନ୍ତି ମାନେ ପାଣି ଫାଣି ପିଉଛନ୍ତି ନା
1: ମୁଁ ମିନିମମ 8-9 liter ପାଣି ପିଉଛି ଆଉ ତା ସାଙ୍ଗରେ ଥଣ୍ଡା ଜିନିଷ ଟିକେ ପିଉଛି ଆଉ ଡେଲି ପଖାଳ ଦହି ପଖାଳ ଖାଇବାକୁ ପଡୁଛି ଦିନକୁ 5-6 ଗାଧେଇବାକୁ ପଡୁଛି ଥରେ ସବୁ ପୋଖରୀ ପୁରା ବୁଡିକି 2-3 ରହିବାକୁ ପଡୁଛି ମତେ
0: ଶାନ୍ତି ଲାଗୁଥିବ ସେତେବେଳେ
1: ବହୁତ ପୁରା ଗୋଟେ ଲୁ ଟାଇପ୍ ର ଚାଲୁଛି ପାଣି ଫାଣି ସବୁ ଗରମ ଘର ଦ୍ୱାର କାନ୍ଥ ବି ଗରମ ହେଇଯାଉଛି ଏତେ ଗରମ ମିଞ୍ଜାସ ପୁରା ଗୋଲ ହେଇଯାଉଛି ଆଉ
0: କଣ କରିବା ଦେଖାଯାଉ ଗରମ ଯେମିତି ଟିକେ ଜଲ୍ଦି
1: କମିଯାଏ
0: ଏବେଠୁ ଜଗିବାକୁ ପଡିବ ଆଉ ଡେରି ତ କଲେଣି ତଥାପି ଦେଖାଯାଉ ଥ୍ୟାଙ୍କ ୟୁ ଆପଣଙ୍କ
1: ଗଛ ଲଗେଇ ଗଛ ଉଧାରି ପାରିବା ତାହେଲେ ଜଳବାୟୁ ଠିକ ରହିବ ନହେଲେ ଆଜ୍ଞା କୁଆଡେ କଣ ହବ ଠିକ କହିପାରିବେ
0: ଓକେ ଓକେ ଥ୍ୟାଙ୍କ ୟୁ ସୋ ମଚ କଲ କରିଥିବାରୁ
1: ଜୟ
0: ଜଗନ୍ନାଥ ନମ୍ବର 0671233053 ଆପଣ ବି କଲ୍ କରିପାରିବେ କହିପାରିବେ କେମିତି ନଉଛନ୍ତି ନିଜର ଯତ୍ନ ଏ ଖରାରେ ହ୍ୟାଲୋ ଜୟ ଜଗନ୍ନାଥ ଆପଣ ରେଡିଓ ପାଖରୁ ଟିକେ ଘୁଞ୍ଚି ଯାଆନ୍ତୁ ଓକେ ନା ନେଟୱାର୍କ ପ୍ରୋବ୍ଲେମ କଥା ହେବନି ଓକେ ଆପଣ ପୁଣି ଟ୍ରାଏ କରନ୍ତୁ ଟିକେ ନେଟୱାର୍କ ଜାଗାରେ ରହିବେ ଏବଂ ରେଡିଓର ଭଲ୍ୟୁମ୍ କମ୍ ରଖିବେ ନହେଲେ ଅଲଗା ଜାଗାରେ କଥା ହେବେ ରେଡିଓ ପାଖରୁ ନମ୍ବର 0671233053 ରେ କଲ୍ କରିପାରିବେ କେମିତି ନଉ

0: કરી છે 100.4 આકાશવાણી એફએમ રેઇનબો કટક દિલ સે દિલ તક. નંબર 0671230315 રે કોલ કરીપારે, શેર કરીપારે કેમિતિ કણ જત્ન નૌંત નિજર એ ખરારે. હેલો,
1: કલ રિસીભ કરતુ.
0: કલ રિસીભ હૈ સારલેણી. આપણ રેડિયોરે કહુંચંતિ, દેખંતુ કોઠી કોણ કહુંચંતિ, કેમિતિ કહીબે.
1: આજ્ઞા,
0: કોંતુ કે કહુંચંતિ, કોડુ કહુંચંતિ, કેમિતિ કણ જત્ન નૌંચંતિ કહુંતુ.
1: અશોક પુંડા મધુપાટણા કટક.
0: કહુંતુ.
1: એ પ્રબળ ગરમ ખરા જાઉ હોઉચી, મુ બહારકુ જીવા બંધ કરી દેઇચી, આઉ સફિસિયન્ટ પાણી પીવાકુ પડુચી, પંખા એસી રે રહીવાકુ પડુચી, આઉ કોણ કરિયા, નહેલે અશુભાત હેઇજીવ આઉ.
0: ઠીક અછે, થેન્ક યુ સો મચ કલ કરિથિબારુ. નંબર 0671230315 રે આપણ બી કલ કરિપારિબે, શેર કરિપારિબે કેમિતિ કણ નૌછંતિ નિજર જત્ન એ ખરારે. હેલો, નમસ્કાર, કે કહુથલે, કોડુ કહુથલે?
2: સોનિતા કહુଛି, કાଠପୁର.
0: ઓકે, କେମିତି କଣ ଯତ୍ନ ନିଆ ହଉଛି ଏବେ ଖରାରେ?
2: ଖରା ଦିନେ ନିଜକୁ ତ ପବନ ଖାଉଛି, ଆଉ ପବନରେ ବସିକି ଯତ୍ନ ନଉଛି, ଆଉ ତା ସାଙ୍ଗରେ ଦହି ପଖାଳ ବି ଖାଉଛି, ଆଉ ଆମ୍ବ ହରିକା ଖାଉଛି. ଖରାଦିନେ ମାନେ ସବୁ ଯେମିତି ଥଣ୍ଡା ଜିନିଷ ଖାଉଛି, ଥଣ୍ଡା ବି ପିଉଛି, ଆଉ ଗଛ ସାଇଡ଼ରେ ବସୁଛି, ଆଉ ବହୁତ ଗରମ ଲାଗୁଛି ତା, ସେଥିପାଇଁ ଛାତ ଉପରକୁ ପଳେଇ ଆଉଛି. ଆମ୍ବ ଗଛ ପାଖରେ ଆମର ଏଠି ବହୁତ ଗଛ ବୁଛ ଲଗା ହେଇଛି, ସେଦିନ ଆଠ ଅମୃତଭଣ୍ଡା ଗଛ ସବୁ ଲଗା ହେଇଛି, ପବନ ଖାଉଛି ଆଉ.
0: ଓକେ, ବହୁତ ବଢିଆ, ବହୁତ ବଢିଆ, ଏମିତି ଯତ୍ନ ନଉଥାଉ ଏବଂ କଲ୍ କରିଥିବାରୁ ଥ୍ୟାଙ୍କ ୟୁ. ନମ୍ବର 0671230315 ଆପଣ ବି କଲ୍ କରିପାରିବେ, କହିପାରିବେ କେମିତି ଯତ୍ନ ନଉଛନ୍ତି ନିଜର ଏଇ ଖରାରେ. ହ୍ୟାଲୋ,
3: ହ୍ୟାଲୋ ଅପା, ନମସ୍କାର, ଗୁଡ୍ ଇଭିନିଂ,
0: ଭେରି ଗୁଡ୍ ଇଭିନିଂ, ଜୟ ଜଗନ୍ନାଥ. କିଏ କହୁଥିଲେ, କୋଉଠୁ କହୁଥିଲେ?
3: ଆବାସ କହୁଛି, ଟାଟା ଷ୍ଟିଲ ପ୍ଲାଣ୍ଟ.
0: ଆଜ୍ଞା, କଣ କେମିତି ଯତ୍ନ ନଉଛନ୍ତି ଏଇ ଖରାରେ?
3: ଆମେ ତ ପୁରା ଅଛୁ, ଆଉ ଆମର ତ କମ୍ପାନୀ ହେଲା ପରେ ଏସି ରୁମ୍ ତ ଅଫିସ ଦେଇଦେଇଛି, ଆଉ ସେଇଥିରେ 8-10 ଘଣ୍ଟାର ଡ୍ୟୁଟି କରୁଛି, ତାପରେ ରୁମ୍ରେ ବି ଏସି, ଆଉ ଯିବା ଆସିବା ଏଇ ବସ୍ ବି ଏସି, ବସ୍ ଯିବା ଆସ କରୁଛୁ, ତାପରେ ଅଫିସ ଭିତରେ ଦହି ପାଣି ଆଉ ଥଣ୍ଡା ପାଣି ଏଇ ଏନ୍ଡିଏମ୍ ପିଆ ଚାଲିଛି, ଅଫିସ ଭିତରେ ଅଫିସ କାମ ଚାଲିଛି, ଆଉ ପୁରା ବିନ୍ଦାସ କମ୍ପାନୀ. କେବଳ ଏତିକି ତ ଖରାପ ପଡୁଛି ଯେ ଆମେ ଲାଟିନ୍ ତ ଯାଉଛୁ, କମ୍ପାନୀ ସେତେବେଳେ ଏସି ଲଗେଇଦେଲେ ଆହୁରି ଭଲ କଥା, ଲାଟିନ୍ ଯିବା ପାଇଁ ଆଉ ବାଥରୁମ୍ ଯିବା ପାଇଁ ଏତିକି ଆହୁରି ଆମ ସୁବିଧା ହେଲା, ଆଉ କମ୍ପାନୀ ସେତିକି ସୁବିଧା ତ କରିବନି, ଯାହା ପୁରା କମ୍ପାନୀ ବହୁତ ସୁବିଧା କରିଛ,
0: ବହୁତ ବଢିଆ, ଭଲ କମ୍ପାନୀ ପାଇଛନ୍ତି, ସବୁ ସୁବିଧା ପାଇଛନ୍ତି. ତଥାପି କିନ୍ତୁ ଗୋଟେ କମ୍ପ୍ଲେନ୍ କଲେ ମତେ ଭଲ ଲାଗିଲାନି, ମାନେ ଏତେ ଆପଣଙ୍କୁ ସୁବିଧା ଦେଲା ପରେ ବି ଗୋଟେ କମ୍ପ୍ଲେନ୍ ପଏଣ୍ଟଟା ବାହାର କରିଦେଲେ ଆପଣ, ନା ନା ଏଇଟା ଦେଖିବେ ନା, ଆଉ ଆପଣ ଭାବନ୍ତୁ ଲୋକମାନେ କେବଳ ଘରେ ଯେତିକି ସମୟ ଶୋଉଛନ୍ତି ସେତିକି ସମୟ ଏସି, ବାକି କେତେ କଷ୍ଟ କରୁଛନ୍ତି. ଏନିୱେ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ.
1: ଥ୍ୟାଙ୍କ ୟୁ,
0: ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍.

ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଚବିଶତମ ଭାଗ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ। ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହିଲେ ରାଜ୍ୟପାଳ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କ ଉଚ୍ଚସ୍ତରୀୟ ବୈଠକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି। ପ୍ରବଳ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା। ବିସ୍ତୃତ ସମ୍ବାଦ, ରାଜ୍ୟରେ 2027 ମସିହା ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଗ୍ରାମକୁ ପାଇପ୍ ଜଳ ସୁବିଧା ପହଞ୍ଚାଇବାକୁ ସରକାର ପ୍ରତିବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ଭୁବନେଶ୍ୱରରେ ଆଜି ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରି ମନ୍ତ୍ରୀ କହିଛନ୍ତି, 207 ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ 33 ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା 2402 ଗ୍ରାମକୁ ପାଇପ୍ ଯୋଗେ ଜଳ ଯୋଗାଇ ଦିଆଯାଉଛି। ଅନ୍ୟ 14 ପ୍ରକଳ୍ପ କାର୍ଯ୍ୟ ଚଳିତ ମାସରେ ସମ୍ପୂର୍ଣ୍ଣ ହେବ। ଏହା ମାଧ୍ୟମରେ ଆହୁରି 1331 ଗ୍ରାମ ଉପକୃତ ହେବେ। 2024 ମସିହାରୁ ବିଭିନ୍ନ ଅଞ୍ଚଳରେ ଜଳସଙ୍କଟ ଦୂର କରିବା ପାଇଁ 37,876 ନଳକୂପକୁ ଅନୁମୋଦନ କରାଯାଇଛି। ଚଳିତ ବର୍ଷ ମଧ୍ୟ ଜଳସଙ୍କଟ ପ୍ରବଣ ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ଯୋଗାଣ ପାଇଁ 629 ଟ୍ୟାଙ୍କର ନିୟୋଜିତ କରାଯାଇଥିବା ମନ୍ତ୍ରୀ କହିଛନ୍ତି।
1: ଆମର ଜୁନ୍ ଲାଷ୍ଟ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଆକଳନ କରାଯାଇଛି। 35 ପ୍ରୋଜେକ୍ଟ ଆମେ ସେପ୍ଟେମ୍ବର ଲାଷ୍ଟ ସୁଦ୍ଧା ଆମେ ସମ୍ପୂର୍ଣ୍ଣ କରିବୁ। ଆମେ ସେପ୍ଟେମ୍ବର ସୁଦ୍ଧା ଓଡ଼ିଶାର ଜନସାଧାରଣଙ୍କୁ 207 ମେଗା ପ୍ରୋଜେକ୍ଟରୁ 82 ମେଗା ପ୍ରୋଜେକ୍ଟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହେବ ଏବଂ ପ୍ରତ୍ୟେକ ଗାଁ ପ୍ରତ୍ୟେକ ଘରକୁ ପାଣି ଯିବାର ବ୍ୟବସ୍ଥା ଭିତରେ ଆମେ ସେପ୍ଟେମ୍ବର ସୁଦ୍ଧା 82 ପ୍ରୋଜେକ୍ଟକୁ ସମ୍ପୂର୍ଣ୍ଣ କରିବୁ। ମେଗା ପ୍ରୋଜେକ୍ଟ ଅଛି, ସେ ଭିତରୁ ଆମେ 3,210 ଗାଁକୁ ଆମେ ପାଣି ଦେଉଛୁ।
0: ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ, ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଜୀବନ ସାର୍ଥକ ହୋଇଥାଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ଓଡ଼ିଶା ରାଜ୍ୟ ସ୍କାଉଟ୍ ଏବଂ ଗାଇଡ୍ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହରେ ରାଜ୍ୟପାଳ ଯୁବପିଢ଼ିଙ୍କ ମଧ୍ୟରେ ନିଃସ୍ୱାର୍ଥପର ସେବା, ଶୃଙ୍ଖଳା ଏବଂ ନେତୃତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ରାଜ୍ୟପାଳ କହିଛନ୍ତି, ପିଲାଙ୍କ ମଧ୍ୟରେ ଦୟା, ନମ୍ରତା, ଶୃଙ୍ଖଳା ଓ ସହାନୁଭୂତି ଭଳି ମୂଲ୍ୟବୋଧକୁ ଜାଗ୍ରତ କରାଇବା ଦ୍ୱାରା ଦାୟିତ୍ୱପୂର୍ଣ୍ଣ ଏବଂ କରୁଣାପୂର୍ଣ୍ଣ ନାଗରିକ ଗଠନ କରିବାରେ ସହାୟକ ହୋଇଥାଏ। ଏହି ଅବସରରେ ରାଜ୍ୟପାଳ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଓ ପ୍ରେରଣା ପାଇଁ ଶିକ୍ଷକ ଓ ଅଭିଭାବକମାନଙ୍କୁ ବେଶ୍ ପ୍ରଶଂସା କରିଥିଲେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରେ ସମସ୍ତ ପାର୍କିଂ ସମସ୍ୟା ଦୂର ହେବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ରଥଯାତ୍ରା ପରେ ସହରରେ ବହୁସ୍ତରୀୟ କାର୍ ପାର୍କିଂ ବ୍ୟବସ୍ଥା କରାଯିବ। ଏଥିରେ 3,000 ଅଧିକ ଗାଡ଼ି ରହିବା ଭଳି ସୁବିଧା ରହିବ। ଜଗନ୍ନାଥ ବଲ୍ଲଭ ପାର୍କିଂ କାର୍ଯ୍ୟ ମଧ୍ୟ ଶୀଘ୍ର ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି। ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀ ଖୁରାନିଆ ରଥଯାତ୍ରା ସମୟରେ ସମସ୍ତ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ ତଥା ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ପୁଲିସ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଚଳିତ ଥର ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ଅତିରିକ୍ତ 8 ପାର୍କିଂ ସ୍ଥଳୀ ଚିହ୍ନଟ କରାଯିବା ସହ ରଥଯାତ୍ରା ସମୟରେ ରଥଗୁଡ଼ିକର ସୁଗମ ଗତି ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଦଳ ନିୟୋଜିତ ପାଇଁ ନିଷ୍ପତ୍ତି ହୋଇଛି।

ବ୍ୟତୀତ ଭିଡ଼ ନିୟନ୍ତ୍ରଣ ପାଇଁ ଅତିରିକ୍ତ ସିସିଟିଭି କ୍ୟାମେରା ସ୍ଥାପନ, ଦଳାଚକଟା ଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ସମୁଦ୍ରକୂଳ ଅଞ୍ଚଳରେ ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରାଯିବ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଆସନ୍ତା ଜୁନ୍ 29 ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ 14ରେ ନବଯୌବନ ଦର୍ଶନ, ଜୁଲାଇ 16ରେ ରଥଯାତ୍ରା, 20 ତାରିଖରେ ହେରାପଞ୍ଚମୀ, 24 ତାରିଖରେ ବାହୁଡ଼ା ଯାତ୍ରା, 25 ତାରିଖରେ ସୁନାବେଶ ଏବଂ 27 ତାରିଖରେ ନୀଳାଦ୍ରୀ ବିଜେନୀତି ସମ୍ପନ୍ନ ହେବ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତା 30 ତାରିଖ ଶନିବାର ଦିନ ଅପରାହ୍ନ 3ଟାରେ ଭୁବନେଶ୍ୱରସ୍ଥିତ ଉନ୍ନତି ଭବନଠାରେ ଏକ ସ୍ୱତନ୍ତ୍ର ଅପିଲ୍ କୋର୍ଟର ଆୟୋଜନ କରାଯିବ। ବିଡିଏ ଓ ବିଏମ୍ସି ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ବିରୋଧରେ ଆସିଥିବା ମାମଲାଗୁଡ଼ିକର ଶୁଣାଣି ଓ ସମାଧାନ ପାଇଁ ଏହି କ୍ୟାମ୍ପ କୋର୍ଟର ଆୟୋଜନ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦୁଝର ଜିଲ୍ଲା ସଦର ତହସିଲ ନରଣପୁରଠାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ଯୋଗୁଁ 3 ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ 23,48,00,000 ବ୍ୟୟରେ 82 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ 2,77,00,000 ଟଙ୍କାର 12 ପ୍ରକଳ୍ପର ମଧ୍ୟ ଲୋକାର୍ପଣ ହୋଇଛି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ବ୍ରଜରାଜନଗରର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ। ନୂତନ ପ୍ରକଳ୍ପ ଦ୍ୱାରା ସହରର ଭିତ୍ତିଭୂମି ସୁଦୃଢ଼ ହେବା ସହ ସ୍ଥାନୀୟ ଯୁବକମାନଙ୍କ ପାଇଁ ବ୍ୟାପକ ରୋଜଗାର ସୃଷ୍ଟି ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପନୀତି ଶେଷ ହେବା ପରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି କାର୍ଯ୍ୟ ଆରମ୍ଭ ହୋଇଛି। ଗଣତି କାର୍ଯ୍ୟ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଶ୍ରଦ୍ଧାଳୁମାନେ କେବଳ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଚଳିତ ମାସରେ 9 ଦିନ ପାଇଁ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯାଉଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଶହୀଦ ସ୍କୃତିପୀଠ କୋହଡ଼ିଠାରେ ଆଜି 96ତମ ଲବଣ ସତ୍ୟାଗ୍ରହ ସ୍କୃତି ସ୍ମାରକୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଲବଣ ସତ୍ୟାଗ୍ରହର ଐତିହ୍ୟ, ସ୍ୱାଧୀନତା ସଂଗ୍ରାମରେ କୋହଡ଼ିର ଅବଦାନ, ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଇତିହାସ ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲାରୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଭାବେ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ କିଶୋରୀ ଓ କିଶୋରମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ ଆଦି କ୍ଷେତ୍ରରେ ସମାନ ଦୃଷ୍ଟି ଦେବାକୁ ଅଭିଭାବକମାନଙ୍କୁ ନିବେଦନ କରିଛନ୍ତି। ଜିଲ୍ଲାରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ 360 ଆପ୍ ବିକଶିତ କରାଯାଇଛି। ଏହି ଆପ୍ ମାଧ୍ୟମରେ ବାଲ୍ୟବିବାହ ସମ୍ପର୍କରେ ସୂଚନା ଦିଆଯାଇପାରିବ। ଆସନ୍ତା 15 ଦିନ ମଧ୍ୟରେ ଏହି ସୁବିଧା ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ର ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଶିଶୁ ପାଇଁ 3ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୁରକ୍ଷା, ବିକାଶ ଓ ବୌଦ୍ଧିକ ଉନ୍ନତି ପାଇଁ ସମସ୍ତ ବିଭାଗ ମିଳିମିଶି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ରୁଷର ମସ୍କୋଠାରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଏ ରମେୟାଙ୍କ ମୃତ ଶରୀରକୁ ଓଡ଼ିଶା ଫେରାଇ ଅଣାଯାଇଛି। ଗଞ୍ଜାମ ଜିଲ୍ଲା ମାଧବନ୍ଧ ଗ୍ରାମର ମୂଳ ବାସିନ୍ଦା ଶ୍ରୀ ରମେୟା ରୁଷରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ 17 ତାରିଖରେ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଡ୍ରୋନ୍ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଆର୍ ରଘୁରାମ ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିକ୍ଷା କ୍ଷେତ୍ରରେ ଜାରି ରହିଥିବା ବିଭିନ୍ନ ଯୋଜନା ଏବଂ ଆଗାମୀ ବାର୍ଷିକ କାର୍ଯ୍ୟଯୋଜନା ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ବିକାଶ ସହ ଲମ୍ବିତ କାର୍ଯ୍ୟର ଶୀଘ୍ର ସମାଧାନ, ଆନ୍ତଃ ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ କୋରକୁଣ୍ଡା ବ୍ଲକ ଗସ୍ତ କରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି, ଦୁଗ୍ଧ, ମାଂସ ଓ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଜିଲ୍ଲାକୁ ସ୍ୱାବଲମ୍ବୀ କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ବ୍ୟାଙ୍କ ପକ୍ଷରୁ 5 ଜଣ ପୁଲିସ୍ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରତ୍ୟେକଙ୍କ ପରିବାରବର୍ଗଙ୍କୁ 10,00,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଭାପୁରଠାରେ

ସକ୍ଷମ ଦିବ୍ୟାଙ୍ଗ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ 881 ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ନୟାଗଡ଼ ଜିଲ୍ଲା ଚାନ୍ଦପୁର ବିଜେପି ମହିଳା ମୋର୍ଚ୍ଚା ନେତୃତ୍ୱରେ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। 2027 ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ। ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହିଲେ ରାଜ୍ୟପାଳ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଉଚ୍ଚସ୍ତରୀୟ ବୈଠକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ପ୍ରବଳ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ।

ରାତି 7ଟା ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ। 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ କହିଲେ ବିଭାଗୀୟ ମନ୍ତ୍ରୀ। ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହିଲେ ରାଜ୍ୟପାଳ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ସମ୍ବଲପୁର ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥଗୁଡ଼ିକରେ ମହୁମାଛି କରିଡର ପାଇଁ ସରକାରଙ୍କ ନିଷ୍ପତ୍ତି। ଚାର ଐତିହ୍ୟ ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଆର୍ଥିକ ପ୍ରୋହାହନ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଚା ଦିବସ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହରକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବ୍ରଜରାଜନଗରରେ ଏକ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡର ଶିଳାନ୍ୟାସ କରିଛନ୍ତି। ରାଜ୍ୟରେ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ୱି କେୟାର ସାଥୀ ଆପ୍ର ଶୁଭାରମ୍ଭ କରାଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପର ଭୟାବହତା ଏବଂ ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ଦେଶରେ ପାଳନ କରାଯାଉଛି ଆତଙ୍କବାଦ ନିରୋଧ ଦିବସ। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି। ପ୍ରବଳ ବର୍ଷା ହେବା ନେଇ 26ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପଞ୍ଚଦେଶୀୟ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଭାରତ ଇଟାଲୀ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ଉଭୟ ଦେଶର ପ୍ରତିବଦ୍ଧତା ପ୍ରକାଶ। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ। ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ନିଷିଦ୍ଧ ଘୋଷଣା କଲେ କେନ୍ଦ୍ର ସରକାର। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ମୁଖ୍ୟ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ରାତି 10ଟା ସମୟରେ।

0: ମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, PM ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ମାଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ 57ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି, କହିଲେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ। ଦେଶର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱର ଶୀର୍ଷ ସ୍ଥାନକୁ ଉନ୍ନୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ନୂଆଦିଲ୍ଲୀଠାରେ ଆସନ୍ତା 28 ତାରିଖରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ବର୍ତ୍ତମାନ ପାଇଁ ସ୍ଥଗିତ। ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ମୁକାବିଲା ପାଇଁ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି ଭାରତ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଗୁଜରାଟ ଟାଇଟନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଚେନ୍ନାଇ ସୁପର କିଙ୍ଗ୍ସ। ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ସମଗ୍ର ବିଶ୍ୱ ଏବେ ଭାରତକୁ ଏକ ବିଶ୍ୱସ୍ତ ସହଯୋଗୀ ଭାବରେ ଗ୍ରହଣ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଉପରେ ଆଲୋକପାତ କରି ନୂଆଦିଲ୍ଲୀଠାରେ ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋୟଲ କହିଛନ୍ତି, ଏହି ଗସ୍ତ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ସୁଯୋଗକୁ ନିଶ୍ଚିତ କରିଛି। ଗସ୍ତ ଅବସରରେ ଭାରତରେ 75ରୁ 100 ବିଲିୟନ୍ ଡଲାର ନିବେଶ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ପ୍ରତିଶ୍ରତି ପ୍ରଦାନ କରିଛି। ଏଥିସହ ବିଭିନ୍ନ ରାଷ୍ଟ୍ର ସହିତ 57ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି ବୋଲି ଶ୍ରୀ ଗୋୟଲ କହିଛନ୍ତି।
1: ବଡ଼ି ବଡ଼ି କମ୍ପାନୀଓଂ କେ ଅନ୍ତରାଷ୍ଟ୍ରୀୟ ଲେଭେଲ କି ଫର୍ଚୁନ 500 କମ୍ପାନୀଓଂ କେ ଯୋ ସିଇଓଜ୍ ହେଁ ଉନକେ ସାଥ ବାତଚିତ ହୁଇ ଉନକେ ସାଥ ଆଗେ ଭାରତ ମେ ନିବେଶ ବ୍ୟାପାର ଔର ସମ୍ବନ୍ଧ ବଢ଼ାନେ କି ଚର୍ଚ୍ଚାଏ ହୁଇ ଅଗର ହମ ସିର୍ଫ ୟେ ଜିନ ସିଇଓଜ୍ କେ ସାଥ ମାନ୍ୟ ପ୍ରଧାନମନ୍ତ୍ରୀ ଜୀ ନେ ବାତଚିତ କି ଉନହି କା ଅଗର ଭାଲ୍ୟୁ ଦେଖେ ତୋ ଓ 3 ଟ୍ରିଲିୟନ୍ ଡଲାର ସେ ଜ୍ୟାଦା ଇନକି ଭାଲ୍ୟୁ ବନତି ହେ ୟାନି ଭାରତ କି ଜିଡିପି କେ ଲେଭେଲ କେ ସିଇଓଜ୍ ମିଲ କେ ସବ ଉନକେ ସାଥ ଚର୍ଚ୍ଚାଏ ହୁଇ ହେ ଆଗେ କି ଭାରତ କି ବିକାଶ ଯାତ୍ରା ମେ ଜୁଡ଼ନେ କେ ଲିଏ।
0: ଶ୍ରୀ ମୋଦିଙ୍କ ବିରୁଦ୍ଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କଥିତ ଅପମାନଜନିତ ମନ୍ତବ୍ୟକୁ ଶ୍ରୀ ଗୋୟଲ ଦୃଢ଼ ନିନ୍ଦା କରିଛନ୍ତି। ଭାରତର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱରେ ଶୀର୍ଷ ସ୍ଥାନକୁ ଉନ୍ନୀତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଏଏମ୍ସିଏଚ୍ଏମ୍ର ବାର୍ଷିକ ନେତୃତ୍ୱ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଗଡ଼କରୀ କହିଛନ୍ତି, ଜାପାନକୁ ପଛରେ ପକାଇ ଭାରତ ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ହୋଇଛି। ଆମେରିକା 79 ଲକ୍ଷ କୋଟି ଟଙ୍କାର ଶିଳ୍ପ କ୍ଷେତ୍ର ସହିତ ଅଟୋମୋବାଇଲ୍ କ୍ଷେତ୍ରରେ ପ୍ରଥମ ସ୍ଥାନରେ ଥିବାବେଳେ 39 ଲକ୍ଷ କୋଟି ଟଙ୍କା ସହ ଚୀନ୍ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ର ଏବେ 22 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏ କ୍ଷେତ୍ରରେ ବାର୍ଷିକ ଶିଳ୍ପ ଅଭିବୃଦ୍ଧି 30ରୁ 40% ରହିଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ବିକଳ୍ପ ଇନ୍ଧନ ଏବଂ ଜୈବ ଇନ୍ଧନ, ଇଥାନଲ, ମିଥାନଲ, ବାୟୋଡିଜେଲ, ଏଲ୍ଏନ୍ଜି, ବୈଦ୍ୟୁତିକ ଏବଂ ହାଇଡ୍ରୋଜେନ୍ କ୍ଷେତ୍ର ଉପରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି। ଦ୍ୱିପାକ୍ଷିକ ନିବେଶ ଏବଂ ଭାରତ ସହ ବ୍ୟବସାୟ ଓ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସାଇପ୍ରସ୍ ଆଗ୍ରହୀ ବୋଲି ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋରିଡାସ୍ କହିଛନ୍ତି। ମୁମ୍ବାଇଠାରେ ଆଜି ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ ଗସ୍ତ ଅବସରରେ ପାରମ୍ପରିକ ଘଣ୍ଟି ବଜାଇବା ସମାରୋହରେ ସେ ଅଂଶଗ୍ରହଣ କରିଥିଲେ। ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସେ କହିଛନ୍ତି, ଭାରତ, ୟୁରୋପ ଏବଂ ପୂର୍ବ ମଧ୍ୟମ ସାଗର ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ସାଇପ୍ରସ୍ ଏକ ପ୍ରାକୃତିକ ପ୍ରବେଶ ପଥ ଭାବେ କାର୍ଯ୍ୟ କରୁଛି। ରାଜନୈତିକ ଓ ଅର୍ଥନୈତିକ ସ୍ଥିରତାକୁ ନବସୃଜନ ଏବଂ ଭବିଷ୍ୟତ ଦୃଷ୍ଟିକୋଣ ଆଧାରରେ ସମନ୍ୱୟ ମାଧ୍ୟମରେ କାର୍ଯ୍ୟ କରିଥାଏ ବୋଲି ରାଷ୍ଟ୍ରପତି ନିକୋସ୍ କହିଛନ୍ତି। ବର୍ତ୍ତମାନର ସମୟ ନିବେଶ, ପୁଞ୍ଜିବଜାର ସହଯୋଗ ଏବଂ ଆର୍ଥିକ ସହଭାଗିତା ପାଇଁ ନୂତନ ମାର୍ଗ ଉନ୍ମୁକ୍ତ କରୁଛି। ଭାରତର ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ ଭଳି ପ୍ରତିଷ୍ଠାନ ଏ କ୍ଷେତ୍ରରେ ସମ୍ମିଳିତ ଉଦ୍ୟମରେ ଏକ ମାର୍ଗ ଭାବେ କାର୍ଯ୍ୟ କରୁଛି। ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି। ଏହାପରେ ରାଷ୍ଟ୍ରପତି ନିକୋସ୍ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ନୂଆଦିଲ୍ଲୀଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ବିଭାଗୀୟ କ୍ଷେତ୍ରୀୟ ଅଧିକାରୀଙ୍କର ଏକ ଉଚ୍ଚସ୍ତରୀୟ

ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନିକଟରେ ଟ୍ରେନ୍ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଅଗ୍ନିକାଣ୍ଡ ଘଟଣାରେ ଅସାମାଜିକ ବ୍ୟକ୍ତିଙ୍କର ସମ୍ପୃକ୍ତି ସ୍ୱଷ୍ଟ ହୋଇଛି। ତେବେ ଏଭଳି ଘଟଣାକୁ ଗୁରୁତର ସହ ଗ୍ରହଣ କରାଯିବା ସହିତ ରେଳ ସୁରକ୍ଷା ବଳ ମାଧ୍ୟମରେ ଅଧିକ ତଦନ୍ତ ଜାରି ରହିଛି। କ୍ଷେତ୍ରୀୟ ସ୍ତରରେ ସୁରକ୍ଷା ସମ୍ପର୍କିତ ପ୍ରାକ୍ ତଥ୍ୟ ସଂଗ୍ରହକୁ ଅଧିକ ମଜବୁତ କରିବା ପାଇଁ ମତ ବିନିମୟ ହୋଇଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା, ରେଳ ଯୋଗାଯୋଗ କ୍ଷେତ୍ରକୁ ସିସିଟିଭି ଅଧୀନରେ ରଖିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ନୂଆଦିଲ୍ଲୀରେ ଆସନ୍ତା 28-31 ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ଆଫ୍ରିକାର କେତେକ ଅଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟା ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ଗ୍ରହଣ କରାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଭାରତ ଆଫ୍ରିକୀୟ ସଂଘର ଅଧ୍ୟକ୍ଷ ଏବଂ ସଂଘ କମିଶନଙ୍କ ପରାମର୍ଶ ଆଧାରରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି। ପରବର୍ତ୍ତୀ ସମୟରେ ସମ୍ମିଳନୀ ଆୟୋଜନ ନେଇ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି। ସୀମାପାର ଆତଙ୍କବାଦ ସମେତ ସବୁ ପ୍ରକାର ଆତଙ୍କବାଦର ମୁକାବିଲା ପାଇଁ ଭାରତ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି। ନୂଆଦିଲ୍ଲୀଠାରେ ଆଜି ଅନୁଷ୍ଠିତ ଏକାଦଶ ବାର୍ଷିକ ବ୍ରିକ୍ସ ଆତଙ୍କବାଦ ବିରୋଧୀ କାର୍ଯ୍ୟଗୋଷ୍ଠୀ ବୈଠକରେ ଉଦ୍ବୋଧନ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମ ଭାଗ ସଚିବ ସିବି ଜର୍ଜ ଏହା କହିଛନ୍ତି। ଆତଙ୍କବାଦୀଙ୍କୁ ଆଶ୍ରୟ ଏବଂ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରୋହାହନ ପ୍ରଦାନ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ଏଥିପାଇଁ ଦାୟୀ କରିବାକୁ ସେ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକଳାପ ବିରୁଦ୍ଧରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ଭନ ଏବଂ ସେମାନଙ୍କ ଦ୍ୱାରା ଆଧୁନିକ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାରକୁ ରୋକିବା ପାଇଁ ଦୃଢ଼ ଆନ୍ତର୍ଜାତିକ ସହଯୋଗ ଉପରେ ଶ୍ରୀ ଜର୍ଜ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବ୍ରିକ୍ସ ଆତଙ୍କବାଦ ବିରୋଧୀ କାର୍ଯ୍ୟପ୍ରଣାଳୀକୁ ଅଧିକ ସୁବ୍ୟବସ୍ଥିତ, ସମାବେଶୀ ଏବଂ ଫଳାଫଳ ଆଧାରିତ କରିବାକୁ ଶ୍ରୀ ଜର୍ଜ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ସକାଳ ପ୍ରାର୍ଥନା ସଭାରେ ବନ୍ଦେ ମାତରମ୍ ଗାୟନକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ମଦ୍ରାସା ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ସମସ୍ତ ମଦ୍ରାସା ପ୍ରତି ଏହି ନିୟମାବଳୀ ଲାଗୁ ହେବ ବୋଲି ଶିକ୍ଷା ନିର୍ଦ୍ଦେଶାଳୟ ସ୍ୱଷ୍ଟ କରିଛି। ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ପ୍ରାର୍ଥନା ସମୟରେ ସମାନତା ଆଣିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍, ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଏବଂ ପଶ୍ଚିମବଙ୍ଗ ମଦ୍ରାସା ଶିକ୍ଷା ବୋର୍ଡକୁ କୁହାଯାଇଛି। ପୂର୍ବରୁ ରାଜ୍ୟରେ ସମସ୍ତ ବିଦ୍ୟାଳୟରେ ବନ୍ଦେ ମାତରମ୍ ଗାନକୁ ବାଧ୍ୟତାମୂଳକ କରାଯିବା ସଂକ୍ରାନ୍ତ ନିର୍ଦ୍ଦେଶନାମା ପଶ୍ଚିମବଙ୍ଗ ସରକାର ଜାରି କରିଥିଲେ। ଇତିମଧ୍ୟରେ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ 1971ରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ସଂଶୋଧିତ ହେବାକୁ ଥିବା ନିୟମରେ ବନ୍ଦେ ମାତରମ୍ ଗାୟନରେ ବାଧା ସୃଷ୍ଟିକୁ ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବାକୁ ପ୍ରସ୍ତାବ ରହିଛି। ଉତ୍ତରାଖଣ୍ଡ ନୈନିତାଲ ଜିଲ୍ଲା ଅନ୍ତର୍ଗତ ଭୱାଲି ଅଞ୍ଚଳର ସାନାଟୋରିୟମ୍ ରତିଘାଟ ବାଇପାସ୍ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଛି। ସେଥିରେ 2 ଜଣ ମହିଳା ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଧୈଲା ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ଗାଡ଼ି ଘାଟିରୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ପୁଲିସ୍ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଘଟଣାସ୍ଥଳରେ ପହଞ୍ଚ ମୃତଦେହଗୁଡ଼ିକୁ ଉଦ୍ଧାର କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ନେପାଳ ପଟୁ 274 ଜଣ ପର୍ବତାରୋହୀ ଗୋଟିଏ ଦିନରେ ଏଭରେଷ୍ଟ ଶୃଙ୍ଗ ଆରୋହଣ କରି ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ସେଥିରେ 3 ଜଣ ଭାରତୀୟ ଅନ୍ତର୍ଭୁକ୍ତ। ସେମାନେ ହେଉଛନ୍ତି ତୁଳସୀ ରେଡ୍ଡି ପାଲନପୁଲରି, ସନ୍ଦୀପ ଆରେ ଏବଂ ଅଜୟ ପାଲ ସିଂହ ଧାଲିୱାଲ। ଦେଶରେ ଏଲ୍ପିଜି ଉତ୍ପାଦନ ବୃଦ୍ଧି ପାଇବା ସହିତ ଦୈନିକ ରିଫାଇନେରୀଗୁଡ଼ିକରେ ପାଖାପାଖି 47,000 ଟନ୍ ଏଲ୍ପିଜି ଉତ୍ପାଦିତ ହେଉଛି ବୋଲି ସରକାର କହିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆନ୍ତଃ ମନ୍ତ୍ରଣାଳୟ ସୂଚନା ପ୍ରଦାନ ପରିପ୍ରେକ୍ଷୀରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଦେଶରେ ପେଟ୍ରୋଲ, ଡିଜେଲ, ପ୍ରାକୃତିକ ଗ୍ୟାସ୍ ଏବଂ ଏଲ୍ପିଜି ଯୋଗାଣ ଅବ୍ୟାହତ ରହିଛି। ସେ କହିଛନ୍ତି ଗତ 3 ଦିନ ମଧ୍ୟରେ 1,34,00,000 ଘରୋଇ ଏଲ୍ପିଜି ବିତରଣ କରାଯାଇ ସାରିଲାଣି। ମାର୍ଚ୍ଚ ମାସ ପରଠାରୁ ଇତିମଧ୍ୟରେ 7.6 ଲକ୍ଷରୁ ଅଧିକ ପରିବାରକୁ ପିଏନ୍ଜି ସଂଯୋଗ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପଭି ନେଇଛି।
ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ 57ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

0: କହିଲେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ। ଦେଶର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱର ଶୀର୍ଷସ୍ଥାନକୁ ଉନ୍ନୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ନୂଆଦିଲ୍ଲୀଠାରେ ଆସନ୍ତା 28 ତାରିଖରୁ ଆରମ୍ଭ ହେବ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ, ବର୍ତ୍ତମାନ ପାଇଁ ସ୍ଥଗିତ। ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ମୁକାବିଲା ପାଇଁ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି ଭାରତ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଗୁଜରାଟ ଟାଇଟନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଚେନ୍ନାଇ ସୁପର କିଙ୍ଗ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘରେ ସମୟ 7:25 ସୁଦୀପ ଅଛି ଆପଣଙ୍କ ପାଖରେ ଏବଂ ନିଶ୍ଚିତ ଭାବରେ ଖୁବ୍ ଶୀଘ୍ର ଜମେଇବା ଆପଣଙ୍କର ଆଉ ଆମର ସନ୍ଧ୍ୟାସରରେ ପଠାଇପାରିବେ ନିଜ ନିଅର ଏଣ୍ଡିମସ୍ଙ୍କ ପାଖକୁ ଆପଣଙ୍କର ଗୁଡ୍ ୱିଶେସ୍ ୟେସ୍ ଯଦି ଏଇ ରିମ୍ଝିମ୍ ବର୍ଷା ପାଗରେ ଅଛି କିଛି ଶୁଭ ସନ୍ଧ୍ୟା ମେସେଜ୍ କିମ୍ବା ଅଛି ହାପି ବର୍ଥଡେ ହାପି ଆନିଭର୍ସରୀ ଭଲ ମେସେଜ୍ ତାହେଲେ ପଠାଇପାରିବେ ଆମ ତ ପାଖକୁ ଏବଂ ଆମେ ପହଞ୍ଚାଇଦେବୁ ତାଙ୍କ ପାଖରେ ମୋବାଇଲ୍ ଫୋନ୍ର ମେସେଜ୍ ବକ୍ସକୁ ଯିବେ କ୍ୟାପିଟାଲ୍ ଲେଟର୍ରେ ଲେଖିବେ FMRC ସ୍ପେସ୍ ଦେବେ ନା ଆଡ୍ରେସ୍ ସହିତ ଯାହାଙ୍କ ପାଇଁ ୱିଶ୍ ଯାହା ୱିଶ୍ ଲେଖି ପଠାଇଦେବେ 0949596321 ନମ୍ବରରେ କିମ୍ବା ହ୍ୱାଟ୍ସଆପ୍ କରିପାରିବେ 8895254200 ନମ୍ବରରେ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ଦାଗ ସନ୍ଧ୍ୟା ଆସରରେ ଗୁଡିଶ ପଠାଇଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ ଲେଖୁଛନ୍ତି ଶୁଭ ସନ୍ଧ୍ୟା ସୁଦୀପା ଭଉଣୀ ମା ସାରଳା ଆପଣ ଆଉ ଆପଣଙ୍କ ପରିବାରକୁ ଭଲରେ ଓ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛି ଭଉଣୀ ଆପଣଙ୍କ ଉପସ୍ଥାପନା ବହୁତ ଭଲ ଲାଗୁଛି ସେଥିପାଇଁ ହୃଦୟରୁ ଧନ୍ୟବାଦ ଶୁଭ ସନ୍ଧ୍ୟା ଆଭାସ ଭାଇ ମୁନା ଭାଇ ରାଜେଶ ଭାଇ ଡକ୍ଟର ସମୀର ଖଟୁଆ ଭାଇ ଅଞ୍ଜନ ଭାଇ ଚିନ୍ତାମଣି ଭାଇ ଉମେଶ ଭାଇ ବାମଦେବ ଭାଇ କ୍ଷିତିଶ ଭାଇ ସୁନୀଲ ଭାଇ ରଶ୍ମି ଭାଇ ସୁଚିତ୍ରା ଅପା ସୁଚିତ୍ରା ସେନାପତି ସନ୍ଧ୍ୟା ଅପା ବାସନ୍ତୀ ଭଉଣୀ ସାବିତ୍ରୀ ଭଉଣୀ ଦୁଇ ଉର୍ମିଳା ଭଉଣୀ ଏବଂ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମା ସାରଳା ଭଲରେ ଓ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛି ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଏବଂ ସମସ୍ତଙ୍କୁ ଶୁଭ ସନ୍ଧ୍ୟା ଏବଂ ଆପଣଙ୍କ ମତାମତ ଓ ଭଲ ପାଇବା ପାଇଁ ଆହୁରି ଧନ୍ୟବାଦ ସନ୍ଧ୍ୟା ଆସରରେ ପରବର୍ତ୍ତୀ ୱିଶ୍ କରିଛନ୍ତି ଆଭାସ ସେନ୍ ରୋହିତ ସେନ୍ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖୁଛନ୍ତି ସୁଦୀପା ବାପା ଗୁଡ୍ ଇଭିନିଂ ନମସ୍କାର ଜୟ ଜଗନ୍ନାଥ ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର ଅପା ଆପଣଙ୍କ ଉପସ୍ଥାପନା ବହୁତ ଭଲ ଲାଗୁଛି ମଝିରେ ମଝିରେ ଟିକେ ମଜା କଥା କହିଲେ ଭଲ ଲାଗିବ ଅପା ପ୍ୟାରିସି ଶାୟରୀ ଲେଖୁଛନ୍ତି ଚାନ୍ଦ କି ରୋଶନୀ ସେ ଭି ପ୍ୟାରୀ ହୋ ତୁମ ଦିଲ କି ହର ଧଡ଼କନ କି ୟାରୀ ହୋ ତୁମ ନା ମିଲେ ଦୁନିଆ ମେ ତୁମ ଜୈସା କୋଇ ମେରି ଜିନ୍ଦଗୀ କି ସବସେ ଖାସ କାହାନୀ ହୋ ତୁମ ଓକେ ବହୁତ ସୁନ୍ଦର ହେଇଛି ଶାୟରୀଟି ଲେଖୁଛନ୍ତି ନମସ୍କାର ଜୟ ଜଗନ୍ନାଥ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ସବୁ ଆର୍ଜିମାନଙ୍କୁ ଭେରି ଭେରି ଗୁଡ୍ ଇଭିନିଂ ଟୁନା ଭାଇନା ରମେଶ ଭାଇ ଉର୍ମିଳା ଆପା ମୁନା ଭାଇ ବିଜୟ ଭାଇଙ୍କୁ ଭେରି ଭେରି ଗୁଡ୍ ଇଭିନିଂ ଥ୍ୟାଙ୍କ ୟୁ ସୋ ମଚ୍ ଆପଣଙ୍କୁ ଆପଣଙ୍କ ଶୁଭ ସନ୍ଧ୍ୟା ମେସେଜ୍ ପାଇଁ ଏବଂ ଆପଣଙ୍କ ମତାମତ ପାଇଁ

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୁଦୀପ ଅଛି ଆପଣଙ୍କ ପାଖରେ ସନ୍ଧ୍ୟା ଆସରରେ ପରବର୍ତ୍ତୀ ୱିଶ୍ ପଠାଇଛନ୍ତି ପ୍ରିୟଙ୍କା ବୟାଳିଶ ମଜା କଟକରୁ ଲେଖୁଛନ୍ତି ଭେରି ଗୁଡ୍ ଇଭିନିଂ ଟୁ ମାଇ ମମି ପାପା ଆଣ୍ଡ ସିଷ୍ଟର ଅଲ୍ କଟକବାସୀ ଅଲ୍ ଆଜିଜ୍ ଥ୍ୟାଙ୍କ ୟୁ ସୋ ମଚ୍ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ କହିଲେ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ। ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହିଲେ ରାଜ୍ୟପାଳ।

ହରିବାବୁ କମ୍ଭମ୍ପାଟି ଲୋକଭବନରେ ଓଡ଼ିଶା ରାଜ୍ୟ ସ୍କାଉଟ୍ ଏବଂ ଗାଇଡ୍ ରାଜ୍ୟ ପୁରସ୍କାର କଲେ ପ୍ରଦାନ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତା 30 ତାରିଖ ଶନିବାର ଦିନ ଅପରାହ୍ନ 3ଟାରେ ଭୁବନେଶ୍ୱରସ୍ଥିତ ଉନ୍ନତି ଭବନଠାରେ ଏକ ସ୍ୱତନ୍ତ୍ର ଅପିଲ୍ କୋର୍ଟର କରାଯିବ ଆୟୋଜନ। କେନ୍ଦୁଝର ଜିଲ୍ଲା ସଦର ତହସିଲ ନରଣପୁରଠାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ଯୋଗୁଁ 3 ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶିର କଲେ ଘୋଷଣା। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ 23,48,00,000 ଟଙ୍କା ବ୍ୟୟରେ 82 ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ। ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ରୁଷର ମସ୍କୋଠାରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଏ ରମେୟାଙ୍କର ମୃତ ଶରୀରକୁ ଓଡ଼ିଶା ଫେରାଇ ଅଣାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ 57 ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି କହିଲେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ। ଦେଶର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱର ଶୀର୍ଷ ସ୍ଥାନକୁ ଉନ୍ନୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର କହିଲେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି, ପ୍ରବଳ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା ଜାରି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10ଟାରେ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଗୀତରେ ମିତରେ ସୁଦୀପ ଅଛି ଆପଣଙ୍କ ପାଖରେ ଷ୍ଟୁଡ଼ିଓ ଘରେ ସମୟ ରାତି 8:37:40 ଯେମିତିକି ସେ ଯେଉଁ ଚାବି ଇନ୍ସିଡେଣ୍ଟ କଥା କହିଲେ ସେମିତି ବହୁ ଜଣଙ୍କ ଲାଇଫ୍ରେ ବହୁତ ଇନ୍ସିଡେଣ୍ଟ ହୁଏ ଆଉ ସେଇ ଇନ୍ସିଡେଣ୍ଟରେ ସେମାନେ ବହୁତ କିଛି ଶିଖିବାକୁ ପାଆନ୍ତି କିଛି କିଛି ଜଣ ଭାବନ୍ତି ଯେ ନା ନା ଏମିତି କଲେ ଭୁଲ ହଉଛି ଆଉ କରିବିନି ସେଇଠି ରହିଯାଆନ୍ତି କିନ୍ତୁ ପରର ଯେଉଁ ଷ୍ଟେପ୍ଟା ସେଟା ହଉଛି କ'ଣ କଲେ ଏଇଟା ହବନି ଏଇ ଭୁଲଟା ହେଇଛି ମୁଁ ଏଇଠୁ ଏହା ଶିଖିଲି ଆଣ୍ଡ ଫର୍ଦର ମୁଁ ଏଇ ଜିନିଷଟା କରିବିନି ତ ଆଉ ଟିକେ ବେଟର ଜିନିଷ କରିପାରିବି ବା ଏଇ କାମଟା ନିଶ୍ଚିତ କରିପାରିବି ସାମାନ୍ୟ ରୋଷେଇ ବି ଯଦି ଆମେ ଧରିବା ସରି ସାମାନ୍ୟ କହିଦେଲି କି ନା ରୋଷେଇ ଗୋଟେ ବହୁତ ବଡ଼ ଜିନିଷ ଆମ ସମସ୍ତଙ୍କ ପେଟ ପୁରୁଛି ସେଥିରେ ଠିକ୍ ଅଛି ତେବେ ଯଦି ରୋଷେଇ କଥା ବି କହିବି ରୋଷେଇରେ ଆମେ ସମସ୍ତେ ବିଭିନ୍ନ ପ୍ରକାରର ଆଇଟମ୍ ଟ୍ରାଏ କରୁ ବିଭିନ୍ନ ଭିଡ଼ିଓଜ୍ ଦେଖିକି ନୂଆ ଜିନିଷ କିଛି ଖାଇବା ନିଜେ ବନେଇବା ବହୁତ ଥର ଚେଷ୍ଟା କରିଛୁ 50% ଟାଇମ୍ ସକ୍ସେସ୍ ହଉ 50% ଟାଇମ୍ ଜିନିଷଟା ହେଇପାରେନି ଭୁଲ ହେଇଯାଏ କିମ୍ବା ସେ ଟେଷ୍ଟଟା ଆମକୁ ଭଲ ଲାଗେନି କିମ୍ବା କିଛି ଗୋଟେ ଜିନିଷ ଯୋଉଟାକି ଆମକୁ ସାଟିସ୍ଫାଇ କରିପାରେନି ସେ ଟେଷ୍ଟ ହଉ କିମ୍ବା ସେ କାମ ବହୁତ ଲାଗିବ ଯେ ଏତିକି ଟିକି ଗୋଟେ ଗିନା ଜିନିଷ ରାନ୍ଧିବାକୁ ମୋତେ ଏତେ ସମୟ ଲାଗିଗଲା ମାଇଣ୍ଡରେ ଗୋଟେ ଗିଲ୍ଟି ଆସିବ ନାହିଁ ଯାହା ବି କାମ କରୁଛୁ ଆମେ ରୋଷେଇ କରୁଛେ ପାଠ ପଢୁଛେ ଘର ସଜାଡ଼ୁଛେ କୁଆଡ଼େ ଯାଉଛେ କିଛି ଗୋଟେ ମାର୍କେଟିଂ କରିବାକୁ ଯାଉଛେ ତଥାପି ବି ଯଦି ଗୋଟେ ଜିନିଷ ଆମେ ପାରୁନୁ ବିଫଳ ହଉଛୁ ତାହେଲେ ଆମେ ଜାଣିବା ଦରକାର ଯେ ଆମ ପାଖକୁ ଗୋଟେ ସିଡ଼ି ଆସୁଛି ଆମେ ସେଇ ସିଡ଼ିରେ ଚଢ଼ିକି ସଫଳତା ଆଡ଼କୁ ଯାଇପାରିବା

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଅଭିଳାଷ ସ୍ମୃତିରେ ପରବର୍ତ୍ତୀ ଗୀତ ଶୁଣିପାରିବେ ଉଲ୍କା ଫିଲ୍ମରୁ ଗୀତଟିକୁ ଗାଇଛନ୍ତି ଆରତୀ ମୁଖାର୍ଜୀ ଗୀତଟିକୁ ଲେଖିଛନ୍ତି ସଚି ମହାନ୍ତି ମ୍ୟୁଜିକ୍ରେ ସଜେଇଛନ୍ତି ରାଜୁ ମିଶ୍ର ଏବଂ ବିଭୁ ମହାନ୍ତି

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ସାମ୍ପ୍ରତିକ ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଦେଶରେ ପେଟ୍ରୋଲ ଡିଜେଲ ଖର୍ଚ୍ଚ କାଟ ପାଇଁ ପ୍ରଧାନମନ୍ତ୍ରୀ ନିକଟରେ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ମହନ୍ତ ମାଝୀ ସରକାରୀ ବିଭାଗଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ନିମନ୍ତେ ଏକ 870 ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ, କହିଲେ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତା 30 ତାରିଖ ଶନିବାର ଦିନ ଅପରାହ୍ନ 3ଟାରେ ଭୁବନେଶ୍ୱରସ୍ଥିତ ଉନ୍ନତି ଭବନଠାରେ ଏକ ସ୍ୱତନ୍ତ୍ର ଅପିଲ୍ କ୍ୟାମ୍ପ କୋର୍ଟର କରାଯିବ ଆୟୋଜନ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ 23,48,00,000 ଟଙ୍କା ବ୍ୟୟରେ 82 ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ। ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ରୁଷର ମସ୍କୋଠାରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଏ ରମୟାଙ୍କର ମୃତ ଶରୀରକୁ ଓଡ଼ିଶା ଫେରାଇ ଅଣାଯାଇଛି।

ଆସନ୍ତା 28 ତାରିଖରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ବର୍ତ୍ତମାନ ପାଇଁ ସ୍ଥଗିତ। ଦେଶରେ ଏଲ୍ପିଜି ଉତ୍ପାଦନ ବୃଦ୍ଧି ପାଇବା ସହିତ ଦୈନିକ ରିଫାଇନରୀଗୁଡ଼ିକରେ ପାଖାପାଖି 47,000 ଟନ୍ ଏଲ୍ପିଜି ଉତ୍ପାଦିତ ହେଉଛି ବୋଲି ସରକାରଙ୍କ ସ୍ୱଷ୍ଟୋକ୍ତି। ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ମୁକାବିଲା ପାଇଁ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି ଭାରତ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି। ପ୍ରବଳ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ଭାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ଭାଦ ଶୁଣିପାରିବେ ରାତି 11:05।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ କରିଛନ୍ତି ସମୀର ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ। ପରବର୍ତ୍ତୀ ମେସେଜ୍ କରିଛନ୍ତି ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ବାଙ୍କି କଟକରୁ। ଗୁଡ୍ ଇଭିନିଂ ଜଣାଇଛନ୍ତି ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ। ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକ୍ ଷ୍ଟୁଡିଓ ଘରେ ସମୟ ରାତି 11:07 ଶୁଣିବା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ 6:05

ମିନିଟ୍ରେ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 43ତମ ଭାଗ ଶୁଣିପାରିବେ ସକାଳ 6:40। ସକାଳ 7:10 କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ, ଏଥିରେ ଶୁଣିବେ ଶିଶୁଙ୍କ ଅନ୍ୟ ମନସ୍କତା। ଏହି ବିଷୟରେ ଆଲୋଚନା କରିବେ ଡକ୍ଟର ସୁଚରିତା ମହାନ୍ତି। ଶୁଭ ସକାଳ ଶୁଣିପାରିବେ ସକାଳ 7:25। ସକାଳ 8:30 ଶୁଣିପାରିବେ ମର୍ଣ୍ଣିଂ ମେଲୋଡି। ସକାଳ 9:00 ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍, ଏଥିରେ ନିର୍ଦ୍ଧାରିତ ବିଷୟରେ କଲ୍ କରି ନିଜ ମତାମତ ଶେୟାର କରିପାରିବେ। ଦିନ 10:00 ଆପଣଙ୍କ ମନପସନ୍ଦର ଗୀତ ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍ରେ। ଦିନ 11:00 ଶୁଣିବେ କାର୍ଯ୍ୟକ୍ରମ କଳାକାର। ଦିନ 11:30 ଶୁଣିବେ କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ। ଦିନ 12:00 ଶୁଣିପାରିବେ କିଛି କଥା କିଛି ଗୀତ। ଦିନ 1:10 ନିର୍ଦ୍ଧାରିତ ବିଷୟରେ ଆପଣଙ୍କ ମତ ଆମ ସହ ଶେୟାର କରିପାରିବେ ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମରେ। ଦିନ 2:45 ଶୁଣିବେ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ। ଦିନ 3:00 ଶୁଣିବେ କାର୍ଯ୍ୟକ୍ରମ ମୋ ଦେଶ। ଅପରାହ୍ନ 4:00 ଶୁଣିବେ କାର୍ଯ୍ୟକ୍ରମ ସୁରିଲା ଆଫ୍ଟରନୁନ୍। 4:50 କାର୍ଯ୍ୟକ୍ରମ ଲମ୍ହେ। ଅପରାହ୍ନ 5:00 ଶୁଣିବେ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍, ଏଥିରେ ସିଧାସଳଖ ଫୋନ୍ ଯୋଗେ ନିର୍ଦ୍ଧାରିତ ବିଷୟରେ ଆମ ସହ କଥା ହୋଇପାରିବେ। ସନ୍ଧ୍ୟା 6:10 ଶୁଣିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 25ତମ ଭାଗ। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:25 ଶୁଣିପାରିବେ କାର୍ଯ୍ୟକ୍ରମ ସନ୍ଧ୍ୟାସର। ରାତି 8:02 ଶୁଣିବେ ସୁପରହିଟ୍ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଗୀତରେ ମିତରେ। ରାତି 9:15 ଶୁଣିବେ କାର୍ଯ୍ୟକ୍ରମ ଅଭୁଲା ସ୍କୃତି, ଏଥିରେ ଶୁଣିପାରିବେ କେତୋଟି ପୁରୁଣା ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର ଗୀତ। ରାତି 10:00 ଶୁଣିପାରିବେ ଆପଣଙ୍କ ମନପସନ୍ଦର ଗୀତ, ଆପଣଙ୍କ ମନପସନ୍ଦର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ରେ। ଏଡ଼ି ଶେଷ ହେଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ରାତି 11:09:35। ରାତି 11:10 ଆପଣମାନେ କାର୍ଯ୍ୟକ୍ରମ ଶୁଣିପାରିବେ ଏଫ୍ଏମ୍ ଗୋଲ୍ଡରୁ। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ଆସନ୍ତାକାଲି ସକାଳ 5:53 ପର୍ଯ୍ୟନ୍ତ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ, ଶୁଭରାତ୍ରୀ।

ଏହି ଶୁଭ ଅବସରରେ ମ୍ୟୁଜିକ୍ ମିତ୍ର ଅନୁ ସଜେଇ ଆଣିଛି ଖାସ ଆପଣଙ୍କ ପାଇଁ ଭକ୍ତି ଗୀତ ସମ୍ବଳିତ ଦିବ୍ୟ ଅର୍ଘ୍ୟଥାଳି। ଯାହାକୁ ଆପଣ ଶୁଣିପାରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଦିଲ୍ ସେ ଦିଲ୍ ତକ୍। ଏଇ ନିଅନ୍ତୁ ଅର୍ଘ୍ୟଥାଳିର ପ୍ରଥମ ଅର୍ଘ୍ୟ। ନିବେଦନ କରିଛନ୍ତି ଅନୁପ ଜଲୋଟା। ଆଲବମ୍ର ନାଁ ତାରିଣୀ ଦର୍ଶନ।

କହନ୍ତି ମା ନାହିଁ ଯାହାର ସାହା ନାହିଁ ତାହାର, ମାର ମମତା ହିଁ ସନ୍ତାନଙ୍କ ଜୀବନ ପଥରେ ଅଗ୍ରସର କରାଏ। କାରଣ ସନ୍ତାନର ଏକମାତ୍ର ସାହା ଭରସା ସେଇ ମା। କାରଣ

ତା ହିସାବରେ ମା ଜୀବନର ସବୁ ଦୁଃଖକୁ ନାଶ କରିଦିଅନ୍ତି, ସମସ୍ତ ସଙ୍କଟକୁ ହରଣ କରିନିଅନ୍ତି। ସେଇଥିପାଇଁ ତ ସେ ବୋଲାନ୍ତି, ସଙ୍କଟ ମୋଚନୀ ଜଗତ୍ ଜନନୀ ମା ତାରିଣୀ।

କି ଗୁଣ ଗାଇବି ତୁମର ମା, କି ଗୁଣ ବା ତୁମର ବର୍ଣ୍ଣିପାରିବି। ତୁମେ ସବୁବେଳେ ଭକ୍ତ ବତ୍ସଳା, ଭକ୍ତର ମନ କଥା ବୁଝି ତାର ଇଚ୍ଛା ପୂର୍ତ୍ତି କରିଥାଅ। ସତରେ ସତରେ କେତେ ଭଲ ପାଅ ତୁମେ ନିଜ ସନ୍ତାନଙ୍କୁ। ନିଃସ୍ୱାର୍ଥପର ଭାବେ ଭକ୍ତର ସ୍ୱାର୍ଥକୁ ପ୍ରାଥମିକତା ଦିଅ ତୁମେ। ଭଲ ପାଇବାର ଅନନ୍ୟ ନିଦର୍ଶନ ତୁମେ। ତ୍ୟାଗ, ସମର୍ପଣ ଓ ବଳିଦାନର ଭାଷାକୁ ବୁଝି ମନସ୍କାମନା ଅଚିରେ ପୂରଣ କରନ୍ତି ମା ତାରିଣୀ, ଦୁଃଖ ହାରିଣୀ।

ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଓ ଅନୁଜ ଲକ୍ଷ୍ମଣ ମହାପ୍ରତାପୀ ରାବଣ ଦ୍ୱାରା ମା ସୀତାଙ୍କୁ ହରଣ କରିନେଲା ପରେ ଶୋକାତୁର ବ୍ୟଥିତ ମନରେ ସର୍ବଶକ୍ତିମୟୀ ମା ଦୁର୍ଗାଙ୍କୁ ଆରାଧନା କରିଥିଲେ। ତାଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ମା ଶୂନ୍ୟବାଣୀ କରିଥିଲେ, କହିଥିଲେ, ବତ୍ସ୍ୟ, ମୁଁ ତୁମ ସମ୍ମୁଖରେ ସଙ୍କଟହାରିଣୀ ତାରିଣୀ ରୂପେ ଆବିର୍ଭୂତ ହେବି। ହେଲେ ମୋତେ ଦେଖିବାକୁ ପ୍ରୟାସ କଲେ ପରିଣତ ହେବି ପାଷାଣରେ।

ମାଙ୍କ ଠାରୁ ଅଭୟବାଣୀ ଶୁଣିବା ପରେ ଶ୍ରୀରାମ ଲକ୍ଷ୍ମଣ ଦୁଇ ଭାଇ ହେଲେ ଧ୍ୟାନମଗ୍ନ। ଦେବୀଙ୍କ ଉପସ୍ଥିତି ଅନୁଭବ କରି ପ୍ରଭୁ ଶ୍ରୀରାମ ତାଙ୍କ ଚରଣସ୍ପର୍ଶ ଉଦ୍ଦେଶ୍ୟରେ ହାତ ବଢ଼ାଉଥିବା ବେଳେ ଅଜାଣତରେ ତାଙ୍କ ଆଖି ଖୋଲିଯାଇଥିଲା। ଆଉ ଦୁଇ ଭାଇ ଦର୍ଶନ କରିଥିଲେ ମାଙ୍କୁ। ହେଲେ ପୂର୍ବ ପ୍ରତିଶ୍ରୁତି ଅନୁସାରେ ମା ସ୍ମିତହାସ୍ୟପୂର୍ବକ ସମସ୍ତ ସଙ୍କଟ ହରଣ କରିବାର କଥା ଦେଇ ପାଲଟିଗଲେ ପାଷାଣ ସ୍ୱରୂପା। ସେହିଦିନଠାରୁ ମା ଦୁର୍ଗା ମା ତାରିଣୀଙ୍କ ରୂପରେ ସର୍ବଜନ ବିଦିତା।

ମା ସର୍ବଦା ନିଜ ସନ୍ତାନଙ୍କ ଲାଗି କୃପାବର୍ଷା କରିଥାନ୍ତି। ସମସ୍ତ ବିପଦ ଆପଦରୁ ନିଜ ଭକ୍ତଙ୍କୁ ରକ୍ଷା କରିଥାନ୍ତି। ତାଙ୍କର ସେହି ଅଭୟପଣତ କାନିର ଛାୟାରେ ସଭିଏ ମାରନ୍ତି ଶାନ୍ତିର ନିଶ୍ୱାସ, ଅନୁଭବ କରନ୍ତି ନିର୍ଭୟ ଆଶ୍ରା। ଚାଲନ୍ତୁ ସେହି ମାଙ୍କ ଚରଣାର ବିନ୍ଦରେ ସମର୍ପି ଦେବା ନିଜକୁ। ଆଉ ସର୍ବେ ଏକା ସାଙ୍ଗରେ ଯୋଡ଼ ହସ୍ତରେ ମିଳିମିଶି କହିବା, ଜୟ ଜୟ ମା ତାରିଣୀ ସଙ୍କଟ ହାରିଣୀ, ଜୟ ମା ତାରିଣୀ।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 40ତମ ଭାଗ।

ପରୀକ୍ଷିତ ମହାରାଜାଙ୍କୁ ସୁକମୁନି କହିଲେ, ସଂସାରରେ ଗୃହସ୍ଥମାନେ ଇନ୍ଦ୍ରିୟମାନଙ୍କ ଦ୍ୱାରା ବଶୀଭୂତ ହୋଇ କୁଟୁମ୍ବ ପୋଷିବାରେ ଦିନ ବିତେଇ ଦିଅନ୍ତି। ବିଷ୍ଣୁ ମାୟାରେ ମୃତ୍ୟୁକୁ ଆଖି ଆଗରେ ଦେଖି ସୁଦ୍ଧା ଅଜ୍ଞାନତା ବଶତଃ ଲୋକେ ସୁଖ ଆଶାରେ ଭ୍ରମରେ ପଡ଼ିଥାନ୍ତି। କିନ୍ତୁ ମୁହୂର୍ତ୍ତେ ହେଲେ କୃଷ୍ଣଙ୍କ କଥା ଶୁଣିଲେ ଅବା ଉଚ୍ଚାରଣ କଲେ ଉଦ୍ଧାର ପାଆନ୍ତି। ପୂର୍ବକାଳରେ ଖଟ୍ଟାଙ୍ଗ ନାମକ ରାଜା ଦେବତାଙ୍କୁ ସନ୍ତୁଷ୍ଟ କରି ତାଙ୍କର ଆୟୁଷ କେତେ ଅଛି ପଚାରିବାରୁ ସେମାନେ ଆଉ ମୁହୂର୍ତ୍ତେ ଅଛି ବୋଲି କହିଲେ। ସେହି ମୁହୂର୍ତ୍ତକ ସେ କୃଷ୍ଣ ନାମ ଉଚ୍ଚାରଣ କରି କୃଷ୍ଣଙ୍କ ଦେହରେ ଲୀନ ହେଲେ। ରାଜା, ତୁମର ତ ଆହୁରି ସାତ ଦିନ ଆୟୁଷ ଅଛି, ସଂସାର କଥା ନ ଭାବି କୃଷ୍ଣଙ୍କ ପାଦ ତଳେ ମନ ଲଗାଅ।

0: ବର୍ତ୍ତମାନ ଶୁଣନ୍ତୁ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣିବେ ଇସୋନୋଫିଲିଆ ସମ୍ପର୍କରେ କହିଛନ୍ତି ଡକ୍ଟର ଶରତ ଚନ୍ଦ୍ର ପାଣିଗ୍ରାହୀ।
1: ଆମ ଶରୀରରେ ଥିବା ଶ୍ୱେତ ରକ୍ତକଣିକା ଯାହାକୁ WBC ବା ହ୍ୱାଇଟ୍ ବ୍ଲଡ୍ ସେଲ୍ କୁହାଯାଏ, ସେଥିରେ ଇସୋନୋଫିଲ୍ ସେଲ୍ ବଢ଼ିଗଲେ ତାହାକୁ ଇସୋନୋଫିଲିଆ କୁହାଯାଏ। ପ୍ରକୃତ କଥା ହେଲା, ଇସୋନୋଫିଲିଆ ଏକ ରୋଗ ନୁହେଁ, ଏହା ରୋଗୀର ଗୋଟିଏ ସାମୟିକ ଅବସ୍ଥା। ରୋଗ ନିରୂପଣ ପାଇଁ ରକ୍ତ ପରୀକ୍ଷା କରାଯାଏ। ରକ୍ତରେ DC ବା ଡିଫରେନ୍ସିଆଲ କାଉଣ୍ଟ କରାଗଲେ ଇସୋନୋଫିଲିଆ କେତେ ଅଛି ତାହା ଜଣାପଡ଼େ। ବର୍ତ୍ତମାନ ଜଳବାୟୁ ବା ତାପମାତ୍ରାକୁ ନେଇ ହିସାବ କଲେ ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ 5-6 ବା ଅତି ବେଶୀରେ 7-8% ପର୍ଯ୍ୟନ୍ତ ଇସୋନୋଫିଲର ନର୍ମାଲ ବା ସାଧାରଣ ଅବସ୍ଥା, ଯାହା ରୋଗୀର ବିଶେଷ କିଛି କ୍ଷତି କରେ ନାହିଁ। 8-10 ହେଲେ ଇସୋନୋଫିଲିଆ ରୋଗୀର କ୍ଷତି ଘଟାଇଥାଏ। ମାତ୍ର ଉପକୂଳ ଜିଲ୍ଲା ଭିନ୍ନ, ଅନ୍ୟ ଜିଲ୍ଲାମାନଙ୍କରେ 0-3 ପର୍ଯ୍ୟନ୍ତ ନର୍ମାଲ ବା ସାଧାରଣ ଅବସ୍ଥା, ତାଠାରୁ ଅଧିକ ହେଲେ ଇସୋନୋଫିଲିଆ ବଢ଼ିଯାଇଛି ବୋଲି ବୁଝାଯାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଗଲେ ଆମକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣର ଶିକାର ହେବାକୁ ପଡ଼େ। ତେଣୁ ରୋଗର ଚିକିତ୍ସା ପୂର୍ବରୁ ଆମକୁ ରକ୍ତ ପରୀକ୍ଷା କରିବାକୁ ହେଲେ ପ୍ରଥମେ DC ପରୀକ୍ଷା କରାଇବା ଦରକାର। ଏବେ ଆସନ୍ତୁ ଜାଣିବା, ଇସୋନୋଫିଲିଆ ଆମ ରକ୍ତରେ ରହିଲେ ଆମ ଶରୀରରେ କେଉଁ କେଉଁ ଲକ୍ଷଣ ଦେଖାଯାଏ ବା କେଉଁ କେଉଁ ରୋଗ ହେଲେ ଇସୋନୋଫିଲିଆ ଦେଖାଯାଏ। ଅଳ୍ପ ଅଳ୍ପ କାଶ ହେଲେ, ଅଣନିଶ୍ୱାସୀ ଲାଗିଲେ, ଦେହ ହାତ ଘୋଡ଼ାବିନ୍ଧା ହେଲେ, ଜ୍ୱର ଜ୍ୱର ଲାଗିଲେ, ଦେହ ହାତ କୁଣ୍ଡାଇ ହେଲେ, ମୁହଁ ହାତ ଗୋଡ଼ ଫୁଲି

0: ପିଲା ପରି ଦେଖାଦେଲେ, ମୁଣ୍ଡ ବିନ୍ଧିଲେ, ଆଖି ଅନେକ ଦିନ ଲାଲ ରହିଲେ, ଭୋର ଭୋର ଛିଙ୍କ ହେଲେ ଇସନଫୁଲିଆ ଲକ୍ଷଣ ଥିବାର ଜଣାପଡ଼େ। ଦେହରେ ପୁରୁଣା ଥଣ୍ଡା ଥିବା ଏବଂ ଫାଇଲେରିଆ ରୋଗୀଙ୍କ ଦେହରେ ଇସନଫୁଲିଆ ଅଧିକ ଥାଏ। ଛାତିରେ କଫ ରହିଲେ ଶ୍ୱାସ ବା ନିମୋନିଆ ଭଳି ରୋଗୀ ଦେହରେ ଇସନଫୁଲିଆ ଅଧିକ ଥାଏ। କୌଣସି ଆଣ୍ଠୁଗଣ୍ଠି ଜନିତ ରୋଗ ଯଥା ରିମାଟିଜିମ୍ ଏବଂ ଅଷ୍ଟିଓ ଆର୍ଥ୍ରାଇଟିସ୍ ଭଳି ରୋଗ ଥିଲେ ଇସନଫୁଲିଆ ଅଧିକ ଥାଏ। ରକ୍ତ କର୍କଟ, ଯକ୍ଷ୍ମା ବା ଟ୍ୟୁବରକୁଲୋସିସ୍ ପରି ରୋଗୀଙ୍କ ଦେହରେ ଏହା ଅଧିକ ମାତ୍ରାରେ ଥିବାର ଜଣାଯାଏ। ଲିକୁମିଆ, ଟନ୍ସିଲାଇଟିସ୍, ମେନିଙ୍ଗାଇଟିସ୍, ଡିପ୍ଥେରିଆ, ମିଜିଲ୍, ସ୍ମଲ୍ପକ୍ସ, ଚିକେନ୍ ପକ୍ସ ହୋଇଥିବା ରୋଗୀଙ୍କ ରକ୍ତରେ ଇସନଫୁଲିଆ ଅଧିକ ରହିଥିବାର ଦେଖାଯାଏ। ପ୍ରଥମରୁ ଆଲୋଚନା କରାଯାଇଛି, ଏହା ଏକ ରୋଗ ନୁହେଁ, ମାତ୍ର ରୋଗୀକୁ ଭଲ କରାଇବାରେ ବାଧକ ସୃଷ୍ଟି କରେ। ଏହିଭଳି ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କଲେ ଆରୋଗ୍ୟ ଲାଭ କରିପାରିବେ। ହୋମିଓପାଥି ଚିକିତ୍ସାରେ ଇସନଫୁଲିଆର ଚିକିତ୍ସା ମଧ୍ୟ କରାଯାଇପାରେ। ହୋମିଓପାଥିର ବଡ଼ ବିଶେଷତ୍ୱ ହେଉଛି, ଆମେ ରୋଗକୁ ଚିକିତ୍ସା ନ କରି ରୋଗର ଲକ୍ଷଣକୁ ଆଧାର କରି ଚିକିତ୍ସା କରିଥାଉ। ଜଣେ ରୋଗୀ ହୋମିଓପାଥିକ ଡାକ୍ତରଙ୍କ ପାଖରେ ତାର ରୋଗ ସମ୍ପର୍କରେ ନ କହି ତାର ଲକ୍ଷଣଗୁଡ଼ିକୁ ଯଦି ଠିକ୍ ଠିକ୍ ଭାବରେ କହିପାରିବ, ଅର୍ଥାତ୍ ମୁଁ ଗୋଟିଏ ଉଦାହରଣ ଦେଇ ଆପଣଙ୍କୁ କହୁଛି, ମୋତେ ବହୁତ ଶୋଷ ଲାଗୁଛି, ପ୍ରତି ଅଧଘଣ୍ଟା ବା ଏକ ଘଣ୍ଟା ଅନ୍ତରରେ ବହୁତ ପାଣି ପିଇବାକୁ ଇଚ୍ଛା ହେଉଛି, କିମ୍ବା ଶୋଷ ଆଦୌ ଲାଗୁନାହିଁ, କିମ୍ବା ମୋତେ ବହୁତ ଶୋଷ ଲାଗୁଛି କିନ୍ତୁ ପାଣି ପିଇବାକୁ ଇଚ୍ଛା ହେଉନି, ଏହିପରି ଭାବରେ କହିଲେ ଜଣେ ହୋମିଓପାଥି ଡାକ୍ତର ଆପଣଙ୍କୁ ସଠିକ୍ ଚିକିତ୍ସା କରାଇପାରିବେ। ହୋମିଓପାଥିକର ଲକ୍ଷଣ ଅନୁସାରେ ଇସନଫୁଲିଆ ପାଇଁ ଅନେକ ଔଷଧ ଯଥା ଆର୍ସେନିକ ଆଲବମ୍, ନେଟ୍ରିମ୍ ସଲ୍ଫ, ନେଟ୍ରିମ୍ୟୁର, ବ୍ରାଇନିଆ, ବେଲାଡୁନା, ସଲ୍ଫର, ରଷ୍ଟକ୍ସ, ରୁଡୁଡେଣ୍ଡ୍ରମ, ଥୁଜା, ଟ୍ୟୁବରକୁଲିନମ୍, ଜେଲସିମିୟମ୍, ଉସିମମ୍ ସେଙ୍କ୍ଟମ୍ ଇତ୍ୟାଦି ଔଷଧକୁ ଧାରାବାହିକ ବ୍ୟବହାର କରାଯାଇଥାଏ। ପୁରୁଣା ରୋଗ ଶରୀରରେ ଥିଲେ ଏହା ଭଲ ହେବା ପାଇଁ ଅନେକ ଦିନ ଲାଗିଥାଏ। ଡାକ୍ତରଙ୍କଠାରୁ ଔଷଧ ଖାଇଲେ ହୁଏତ ଅଳ୍ପ ଦିନରେ ଭଲ ଲାଗିପାରେ। ରୋଗୀ ଭାବନ୍ତି ମୋର ରୋଗ ଛାଡ଼ିଗଲା, ମାତ୍ର ରୋଗ ଛାଡ଼ିନଥାଏ। ଗୋଟିଏ ଗୋଟିଏ ରୋଗ 3 ମାସରୁ 6 ମାସ ବା 6 ମାସରୁ ଅଧିକ ବା ବର୍ଷାଧିକ କାଳ ଔଷଧ ସେବନ କଲେ ଭଲ ହୋଇଥାଏ। ଆମକୁ ସେତେଦିନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ପଡ଼େ।
1: ଶୁଣୁଥିଲେ ଆମର ସ୍ୱାସ୍ଥ୍ୟରେ ଇସନୋଫିଲିଆ ସମ୍ପର୍କରେ କହିଲେ ଡାକ୍ତର ଶରତ ଚନ୍ଦ୍ର ପାଣିଗ୍ରାହୀ।

ଶରୀର ଯେତେବେଳେ ସୁସ୍ଥ ରହିବ ସେତେବେଳେ ଆମେ ବି ନିରୋଗ ରହିବା, ଆଉ ଶରୀର ସେତେବେଳେ ସୁସ୍ଥ ରହିବ ଯେବେ ଆମ ପାଚନ ତନ୍ତ୍ର ସୁସ୍ଥ ରହିବ, ଏବଂ ସେଥିରେ ଯଦି କିଛି ଗଡ଼ବଡ଼ି ଅଛି ତେବେ ମଣିଷ ନାନାଦି ରୋଗର ଶିକାର ହୋଇଥାଏ। ଆଉ ଏଥିଲାଗି କ'ଣ ସବୁ ଦାୟୀ କହିଲେ, ଆମର ଯେଉଁ ଲାଇଫ୍ ଷ୍ଟାଇଲ୍, ଡେରି ରାତି ପର୍ଯ୍ୟନ୍ତ ଅନେଇବା, ମୋବାଇଲ୍ କେଞ୍ଚିବା, ସ୍ପାଇସି ମସାଲେଦାର ଫ୍ରାଏଡ୍ ଜିନିଷ ଖାଇବା, ପ୍ରୋସେସ୍ଡ ଫୁଡ଼୍ ଖାଇବା, ଏବଂ ଷ୍ଟ୍ରେସ୍, ଏସବୁ ଯୋଗୁଁ ଆଜିକାଲି ଏଇ ପାଚନ ତନ୍ତ୍ର ଜନିତ ରୋଗ ଅନେକ ବାହାରୁଛି ଏବଂ ଏହାର ଶିକାର ମଧ୍ୟ ଅନେକ ଲୋକ ହେଉଛନ୍ତି, ଖାସ କରି ୟଙ୍ଗଷ୍ଟର୍ସ। ଯଦି ଆପଣଙ୍କୁ ଅଚାନକ ପେଟରେ ଯନ୍ତ୍ରଣା ହେଉଛି ବା ଡାଇରିଆ ଲାଗି ରହୁଛି ବହୁତ ଦିନ ଯାଏ, ମଳରେ ରକ୍ତ ପଡ଼ୁଛି, ଅତ୍ୟଧିକ ଥକି ଯାଉଛନ୍ତି ବିନା କାରଣରେ, ଦୁର୍ବଳ ଲାଗୁଛି, ଆଉ ହଠାତ୍ ଆପଣ ଦେଖୁଛନ୍ତି ନିଜ ଓଜନ ଧୀରେ ଧୀରେ କମୁଛି, ତେବେ ତୁରନ୍ତ ଡାକ୍ତରୀ ପରାମର୍ଶ ନିଅନ୍ତୁ। ଏହା ପାଚନତନ୍ତ୍ରରେ ଇନ୍ଫ୍ଲେମେସନ୍ ଯୋଗୁଁ ମଧ୍ୟ ହୋଇପାରେ। ସେଥିପାଇଁ ମେ 19 ତାରିଖକୁ ପାଳନ କରାଯାଉଛି ୱାର୍ଲଡ ଇନ୍ଫ୍ଲେମେଟୋରୀ ବାୱେଲ୍ ଡିଜିଜ୍ ଡେ ହିସାବରେ। ଏସବୁକୁ ନିଜ ଠାରୁ ଦୂରେଇ ରଖିବାକୁ ହେଲେ ପ୍ରଥମେ ସ୍ପାଇସି ଆଉ ପ୍ରୋସେସ୍ଡ ଫୁଡ଼୍କୁ ଛାଡ଼ନ୍ତୁ, କହନ୍ତୁ ଟାଟା ବାଏ ବାଏ ସି ୟୁ। ଆଉ ତା ସହିତ ଷ୍ଟ୍ରେସ୍ କମ୍ କରିବା ପାଇଁ ଧ୍ୟାନ, ଯୋଗ, ପ୍ରାଣାୟାମର ସାହାଯ୍ୟ ନିଅନ୍ତୁ। ଆଉ ତା ଛଡ଼ା ଯଦି କିଛି ସିରିୟସ୍ ଇସ୍ୟୁ ରହୁଛି ତେବେ ତୁରନ୍ତ ଡାକ୍ତରୀ ପରାମର୍ଶ ନିଅନ୍ତୁ।

କର୍ଣ୍ଣାଟକ ତୁଗଲକ୍ ପାଇଁ ସେ ରାଷ୍ଟ୍ରୀୟ ସ୍ତରରେ ପରିଚିତ। ତେବେ ପଦ୍ମଶ୍ରୀ, ପଦ୍ମଭୂଷଣ, ସାହିତ୍ୟ ଏକାଡେମୀ ପୁରସ୍କାର, ସର୍ବୋପରି ଜ୍ଞାନପୀଠ ପୁରସ୍କାର ମଧ୍ୟ ତାଙ୍କ ତାଲିକାରେ ରହିଛି। ସେ ଆଜି ଆଉ ନାହାନ୍ତି ସତ, ହେଲେ ତାଙ୍କର ଅଭିନୟ, ଲେଖନ ତଥା ନିର୍ଦ୍ଦେଶନା ସବୁକିଛି ରହିବ ଅମର ଭାରତୀୟ ଧରୋହର ହୋଇ।

ମଣିଷର ମୁଡ୍ ଚେଞ୍ଜ ହେଲା ପରି ଆମେ ସଭିଏ ଜାଣିଛେ ବେଶ ଲମ୍ବା ସମୟରୁ ପାଣିପାଗର ସବୁବେଳେ ମୁଡ୍ ସ୍ୱିଙ୍ଗ ଚାଲିଛି। ଅଚାନକ କ'ଣ କେତେବେଳେ ହବ ତାର ଠିକ୍ ଠିକଣା ରହୁନି, କେତେବେଳେ ବର୍ଷା କେତେବେଳେ ଖରା କେତେବେଳେ ଛାଡ଼ନ୍ତୁ ଆଉ ଆଗକୁ କହୁନି, ଆପଣ ସବୁ ଜାଣିଛନ୍ତି। ତେବେ ୟାର କାରଣ କ'ଣ? ପ୍ରଦୂଷଣ, ଜଙ୍ଗଲ କ୍ଷୟ, ସହରୀକରଣ, ଏସବୁ ନା? ତେଣୁ ସଚେତନ ଯେବେ ଏବେଠାରୁ ନ ହେବା, ସତ କଥା କହୁଛି, ନିଜ ଗୋଡ଼ରେ ନିଜେ ହିଁ କୁରାଢ଼ି ମାରିବା ବେଟର ହବ। ଚାଲନ୍ତୁ ଗଛଟିଏ ଲଗାଇବା ଆଉ ତାର ଯତ୍ନ ନେବା। ପ୍ଲାଣ୍ଟ ସମଥିଙ୍ଗ, ପ୍ରମିସ କରନ୍ତୁ ନିଜ ସହ। ଆଜି ପ୍ଲାଣ୍ଟ ସମଥିଙ୍ଗ ଡେ ଅବସରରେ।

ସୂର୍ଯ୍ୟନ୍ତୀ ଶୁଭ ସକାଳ କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ମ୍ୟୁଜିକ୍ ମିତ୍ରଣ ସହ ଦିଲ୍ ସେ ଦିଲ୍ ତକ୍ ବଲିଉଡ୍ ବର୍ଥଡେରେ ଆଜି ରହିଛି ଆକ୍ଟର ନୱାଜୁଦ୍ଦିନ ସିଦ୍ଦିକିଙ୍କର ଶୁଭ ଜନ୍ମଦିନ। ନିଜର ଯଥାର୍ଥବାଦୀ ଏବଂ ବଳିଷ୍ଠ ଅଭିନୟ ଲାଗି ସେ ସବୁ ଜାଗାରେ ଉଚ୍ଚ ପ୍ରଶଂସିତ। 1974 ଆଜିର ଦିନରେ ଜନ୍ମିତ ନୱାଜୁଦ୍ଦିନଙ୍କର କେତୋଟି ସ୍କରଣୀୟ ସିନେମା ହେଲା ଗ୍ୟାଙ୍ଗସ୍ ଅଫ୍ ୱାସେପୁର, ବ୍ଲାକ୍ ଫ୍ରାଇଡେ, ପିପ୍ଲି ଲାଇଭ, କାହାନୀ, ମାଝି, ଦ ମାଉଣ୍ଟେନ୍ ମ୍ୟାନ୍, ରମନ ରାଘବ 2.0, ଠାକରେ ଫଟୋଗ୍ରାଫ ଇତ୍ୟାଦି। ତାଙ୍କୁ ତାଙ୍କ ଜନ୍ମଦିନ ଅବସରରେ ବହୁତ ବହୁତ ବହୁତ ବହୁତ ବହୁତ ଶୁଭେଚ୍ଛା। ଆଉ ଏଇଠି ରଖୁଛି ଆଜି ସକାଳର ପ୍ରଶ୍ନ। ଆକ୍ଟର ନୱାଜୁଦ୍ଦିନ ସିଦ୍ଦିକି ଅଭିନୟ କରିଥିଲେ ସଲମାନ ଖାନଙ୍କର ସୁପରହିଟ୍ ମୁଭି ବଜରଙ୍ଗୀ ଭାଇଜାନରେ। ତେବେ ଆଜି ସକାଳର ପ୍ରଶ୍ନ ହେଲା, ବଜରଙ୍ଗୀ ଭାଇଜାନ ମୁଭିରେ ଆକ୍ଟର ନୱାଜୁଦ୍ଦିନ ସିଦ୍ଦିକିଙ୍କ କ୍ୟାରେକ୍ଟରର ନାଁ କ'ଣ ଥିଲା? ଆଉଥରେ କହି ରଖୁଛି ଆଜି ସକାଳର ପ୍ରଶ୍ନ, ଚଳଚ୍ଚିତ୍ର ବଜରଙ୍ଗୀ ଭାଇଜାନରେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କର ଯେଉଁ କ୍ୟାରେକ୍ଟର ଥିଲା ତାର ନାଁ କ'ଣ ଥିଲା? ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ନିଜ ଆନ୍ସର ଲେଖନ୍ତୁ, ସ୍ପେସ୍ ଦେଇ ନିଜ ନାଁ ଏବଂ ଠିକଣା ଲେଖି ସିଧା ପଠାଇ ଦିଅନ୍ତୁ 0949596320 ଏଇ ନମ୍ବରରେ। 8895254200 ରହିଛି ଆମର ହ୍ୱାଟ୍ସଆପ୍ ନମ୍ବର, ସେଠି ମଧ୍ୟ ମେସେଜ୍ କରି ଜଣାଇପାରିବେ ଆଜି ସକାଳର ପ୍ରଶ୍ନର ଉତ୍ତର। ତେବେ କହି ରଖେ, ଯିଏ ପ୍ରଥମେ ସଠିକ୍ ଉତ୍ତର ଲେଖି ପଠାଇବେ ସେ ହେଇପାରିବେ ଲିସନର୍ ଅଫ୍ ଦ ମର୍ଣ୍ଣିଂ, ମାନେ ଆଜି ସକାଳର ଶ୍ରୋତା। ତ ଆଉ ଡେରି କାହିଁକି, ଜଲ୍ଦି ଜଲ୍ଦି ଟିକେ ହାତ ଚଲାନ୍ତୁ ଆଉ ପଠାନ୍ତୁ ଆମକୁ ମେସେଜ, ଆଉ ଶୁଣୁଥାନ୍ତୁ ବଜରଙ୍ଗୀ ଭାଇଜାନର ଜୁବିନ ନୌତିଆଲ ଗାଇଥିବା ଏଇ ବ୍ୟୁଟିଫୁଲ ଟ୍ରାକ୍ ଦିଲ୍ ସେ ଦିଲ୍ ତକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ନେଇ ଆସିଛି ଆଜି ମର୍ଣ୍ଣିଂ ମେଲୋଡି। ମର୍ଣ୍ଣିଂ ମେଲୋଡିରେ କଥା ତ ଅନେକ ହବା, ହେଲେ ତା ପୂର୍ବରୁ ଏଇ ସକାଳକୁ ଆହୁରି ସଙ୍ଗୀତମୟ କରିଦେବା ଗୋଟିଏ ସୁନ୍ଦର ମେଲୋଡିୟସ୍ ଟ୍ରାକ୍ ଶୁଣି। ଏଇ ନିଅନ୍ତୁ।

अरे तो लो भैया, हम अपने पैरों के ऊपर खड़े हो गए और मिला ली है ताल।

0: ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି ଆମେ ସେ କଣ କହୁଛନ୍ତି। ହ୍ୟାଲୋ
1: ଅଶୋକ ପଣ୍ଡା ମଧୁପାଟଣା କଟକ।
0: କେମିତି ଅଛନ୍ତି? ନମସ୍କାର।
1: ଆଜ୍ଞା ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ବହୁତ ଭଲ ଅଛି। ଆଜି ସକାଳୁ କୋଉ କଥା ଆପଣଙ୍କୁ ଅଧିକ ମୋଟିଭେଟ କରିଛି?
1: ସକାଳୁ ଅର୍ଘ୍ୟଥାଳିରେ ଆପଣଙ୍କ କଥା ଓ ଭଜନ ମତେ ବେଶୀ ମୋଟିଭେଟେଡ କରିଛି।
0: ଆଚ୍ଛା, ତାହେଲେ ଅନ୍ୟ ଦିନ ମାନଙ୍କରେ କୋଉ କଥା ଆପଣଙ୍କୁ ବେଶୀ ମୋଟିଭେଟ କରେ ଆପଣଙ୍କ ଆଖପାଖରେ?
1: ଆଜ୍ଞା,
0: ଅନ୍ୟ ଦିନ ମାନଙ୍କରେ ଆପଣଙ୍କ ଆଖପାଖରେ ଏମିତି କିଛି କଥା ଯାହା ଆପଣଙ୍କୁ ମୋଟିଭେଟ କରେ?
1: ମୁଁ ତ ସକାଳ ଛଅ

0: ପାଞ୍ଚରୁ ଅର୍ଘ୍ୟଥାଳୀ ଶୁଣିବି, ଅର୍ଘ୍ୟଥାଳୀରେ ଯୋଉ ଆଉ ଆପଣ ମାନଙ୍କର ଯୋଉ କଥା ଆଉ ସୁନ୍ଦର ସୁନ୍ଦର ଭଜନ ସେଇ ତ ମତେ ମୋଟିଭେଟେଡ କରେ ଆଉ
1: ପୁରା ଦିନ ତମାମ ପାଇଁ ଆପଣଙ୍କର ଏନର୍ଜି ବୁଷ୍ଟର ନା କଣ?
0: ଆଜ୍ଞା ଆଜ୍ଞା, ମୋର ଏଫ୍ଏମ୍ ରେନ୍ବୋ ହଉଛି ମୋର ଏନର୍ଜି ବୁଷ୍ଟର।
1: अच्छा एफएम रेनबो सहित एमडी आपने जोड़ी है कि था तो बहुत बहुत धन्यवाद कॉल करथिबारो।
0: धन्यवाद
1: रहुचि नमस्कार। आपण भी कॉल करि परबे ऑन द नंबर 0671230315 रे एवं शेयर करि परबे आपणक कहानी मो सहित निहाति भाबरे कि सकल सकल आपणक पई कोन एनर्जी बूस्टर थाए। बेले बेले हमको हम परिवार थ्रू भी अनेक प्रेरणा मिले थाए, हम संग साथी से माने भी हमको बहुत कथा कहि थांती, हम आखो पखरे एमिति छोटो बडो कथा घटी जाय थाए जहां हमको अनेक समय रे अनेक प्रेरणा जुगै थाए, अनेक मोटिवेशन जुगै थाए। किंतु ठीक सेमिति आज सकल आपणक मोटिवेशन सबुठ बड़ जिनस निहाती भाव में शेयर करंतु। चलो देखो हमरा नेक्स्ट कलर किए अछन एन से कोन कहू छन दे। हेलो
2: हेलो
1: गुड मॉर्निंग, के कहू छन दे, कोठे कहू छन दे?
2: जीवन रे जेबे संतान रे तेबे, जीवन रे जेबे संतान रे तेबे, मु पाउस होई जाए धूली तरंग रे उड़े गले मध्य, ମୁଁ ଭଗବାନଙ୍କୁ ଆଉ ମୋ ମା ବାପାକୁ ବହୁତ ହି ଭଲ ପାଏ, ବହୁତ ହି ଭଲ ପାଏ, ବହୁତ ହି ଭଲ ପାଏ। ମୁଁ ଗରିବ ଖାନ୍ଙ୍କୁ ଉଠେଲି କଟକ ଯୋଗରାରୁ।
1: ବହୁତ ବଢିଆ ଲାଗିଲା ଆପଣଙ୍କର ଏଇ ଯେ ସୁନ୍ଦର ସୁନ୍ଦର କଥା, ମତେ ବହୁତ ବଢିଆ ଲାଗିଲା। ଆଚ୍ଛା
2: ଧନ୍ୟବାଦ
1: ଖାନ ଭାଇ, କୁହନ୍ତୁ କି ଆପଣଙ୍କୁ ଆଜି ସକାଳୁ କୋଉ କଥାଟା ବେଶୀ ମୋଟିଭେଟ କରିଛି, ପ୍ରେରଣା ଯୋଗାଇଛି?
2: ଦେଖନ୍ତୁ ସକାଳେ ତ ଉଠିଲା ପରେ ଭଗବାନ ଆମକୁ ସୁନ୍ଦର ଜୀବନ ଦେଇଛନ୍ତି, ମଣିଷ ଜୀବନ। ଆମେ ସକାଳେ ରାତିରେ ଖାଉ, ସକାଳେ ଉଠୁ, ସକାଳେ ଉଠିଲା ପରେ ନୂଆ ଜୀବନ, ନୂଆ ଦିନ, ନୂଆ ଚିନ୍ତା, ନୂଆ ସ୍ୱପ୍ନ ଦେଖି ଉଠୁଛୁ। ଯେତେ ଯେତେ ଆଲୁଅ ହଉଛି ସେତେ ସେତେ ଦିନ ବଢୁଛି, ଆମ ଚିନ୍ତା ବଢୁଛି, ଆମେ ଆପଣ ଆମର ଭାବନା ବଢୁଛି। ସେତିକି ପାଇଁ ଆମେ ଭଗବାନ ପରେ ଯଦି ଏ ଦୁନିଆରେ କାହାକୁ ଦେଖୁଛୁ ସେ ହଉଛନ୍ତି ପ୍ରଥମେ ହଉଛନ୍ତି ମା ବାପା। ଆମ କାମ ସାରିଲା ପରେ ମା ବାପାଙ୍କୁ ସକାଳେ ଉଠି ମୁଣ୍ଡିଆ ମାରିବା କଥା, ତାଙ୍କର ଅନୁମତି ନବା କଥା, ତାଙ୍କର ଆଶୀର୍ବାଦ ନବା କଥା, ତାପରେ ଭଗବାନଙ୍କୁ ବି ମୁଣ୍ଡିଆ ମାରିବା କଥା, ଫୁଲ ଚଢ଼ିବା କଥା, କି ନମାଜ ପଢିବା କଥା, କି କୁରାନ ପାଠ କରିବା କଥା, ତାପରେ ଆମେ ଭାବିବା କୋଉ ଜିନିଷଟାକୁ ଆମେ ଇଏ କରିବା। ଦେଖନ୍ତୁ ପେପର କେହି ପଢୁଛନ୍ତି, କେହି ଟିଭିରେ ସମାଚାର ଦେଖୁଛନ୍ତି, କିନ୍ତୁ ମୁଁ ସବୁଦିନ ନୁହଁ ବେଳେ ବେଳେ ମୁଁ କଣ କରେ ନା ଭଜନ ହଉ କି ନାଇଁ ଯାହା ବି ରେଡିଓରେ ଦଉଛି ପ୍ରଥମେ ସେଇଟା ଶୁଣି ଶୁଣି ମୁଁ ପିଲାମାନଙ୍କୁ ଖେଳ ଶିଖିବାକୁ ଯାଏ, ନିଜେ ବି ଖେଳେ କୁଦେ ବଡି ଫିଟନେସ ପାଇଁ। ତ ସେଇ ସବୁ କରିବା କଥା, ଏ ନୁହଁ ଯେ ଆମେ ଏଇଟା କରିଦବା, ଏଇଟା ଦେଖିନବା, ଏଇଟା ଶୁଣିନବା।
1: ସକାଳୁ ସକାଳୁ ଆପଣଙ୍କର ଖେଳକୁଦ ଆପଣଙ୍କୁ ବହୁତ ଏନର୍ଜି ଯୋଗାଏ ନା କଣ? ପୁରା ଆପଣଙ୍କ ପାଇଁ ଗୋଟେ ମୋଟିଭେସନ।
2: ମୁଁ ବଡି ଫିଟନେସ ପାଇଁ ମୋର ଭଲ, କାହିଁକିନା ଆଗେ ମତେ ଗ୍ୟାସ ହଉଥିଲା, ଇଏ ହଉଥିଲା, ବହୁତ ଟ୍ରବୁଲ ବାହାରୁଥିଲା। ମତେ ସାର କହିଲେ କାହିଁକି ଝିଅକୁ ନେଇକିନା ଆସି ଘୁମଉଛ, ଇଏ କରୁଛ, ବସୁଛ? ଏବେ ଆମର ସମର ସେଣ୍ଟିନ କ୍ୟାମ୍ପ ଚାଲିଛି ପ୍ରତ୍ୟେକ ସ୍କୁଲର, ପ୍ରତ୍ୟେକ ସ୍କୁଲର, ଆଉ ଆପଣ ଏଇ ଛୋଟ ଛୋଟ ଛୁଆମାନଙ୍କୁ ନେଇକିନା କରାନ୍ତୁ, ଭଲ ଲାଗିବ। ଆଜି ନୁହଁ, 14 ବର୍ଷ ତଳର କଥା ମୁଁ କହୁଛି। ତ ସେମିତି ମୁଁ କରିଲି, ତ ମର୍ଣ୍ଣିଂ ୱାକ୍ ବି ହେଲା, ଦୌଡ଼ା ଦୌଡ଼ି ବଲ୍ ସାଙ୍ଗରେ ଟଚ୍ ରହିଲା, ପିଲାମାନଙ୍କୁ କରୁ କରୁ ମୋର ବି ଗ୍ୟାଷ୍ଟ୍ରିକ ଏସବୁ ସବୁ ପଳେଇଲା। ଏବେ ମୁଁ ବହୁତ ସୁସ୍ଥ ରହୁଛି, କାହିଁକି ନା ଆମର ଦେଖନ୍ତୁ ଏଇ ଯୋଉ ମୋଦି ଅଛନ୍ତି କହୁଛନ୍ତି ମନ୍ କି ବାତ୍, ମନ୍ କି ବାତ୍ରେ କେତେ କଥା ଆସେ, ଖେଳରେ ଆସେ, କବାଡ଼ିର ଆସେ, ସବୁ କିଛି କ୍ଷେତ୍ରରେ ସେ ବି ବତଉଛନ୍ତି କହୁଛନ୍ତି। ଆମେ ରେଡିଓ ଦ୍ଵାରା ବହୁତ କିଛି ପାଇଛୁ, ଶିଖିଛୁ, ଜାଣିଛୁ, ଆଉ ରେଡିଓ ବି ଶୁଣିବା କଥା, କାହିଁକି ନା ରେଡିଓ ଗୋଟେ ଏଭଳି ଜିନିଷ।
1: ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ଆପଣ ଗରିବ ଖାନ ଭାଇ ଆମକୁ କଲ୍ କରିଥିଲେ, ସେ ଅନେକ କଥା ଶେୟାର କଲେ ଆମ ସହିତ କି ରେଡିଓ ତାଙ୍କୁ ସକାଳୁ କେମିତି ମୋଟିଭେଟ କରିଥାଏ, ଆଣ୍ଡ ନିଜର ଫିଜିକାଲ ଏକ୍ସରସାଇଜ ମାଧ୍ୟମରେ ସେ କେମିତି ସବୁବେଳେ ନିଜକୁ ଫିଟ୍ ଆଣ୍ଡ ଫାଇନ୍ ରଖିଥାନ୍ତି, ନିଜକୁ ଏନର୍ଜି ବୁଷ୍ଟର ହିସାବରେ ନିଜେ ନିଜ ପାଇଁ କାମ କରନ୍ତି। ନିହାତି ଭାବରେ ଆମର ଫିଜିକାଲ ଏକ୍ସରସାଇଜ ମଧ୍ୟ ଆମକୁ ଆମ ପାଇଁ ଗୋଟେ ଏନର୍ଜି ବୁଷ୍ଟର ହେଇଥାଏ, ନିଜ ଦିନକୁ ପୁରା ସଠିକ୍ ଭାବରେ ଷ୍ଟାର୍ଟ କରିବା ପାଇଁ ଗୋଟେ ଇନ୍ଧନ ହେଇଥାଏ। ଠିକ୍ ସେମିତି ରେଡିଓକୁ ଯେଉଁମାନେ ଭଲ ପାଆନ୍ତି, ରେଡିଓଠୁ ଯେଉଁମାନେ ଅନେକ କିଛି ବାର୍ତ୍ତା ଗ୍ରହଣ କରନ୍ତି, ସେମାନଙ୍କ ପାଇଁ ମଧ୍ୟ ରେଡିଓ ଗୋଟେ ଏନର୍ଜି ବୁଷ୍ଟର ହିସାବରେ କାମ କରେ, ଗୋଟେ ମୋଟିଭେସନାଲ ସ୍ପିକର ହିସାବରେ କାମ କରେ। ଠିକ୍ ସେମିତି ଆପଣଙ୍କ ଜୀବନରେ ଆଜି ଆପଣ ଯେଉଁ ଦିନଟି ଷ୍ଟାର୍ଟ କରିଛନ୍ତି ଆପଣ

ଆପଣଙ୍କ ପାଇଁ ମୋଟିଭେସନ୍ ଟି କ'ଣ ନିହାତି ଭାବରେ ସେୟାର କରନ୍ତୁ ଅନ୍ ଦ ନମ୍ବର 0671230315 3। କିନ୍ତୁ ଏବେ ପାଇଁ ଅସୀମା ପଣ୍ଡାଙ୍କ କଣ୍ଠରେ ଏ ବ୍ୟୁଟିଫୁଲ୍ ସଙ୍ଗୀତ ଆପଣ ସମସ୍ତଙ୍କ ପାଇଁ। ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ।

0: ଗୀତ ପରି ପୁଣି ସ୍ୱାଗତ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଖୁଆନ୍ ଦିଲ୍ ସେ ଦିଲ୍ ତକ୍ ରେ ମିତ୍ର ଅଛି ଆପଣଙ୍କ ସହିତ ଶୋ ନେଇକି ଡାଲ୍ ଇନ୍ ଲାଇଭ୍ ରହିଛନ୍ତି ଦେଖିବା ନେକ୍ସଟ ମଧ୍ୟ କିଏ ଡାଲ୍ କରିଛନ୍ତି ଏନ୍ସି କ'ଣ କହୁଛନ୍ତି ଆଜିର ଟପିକ୍କୁ ନେଇ ହ୍ୟାଲୋ
1: ହ୍ୟାଲୋ ମ୍ୟାମ୍ ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି କୋଉଠୁ କହୁଛନ୍ତି ଆଜିର ଟପିକ ଉପରେ କ'ଣ କହିବେ
1: ମ୍ୟାମ୍ ଆଜି ମୋଟିଭେଟ୍ କହିବାକୁ ଗଲେ ଆମର ଟିକେ କାମ ଥିଲା ତିନିଟା ରାତିରୁ ମତେ ଆମର ଚୈତନ୍ୟ ଭାଇ ଫୋନ୍ କରିକି ଜଣେଇଦେଲେ ଗୁଡ୍ ମର୍ଣ୍ଣିଂ ଓ ଜୟ ଜଗନ୍ନାଥ ଶୁଣିଲେ ତାପରେ କହିଲେ ଭାଇ କାମ କରିବା କେତେବେଳକୁ ମୁଁ କହିଲି ତମେ ଯେତେବେଳେ ଆସିବ ସେତେବେଳେ କାମ କରିବା ସେଇଠୁ ସାଙ୍ଗେ ସାଙ୍ଗେ ଆସିଲେ 15 ମିନିଟ୍ ଖଣ୍ଡେ ଛାଡ଼ିକି ଆସିଲେ 15 ମିନିଟ୍ ଛାଡ଼ିକି ଆସିଲେ ଆମେ ରାତିରୁ କାମ କଲୁ ସକାଳ 6ଟା ପୂର୍ବରୁ ଆମେ ଲଗେଇଲୁ ରେମ୍ବୋ ରେମ୍ବୋ ଟିକେ ଶୁଣିଲୁ ତାପରେ ଆମର ମୁନା ଆଇନା ପାଖକୁ ଲଗେଇଲୁ ତାଙ୍କ ସୁଜ ତାପରେ ଏମ୍ବୁ ଶୁଣୁଛୁ ଶୁଣୁଛୁ ଶୁଣୁଛୁ ଚାଲିଛି ତ
0: ମାନେ ରାତି 3ଟାରୁ ଆପଣଙ୍କର କାମ ଷ୍ଟାର୍ଟ ହେଇଗଲାଣି ନା କଣ
1: ଆମର କାମ ଗୁଡା ଆମର ରାତିରୁ ସକାଳୁ 4ଟାରୁ 5ଟାରୁ ଏମିତି ରାତିରୁ ଆମେ କାମ କରୁ ବର୍ତ୍ତମାନ ତ ଗାନ୍ଧି କଷି ବହୁଛି ଦିନ 10ଟା ହଉ କାମ କରିହଉନି ତେଣୁ ଆମେ ରାତିରୁ କାମ କରୁଛୁ
0: ବହୁତ ବଢିଆ କଥା ଯାହା ହଉ ଖରାକୁ ଆଭଏଡ କରିବା ପାଇଁ ଆପଣ ଏତେ ମର୍ଣ୍ଣିଂରୁ କାମ କରୁଛନ୍ତି ଏତେ ମର୍ଣ୍ଣିଂରୁ ନିଜକୁ ଉଠିକି ପ୍ରିପେୟାର କରିବା ଏଇଟା ସବୁଠୁ ବଡ଼ ମୋଟିଭେସନ୍ ହେଇଥାଏ ଆଉ ଆପଣଙ୍କ ଯୋଉ ଭାଇ ବି କଲ୍ କରିକି ଉଠେଇଛନ୍ତି ନିହାତି ଭାବରେ ତାଙ୍କୁ ତ ନିହାତି ଧନ୍ୟବାଦ ଆଉ ସିଏ ତ ଆପଣଙ୍କ ପାଇଁ ସତରେ ଗୋଟେ ମୋଟିଭେସନାଲ ସ୍ପିକର ହେଇକି ଆପଣଙ୍କ ପାଇଁ କାମ କରିଛନ୍ତି ତ ଖରା ପୂର୍ବରୁ ଆପଣ ନିଜର ସବୁ କାମ ସାରି ଦଉଛନ୍ତି ନା କଣ
2: ହ୍ୟାଲୋ ମ୍ୟାମ୍ ନମସ୍କାର
0: ନମସ୍କାର ଜୟ ଜଗନ୍ନାଥ ଆପଣଙ୍କ ପରିଚୟ ଦିଅନ୍ତୁ
2: ମୁଁ ଚୈତନ୍ୟ ଚାଲ କହୁଛି କୁଆଁରପଳ ମାଣିମନ୍ଦିର
0: ଆଚ୍ଛା ତାହେଲେ ଆପଣ ଦୁଇ ଭାଇଙ୍କ ଭିତରେ ଏମିତି ଭଲ ପାଇବା ଥାଉ ଆପଣ ଏମିତି ପରସ୍ପରକୁ ସବୁବେଳେ ସହଯୋଗ କରୁଥାନ୍ତୁ ଜୀବନରେ ଆଗକୁ ବଢୁଥାନ୍ତୁ ଆପଣ ତାଙ୍କୁ ଆଜି ସକାଳୁ ସକାଳୁ ଉଠେଇଛନ୍ତି ଖରା ପୂର୍ବରୁ ଆପଣ କାମ ସାରି ଦେଉଛନ୍ତି ଜାଣିକି ବହୁତ ଭଲ ଲାଗିଲା ଆଣ୍ଡ ଆପଣ ପରସ୍ପର ପାଇଁ ମୋଟିଭେସନାଲ ସାଜିଛନ୍ତି ମୋଟିଭେଟର ସାଜିଛନ୍ତି ଜାଣିକି ବି ବହୁତ ଖୁସି ଲାଗିଲା ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ନମସ୍କାର ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 06713030353 ରେ ଏବଂ ସେୟାର କରିପାରିବେ ଯେ ଆଜି ଦିନଟି ଷ୍ଟାର୍ଟ କରିବା ପାଇଁ ଆପଣଙ୍କ ପାଖରେ ସବୁଠୁ ବଡ଼ ମୋଟିଭେସନ୍ କ'ଣ ଥିଲା ବେଳେବେଳେ ଏମିତି ହେଇଥାଏ ଆମକୁ ଛୋଟ ଛୋଟ କାହାଣୀରୁ ବି ମୋଟିଭେସନ୍ ମିଳିଥାଏ ଯେତେବେଳେ ଆମେ ଛୋଟ ଥିଲେ ସେତେବେଳେ ଆମେ ଅନେକ ନୀତି ଶିକ୍ଷା ବା ନୀତି ବାଣୀରୁ ଅନେକ କିଛି କଥା ଶିଖୁଥିଲେ ଆଣ୍ଡ ଆମ ଜୀବନରେ ମଧ୍ୟ ତାକୁ ପ୍ରୟୋଗ କରୁଥିଲେ ଯାହାଦ୍ୱାରା କି ବେଳେବେଳେ ଆମକୁ ଅନେକ କିଛି କଥାରେ ଯେତେବେଳେ ଆମେ ବାଟରେ ଥକି ଯାଉ କି ଜୀବନ ରାସ୍ତାରେ ଆଗକୁ ବଢୁ ବଢୁ ବେଳେବେଳେ ବହୁତ ନିଜ ଭିତରୁ ଆଉ ସେ ମୋଟିଭେସନ୍ ଆମେ ଖୋଜି ପାଉନା ସେତେବେଳେ ସେ ପିଲାବେଳର କାହାଣୀ ବି ମନେ ପଡ଼େ ସେ ନୀତି ଶିକ୍ଷା ମନେ ପଡ଼େ ଯାହା ଆମକୁ ଦିନେ ଆମର ଟିଚର୍ସ ମାନେ କହୁଥିଲେ ନହେଲେ ଆମର ବାପା ମା ମାନେ ଶିଖାଉଥିଲେ ହଁ ବେଳେବେଳେ ସେମିତି କିଛି କଥା ବି ଆମ ମର୍ଣ୍ଣିଂକୁ ଏନର୍ଜେଟିକ୍ କରିଥାଏ ଆମକୁ ମୋଟିଭେସନ୍ ଦେଇଥାଏ ଠିକ୍ ସେମିତି ଆଜି ମର୍ଣ୍ଣିଂ ଷ୍ଟାର୍ଟ କରିବା ପାଇଁ ଆପଣଙ୍କ ପାଖରେ କ'ଣ ଥିଲା ମୋଟିଭେସନ୍ ନିହାତି ଭାବରେ ସେୟାର କରନ୍ତୁ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ସେ କ'ଣ କହୁଛନ୍ତି ହ୍ୟାଲୋ କିଛି କଥା ନାହିଁ କଲ୍ଟି କଟିଯାଇଛି କିନ୍ତୁ ଆପଣମାନେ ମତେ ଡାଲ୍ କରିପାରିବେ ନମ୍ବର ହେଉଛି 06713030353 ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ସେ କ'ଣ କହୁଛନ୍ତି ହ୍ୟାଲୋ
3: ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି କୋଉଠୁ କହୁଛନ୍ତି
3: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ଚିକା ବଜାର ଜଗତସିଂହପୁର
0: ଆଚ୍ଛା ଆଜିର ଟପିକ ଉପରେ କ'ଣ କହିବେ
3: ସୁନ୍ଦର ଟପିକ ଆଣିଛନ୍ତି ସେଥିପାଇଁ ଦିଲ୍ଲୀ ସେ ଧନ୍ୟବାଦ ଦେବି ଆଉ ଏଇ ଟପିକ ଉପରେ କହିବି ଏମିତି ତ ବହୁତ ଲୋକ ବି ବହୁତ ଜୀବନରେ ଆସନ୍ତି ବିଭିନ୍ନ ପ୍ରକାର ମୋଟିଭେସନ୍ ବି ମିଳେ ମୁଁ ତ ସ୍ପେଶାଲି ମୋଟିଭେସନାଲ ସ୍ପିକର ଯୋଉମାନେ ସେମାନଙ୍କ କଥା ସବୁ ଶୁଣେ ପ୍ରବର୍ତ୍ତକ ମାନଙ୍କର ଆରେ ଆପଣଙ୍କର ଚ୍ୟାନେଲ ସବୁ ପ୍ରାର୍ଥନା ଚ୍ୟାନେଲ ଅନ୍ୟାନ୍ୟ ଚ୍ୟାନେଲରେ ମୁଁ ସେଗୁଡ଼ା ସବୁ ଦେଖେ ଆଉ ଗୋଟେ ଜିନିଷ ମତେ ମୋଟିଭେଟ କରୁଛି କାରଣ ଆମର ଗୋଟେ କଥା ନାହିଁ ଚାଷ ତରତର ବଣିଜ ମଠ ଯେହେତୁ ଆମେ ଚାଷୀ ଗତକାଲି ରାତିରେ ପ୍ରବଳ ବର୍ଷା ହେଇଛି ତେଣୁ ଧାନ ଚାଷ ତ ଆଗକୁ କରିବାର ଅଛି ସେ

0: ମାଇଣ୍ଡସେଟ୍ ନେଇକି ସବୁବେଳେ ଆରମ୍ଭ କରିବା ଦରକାର, ଯାହାଦ୍ୱାରା କି ପୁରା ଦିନ ତମାମ ଆମେ ଏନର୍ଜେଟିକ୍ ଫିଲ୍ କରିବା। ଏବଂ କିଛି ଭଲ ବହି ପଢ଼ିଲେ ଆମକୁ କିଛି ଭଲ ବାର୍ତ୍ତା ମଧ୍ୟ ମିଳିଥାଏ, ଯେମିତିକି କିଛି ସମୟ ପୂର୍ବରୁ ସତ୍ୟବ୍ରତ ସାର୍ ମଧ୍ୟ ଆମ ସହିତ ସେୟାର କଲେ କି କେମିତି ତାଙ୍କୁ କାଲି ରାତିରୁ ହିଁ ଗୋଟେ ବହୁତ ସୁନ୍ଦର ଶିକ୍ଷା ମିଳିଥିଲା। ଠିକ ସେମିତି ଆପଣଙ୍କ ଲାଇଫ ଆପଣ ଷ୍ଟାର୍ଟ କରିବା ପାଇଁ ମର୍ଣ୍ଣିଂରେ ସବୁଠୁ ଭଲ ମୋଟିଭେସନ କ'ଣ ହେଇଥାଏ ନିହାତି ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଆସିଛନ୍ତି, ସେ କ'ଣ କହୁଛନ୍ତି। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଆପଣଙ୍କ ସକାଳ ଆରମ୍ଭ କରିବା ପାଇଁ ଆପଣଙ୍କ ପାଇଁ କ'ଣ ସବୁଠୁ ଭଲ ମୋଟିଭେସନ ଥିଲା ଆଜି ମ୍ୟାଡମ?
1: ମୁଁ ସକାଳ ଆରମ୍ଭ କରିବା ପାଇଁ ମୁଁ ଗୋଟେ ଦୋକାନ କରିଛି।
0: ଆଜ୍ଞା,
1: ମୁଁ ତ ସକାଳ ଉଠିଲେ ମୁହଁ ଧୋଇଲେ ମୁଁ ଆଗ କଷ୍ଟମରଙ୍କ ମୁହଁ ଚାହିଁବି, ଆଉ ମୋର ସକାଳ ଆରମ୍ଭ ସେଇଥିରୁ। ଆଉ
0: ତାହେଲେ ଆପଣଙ୍କ ଜୀବିକାକୁ ନେଇକି ଆପଣଙ୍କୁ ସବୁବେଳେ ସକାଳେ ସକାଳେ ମୋଟିଭେସନ ମିଳିଯାଇଥାଏ ନା କ'ଣ? ଯାହା ହଉ, ଆପଣ ଆପଣଙ୍କ କର୍ମ ହିଁ ଭଗବାନ ମାନିକି ସକାଳେ ସକାଳେ ଜୋସ୍ ନେଇକି ଉଠି ଯାଉଛନ୍ତି।
1: ଏବଂ ତାପରେ କଷ୍ଟମରଙ୍କ ସେବା ସରିଲା ପରେ, ତାପରେ ନିତ୍ୟକର୍ମ ଗାଧୁଆ ପଧା ସରିଲା ପରେ ମୋର ବଜରଙ୍ଗ ବାଲି ଅଛନ୍ତି
0: ଆଜ୍ଞା
1: ଆମ ଘରେ, ତାପରେ ତାଙ୍କୁ ଟିକେ ଦର୍ଶନ କରାଯାଏ, ତାଙ୍କ ସେବା ନୀତି ଟିକେ ସରିଲା ପରେ ସେଠୁ ତାପରେ ଜୀବନ ଜୀବିକା ଆରମ୍ଭ ହୁଏ, ଖାଦ୍ୟପେୟ ବ୍ୟବସ୍ଥା ଚାଲେ। ଏମିତି ସକାଳୁ ସନ୍ଧ୍ୟା ରାତି ନଅଟା ଯାଏ, ସକାଳ ଛଅଟାରୁ ରାତି ନଅଟା ଯାଏ ଏମିତି ଜୀବନ ଯାପନ ହଉଛି। ଆଉ
0: ଆପଣଙ୍କ ଜୀବନ ଏମିତି ସବୁବେଳେ ସୁରୁଖୁରୁରେ ଚାଲିଥାଉ। ଆପଣଙ୍କ କଷ୍ଟମର ମାନଙ୍କୁ ବି ଆପଣ ଭଗବାନ ଭାବୁଛନ୍ତି, ସେମାନଙ୍କ ମୁହଁରେ ସବୁବେଳେ ହସ ଦଉଥାନ୍ତୁ, ନିଜେ ବି ବହୁତ ଖୁସିରେ ରୁହନ୍ତୁ, ସବୁବେଳେ ଏମିତି ଏନର୍ଜେଟିକ୍ ଫିଲ୍ କରନ୍ତୁ, ଏବଂ ବଜରଙ୍ଗ ବାଲିଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ଥାଉ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ଧନ୍ୟବାଦ, ନମସ୍କାର।
0: ନମସ୍କାର। ହଁ, କିଛି କଥା ବେଳେବେଳେ ଆମ ପାଇଁ ମୋଟିଭେସନ ପାଲଟିଯାଏ, ଏବଂ ଆମ କର୍ମ ବି ବେଳେବେଳେ ଆମକୁ ଖୋରାକ ଯୋଗାଏ କି ଗୋଟେ ଭଲ ଭବିଷ୍ୟତ ଗଢ଼ିବା ପାଇଁ ଆମ ଭିତରେ ମୋଟିଭେସନ ଆସିଯାଏ। ଆମ ଆଖପାଖରେ ଥିବା ଲୋକ ବି ଅନେକ ସମୟରେ ଆମକୁ ଅନେକ କିଛି କଥା ଶିଖେଇ ଯାଆନ୍ତି। ବେଳେବେଳେ ଛୋଟ ଫୁଲଟିଏ ବି ଅନେକ କାହାଣୀ ଶିଖେଇ ଦେଇଥାଏ, କେମିତି ସେ ବି ପ୍ରତୀକ୍ଷାରେ ଥିଲା ଗଛରେ ଫୁଟିବା ପାଇଁ। ଠିକ ସେମିତି ଆମ ଲାଇଫରେ ବହୁତ କିଛି ଜିନିଷ ଆମକୁ ସବୁବେଳେ ମୋଟିଭେଟ୍ କରିଥାଏ, ଛୋଟରୁ ନେଇ ବଡ଼ ପର୍ଯ୍ୟନ୍ତ। ଆମ ପରିବାରରୁ ଅନେକ ଲୋକ ମଧ୍ୟ ଆମକୁ ମୋଟିଭେସନ ଦେଇଥାନ୍ତି, ଆମ ଆଖପାଖ ସାଙ୍ଗସାଥି ସେମାନେ ବି ଆମକୁ ଅନେକ କିଛି କଥା ଶିଖେଇଥାନ୍ତି। ଏବଂ ତା ସହିତ ସକାଳର ସୂର୍ଯ୍ୟ କିରଣ ବି ଆମକୁ ଗୋଟେ ସୁନ୍ଦର ମୋଟିଭେସନ ଦେଇଥାଏ କି ଦିନ ପରେ ରାତି, ରାତି ପରେ ଦିନ ନିହାତି ଆସିବ, ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ନିହାତି ଏମିତି ସମସ୍ତଙ୍କ ଲାଇଫରେ କଣ୍ଟିନ୍ୟୁ ହବ। ସୋ ଏଇ ମୋଟିଭେସନକୁ ନେଇକି ଆମେ ପ୍ରତିଟି ଦିନ ଗୋଟେ ନୂଆ ଆଶା, ଗୋଟେ ନୂଆ ସ୍ୱପ୍ନ ସହିତ ଆରମ୍ଭ କରିଥାଉ, ଠିକ ଯେମିତି ଆଜିର ଦିନଟି ଆପଣ ଗୋଟେ ନୂଆ ଆଶା ଆଉ ଗୋଟେ ନୂଆ ସ୍ୱପ୍ନର ସହିତ ଆରମ୍ଭ କରିଛନ୍ତି। ତ ଏମିତି ପ୍ରତିଟି ଦିନ ଆପଣଙ୍କ ପାଇଁ କିଛି ନୂଆ ଆଣିଦେଉ, କିଛି ନୂଆ ସ୍ୱପ୍ନ ଭରିଦେଉ। ଏଇ କଥା ସହିତ ଆଜିର ଡାଲିନ ଲାଇଫକୁ ମୁଁ ଏଇଠି ରଖୁଛି, କିନ୍ତୁ ଆପଣମାନଙ୍କୁ ଶୁଣାଉଛି ବ୍ୟୁଟିଫୁଲ ସା ଟ୍ରାକ୍ ଓନ୍ଲି ଅନ୍ ଶୁଣୁଥାନ୍ତୁ ଦେବମିତ୍ରା ସହିତ 100.4 ଆକାଶବାଣୀ ରେନ୍ବୋ କାଟେକ୍ ଦିଲ୍ ସେ ଦିଲ୍ ତାକ୍ ଷ୍ଟେ ଟ୍ୟୁନ୍।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଆପଣଙ୍କ ଖାସ ଲୋକ ପାଖରେ ଗୀତଟିଏ ପହଞ୍ଚାଇବାର ପ୍ରୟାସ ଏବଂ ଆପଣଙ୍କ ମନକୁ ଛୁଇଁବା ପାଇଁ ଗୀତଟିଏ ଆପଣଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ, ଏଇ ତ ଏଇ ପ୍ରୟାସକୁ ନେଇ ଦେବମିତ୍ର ଅଛି ଆପଣଙ୍କ ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦଶ ଦେଲତା କ୍ରିୟାଂଶ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ର। ଚାଲନ୍ତୁ ଦେଖିବା ନେକ୍ସଟ ଏସ୍ଏମ୍ଏସ୍ କେଉଁ କୋଉଠି ଲେଖି ପଠାଇଛନ୍ତି ଏବଂ କଣ ଲେଖିଛନ୍ତି। ଏହି ଏସ୍ଏମ୍ଏସ୍ ପଠାଇଛନ୍ତି ରମେଶ ଚନ୍ଦ୍ର ସାହୁ ଔଖାମା ମହାପୁର ଢେଙ୍କାନାଳରୁ ଏବଂ ପଠାଇଛନ୍ତି ଶୁଣିବାକୁ ଚାହିଁଛନ୍ତି ପାଗଳ କରିଛି ତୁ ଚଳଚ୍ଚିତ୍ରରୁ ଟାଇଟଲ ଟ୍ରାକ୍ଟିକୁ ଥିଲି ମୁଁ ପାହାଡ଼ ଅଟଳ ନିଶ୍ଚଳ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ଏବଂ ଡେଡିକେଟ୍ କରିବାକୁ ଚାହିଁଛନ୍ତି ଏଫ୍ଏମ୍ ରେନ୍ବୋ ଶୁଣୁଥିବା ସମସ୍ତ ଲିସନର୍ସ ମାନଙ୍କୁ। ନିହାତି ଭାବରେ ବ୍ୟୁଟିଫୁଲ ସେ ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ଏବଂ ସମସ୍ତଙ୍କୁ ମଧ୍ୟ ଡେଡିକେଟ୍ କରି ରଖୁଛି। ନେକ୍ସଟ ଏସ୍ଏମ୍ଏସ୍ କେଉଁ କୋଉଠି ଶୁଣିବାକୁ ଚାହିଁଛନ୍ତି ପଠାଇଛନ୍ତି ଏବଂ ତାଙ୍କର କଣ ଗୀତର ରିକ୍ୱେଷ୍ଟ ଅଛି ନିହାତି ଦେଖିବା। ନେକ୍ସଟ ଏସ୍ଏମ୍ଏସ୍ ଆମକୁ ପଠାଇଛନ୍ତି ରାଜେଶ ରୀତା ମାମୁନି ବଡ଼ବଜାର ଜଗତସିଂହପୁରରୁ ଏବଂ ଡେଡିକେଟ୍ କରୁଛନ୍ତି ସମସ୍ତ ଲିସନର୍ସ ଏବଂ ସମସ୍ତ ଆର୍ଜିସ୍ ମାନଙ୍କୁ। ଶୁଣିବାକୁ ଚାହିଁଛନ୍ତି ମୁଝକୋ ୟାଦ ସଦାଏ ତେରି ଫିର ହେରାଫେରି ଚଳଚ୍ଚିତ୍ରରୁ ଶୁଣିବାକୁ ଚାହିଁଛନ୍ତି ନିହାତି ଭାବରେ ହିମେଶ ରଶ୍ମିଆଙ୍କ କଣ୍ଠରେ ଏ ବ୍ୟୁଟିଫୁଲ ସେ ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣିନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ ଟ୍ରାକ୍ କୁ।

ଏଇ ସୁନ୍ଦର ସୁନ୍ଦର ଗୀତ ମାଧ୍ୟମରେ ସେ ଦର୍ଶକଙ୍କ ପାଖରୁ ବହୁତ ସାରା ଭଲ ପାଇବା ସାଉଁଟିଛନ୍ତି। ତେଣୁ ସାଥୀ ଗୋଟେ ଇଣ୍ଟରେଷ୍ଟିଂ କଥା କଣ ଜାଣିଛନ୍ତି, ପ୍ରଥମେ ସେ ନା ଆକ୍ଟିଂ କ୍ୟାରିୟରରେ ସେ ଜମା ଆସିବାକୁ ହିଁ ଚାହୁଁନଥିଲେ, କିନ୍ତୁ ପରେ କଣ ତାଙ୍କର ମନ ପରିବର୍ତ୍ତନ ହେଲା, ସେ ଧୀରେ ଧୀରେ ଅଭିନୟ କରିବାକୁ ଲାଗିଲେ, ଆଉ ଅଭିନୟ କରୁ କରୁ ତାଙ୍କର ଆକ୍ଟିଂ କ୍ୟାରିୟରରେ ତାଙ୍କର ମନ ମଧ୍ୟ ଲାଗିଗଲା, ଆଉ ତାପରେ କଣ୍ଟିନ୍ୟୁ ହେଲା ତାଙ୍କର ଆକ୍ଟିଂର ଯାତ୍ରା ଆରମ୍ଭ ହୋଇଗଲା। ଗୋଟେ ଇଣ୍ଟରଭ୍ୟୁରେ ମଧ୍ୟ ସେ କହିଥିଲେ ଯେ ତାଙ୍କର ପାଇଁ ତାଙ୍କର ପରିବାର ହେଉଛି ସବୁଠାରୁ ଆଗ, ଏବଂ ଯେତେ କାମ ଥାଉ ନା କାହିଁକି ପରିବାରକୁ ସେ ବହୁତ ମାତ୍ରାରେ ସମୟ ଦେଇଥାନ୍ତି। ଆଉ ହଁ, ଆଉ ଗୋଟେ ଇଣ୍ଟରେଷ୍ଟିଂ କଥା ହେଉଛି, ବାକି ଯେଉଁ ଆମେ ହିରୋଇନ୍ ମାନଙ୍କୁ ଅଭିନେତ୍ରୀ ମାନଙ୍କୁ ସୋସିଆଲ ମିଡିଆରେ ଆକ୍ଟିଭ ସବୁବେଳେ ଦେଖିଥାଉ, କିନ୍ତୁ ସିଏ ଏତେ ଆକ୍ଟିଭ ନଥାନ୍ତି ସୋସିଆଲ ମିଡିଆରେ। ତାଙ୍କର ଅଭିନୟ, ଆବେଗ ଭରା ଡାଇଲଗ, ଅଲଗା ଧରଣର ବୋଲ୍ଡ କଣ୍ଠସ୍ୱର ପାଇଁ ସେ ବହୁତ ଲୋକପ୍ରିୟ, ଏବଂ ସେ ହେଉଛନ୍ତି ବଲିଉଡ୍ର ସୁନ୍ଦରୀ ନାୟିକା ରାନୀ ମୁଖାର୍ଜୀ।

ସିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେ ଦିଲ୍ ସେ ଦିଲ୍ ତକ୍। ରାଣୀ ମୁଖାର୍ଜୀଙ୍କର ବାପା ହେଉଛନ୍ତି ଜଣେ ଫିଲ୍ମ ନିର୍ଦ୍ଦେଶକ, ମା ହେଉଛନ୍ତି ଜଣେ ପ୍ଲେ ବ୍ୟାକ୍ ସିଙ୍ଗର, ଆଉ ପୁଣି ତାଙ୍କର କଜିନ୍ ସିଷ୍ଟର କାଜଲ ହେଉଛନ୍ତି ଜଣେ ଭଲ ଅଭିନେତ୍ରୀ। ଗୋଟିଏ ସୁନ୍ଦର ବଙ୍ଗଳା ଚଳଚ୍ଚିତ୍ରରୁ ତାଙ୍କର କ୍ୟାରିୟର ଆରମ୍ଭ, ଆଉ ଆରମ୍ଭ ହୋଇସାରିଲା ପରେ ସେ ବୋଧହୁଏ ଆଉ କେବେ ପଛକୁ ଫେରିକି ଚାହିଁ ନାହାନ୍ତି। ଦିନେଶ ଗୋଟେ ଛୋଟ ଝିଅଟେ ଅଭିନୟ କ୍ଷେତ୍ରରେ ଅଭିନୟର ଲାଇନ୍ରେ ଆସିବାକୁ ଚାହୁଁନଥିଲେ, କିନ୍ତୁ ଏମିତି କ'ଣ ତାଙ୍କର ମନ ବଦଳିଲା ଯେ ଯାହାକି ସେ ଅଭିନୟ ପାଇଁ ସେ ଅଭିନୟ କରିବେ ବୋଲି ସେ ରାଜି ହୋଇଗଲେ। ସେ ପରିସ୍ଥିତି ସବୁବେଳେ କିଛି ନା କିଛି ଗୋଟେ କାମ କରିବାକୁ ବାଧ୍ୟ କରିଦେଇଥାଏ, ହୁଏତ ତାଙ୍କର ମନ ବଦଳି ଯାଇଛି। ସୋ ଠିକ୍ ଅଛି, ରାନୀ ତ ଅଭିନୟ କ୍ଷେତ୍ରରେ ବହୁତ ସାରା ନାଁ ତାଙ୍କର ସେ ଚର୍ଚ୍ଚିତ ଅଛନ୍ତି ଏବଂ ଦର୍ଶକଙ୍କର ମନ ମଧ୍ୟ ଜିତିଛନ୍ତି। ଆପଣଙ୍କର ମନେଥିବ ଟିନା ଚରିତ୍ରରେ ସେ ପ୍ରଥମେ କୁଛ କୁଛ ହୋତା ହେରେ ଦେଖା ଦେଇଥିଲେ ଏବଂ ସେଇ ଟିନା ଚରିତ୍ର ପରଠୁ ସେ ତାଙ୍କର ଲାଇଫ ବଦଳି ଯାଇଥିଲା। ପରିପରି ବହୁତ ସାରା ଚଳଚ୍ଚିତ୍ରରେ ଆମେ ତାଙ୍କୁ ଦେଖିବାକୁ ପାଇଛୁ। ବ୍ଲାକ୍ କୁହନ୍ତୁ, ହମ୍ ତୁମ୍ କଥା ଚିତ୍ର, ମର୍ଦାନୀରେ ଆକ୍ଟିଂ ତାଙ୍କର ସୁପର୍ ଥିଲା, ଏବଂ ଏହା ସହିତ ମଧ୍ୟ ଆହୁରି ବହୁତ ସାରା ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଆମେ ଦେଖିବାକୁ ପାଇଛୁ। ଆଗକୁ ସିଉଲି କଥା ହେବ ସେ ବିଷୟରେ, କୋଉଠି ବି ଯାଆନ୍ତୁନି, ଏମିତି ମୋ ସହିତ ରହିଥାନ୍ତୁ, ଶୁଣୁଥାନ୍ତୁ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକୁ ଦିଲ୍ ସେ ଦିଲ୍ ତକ୍ କହୁଥାନ୍ତୁ।

2002 মসিয়ারে ରିଲିଜ୍ ହୋଇ ଚଳଚ୍ଚିତ୍ର ସାଥିଆ ଏବଂ ଏହି ଚଳଚ୍ଚିତ୍ରରେ ଆମେ ବିବେକ ଓବରୟଙ୍କ ସହିତ ତାଙ୍କର କେମିଷ୍ଟ୍ରି ବହୁତ ସୁନ୍ଦର ଭାବରେ ଆମେ ଦେଖିବାକୁ ପାଇଥିଲୁ। 2005 ମସିହାରେ ରିଲିଜ୍ ହୁଏ ଫିଲ୍ମ ବ୍ଲାକ୍। ଅମିତାଭ ବଚ୍ଚନଙ୍କ ସହିତ ଏହି ଫିଲ୍ମରେ ସେ ଜଣେ ଡିଫ୍ ବ୍ଲାଇଣ୍ଡ ଝିଅର ଭୂମିକା ମଧ୍ୟ କରିଥିଲେ, ଯାହାକି ତାଙ୍କର କ୍ୟାରିୟରର ସବୁଠାରୁ ଶକ୍ତିଶାଳୀ ଆକ୍ଟିଂ କହିଲେ ହିଁ ଚଳେ। ପରେ ପରେ 2005 ଆଉ ଏକ ସୁନ୍ଦର ଚଳଚ୍ଚିତ୍ର ରିଲିଜ୍ ହୋଇଥିଲା ବଣ୍ଟି ଓ ବବ୍ଲି, ଯେଉଁଥିରେ କି ଆମେ ତାଙ୍କୁ ଅଭିଷେକ ବଚ୍ଚନଙ୍କ ସହିତ ଦେଖିବାକୁ ପାଇଥିଲୁ। ଆହୁରି ବହୁତ ସାରା ଚଳଚ୍ଚିତ୍ର ରହିଛି ଯାହାକି ସେ ସୁନ୍ଦର ସୁନ୍ଦର ଚଳଚ୍ଚିତ୍ର ଆମ ଦର୍ଶକମାନଙ୍କୁ ଭେଟି ଦେଇଛନ୍ତି, ଯେମିତିକି 2006 କଭି ଅଲବିଦା ନା କହେନା, 2014 ମର୍ଦାନୀ, 2018 ହିଚ୍କି, ଏହା ସହିତ 2003 ଚଲତେ ଚଲତେ ଚଳଚ୍ଚିତ୍ରରେ ତାଙ୍କୁ ଶାହରୁଖଙ୍କ ସହିତ ଆମେ ଦେଖିବାକୁ ପାଇଥିଲୁ। 2004 ହମ୍ ତୁମ୍ କଥା ଚିତ୍ରରେ ସୈଫ ଅଲ୍ଲୀ ଖାନଙ୍କ ସହିତ ଦେଖିବାକୁ ପାଇଥିଲୁ। ଗୋଟେ କ୍ୟୁଟ୍ ଲଭ୍ ଷ୍ଟୋରୀ ଥିଲା ଏଇ ଚଳଚ୍ଚିତ୍ରରେ। ତାପରେ ଆଉ ଥରେ ମଧ୍ୟ 2004 ଆମେ ତାଙ୍କୁ ଦେଖିବାକୁ ପାଇଥିଲୁ ବୀର ଜାରା ଚଳଚ୍ଚିତ୍ରରେ। ଗୋଟେ ଛୋଟ ରୋଲ୍ଟେ ଥିଲା କିନ୍ତୁ ଆକ୍ଟିଂ ଜବରଦସ୍ତ ଥିଲା। 2011 ସେମିତି ନୋ ୱାନ୍ କିଲ୍ଡ ଜେସିକା, ଏହି ଚଳଚ୍ଚିତ୍ରରେ ମଧ୍ୟ ଗୋଟେ ପାୱାରଫୁଲ ଫିଲ୍ମ କହିଲେ ଚଳେ ଏବଂ ବିଦ୍ୟା ବାଲାନଙ୍କ ସହିତ ତାଙ୍କୁ ଆମେ ଦେଖିବାକୁ ପାଇଥିଲୁ। ତାପରେ ପରେ 2004 ୟୁବା, 2005 ପହେଲି, 2007 ତାରା ରମ୍ପମ୍, 2000 ହର ଦିଲ୍ ଜୋ ପ୍ୟାର କରେଗା, ଗୋଟେ ସୁନ୍ଦର ରୋମାଣ୍ଟିକ ଫିଲ୍ମ ଯେଉଁଥିରେ କି ଆମେ ତାଙ୍କୁ ସଲମାନ ଖାନ ଏବଂ ପ୍ରୀତି ଜିଣ୍ଟାଙ୍କ ସହିତ ଦେଖିବାକୁ ପାଇଥିଲୁ। ତେଣୁ ସାଥୀ ଏତେ ସାରା ଚଳଚ୍ଚିତ୍ର ମାଧ୍ୟମରେ ସେ ଆମ ଦର୍ଶକଙ୍କର ଦିଲକୁ ଜିତି ପାରିଥିଲେ। ତେଣୁ କଥା ପଡ଼ିଛି ରାନୀ ମୁଖାର୍ଜୀଙ୍କ ବିଷୟରେ, ମାନେ ହର ଦିଲ୍ ଜୋ ପ୍ୟାର କରେଗା ଚଳଚ୍ଚିତ୍ର ବିଷୟରେ ଆମେ କଥା ହଉଛୁ, ମାନେ ଗୀତ କେମିତି ନ ଶୁଣିବା କହିଲେ, ଚାଲନ୍ତୁ ଶୁଣି ଦଉଛି।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: କଣ ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଗୋଟେ ଛୋଟ ମିଠା ହସ, ଟିକେ ସମୟ ଆଉ ଦୁଇଟି ମିଠା କଥା ମନରେ ନୂଆ ଆଶା ଭରିଦିଏ। ଜୀବନ ସବୁବେଳେ ବଡ଼ ବଡ଼ ସଫଳତାରେ ସୁନ୍ଦର ହୁଏନି, କେବେ କେବେ ଛୋଟ ଛୋଟ ମୁହୂର୍ତ୍ତ ଗୁଡ଼ିକ ହୃଦୟକୁ ଖୁସି କରିଦେଇଥାଏ। ସକାଳ ହବା ମାତ୍ରେ ହିଁ ଜଣେ ଯଦି କିଏ ପଚାରନ୍ତି ଯେ କେମିତି ଅଛ, ବାସ୍ ଏତିକି ପଚାରିଲେ ହିଁ କାଫି। ମନରେ ଯାହା ପାଇଁ ଭୁଲ ବୁଝାମଣା ଥିବ, ରାଗ ଅଭିମାନ ଥିବ, ସବୁକିଛି ମୁହୂର୍ତ୍ତରେ ଗାଏବ ହେଇଯାଏ। ଆଉ ଗୋଟିଏ ଭଲ ଶବ୍ଦ କାହା ମନରେ ଥିବା ଅନ୍ଧକାରକୁ ଦୂରେଇ ଦେଇପାରେ। ଗୋଟେ ଛୋଟ ସାହାଯ୍ୟ କାହାର ବଡ଼ ସମସ୍ୟାକୁ ମଧ୍ୟ ସହଜ କରିପାରେ। ଆଉ ଛୋଟ ଛୋଟ ମିଠା କଥା କାହା ଦିନଟିକୁ ବଦଳାଇ ଦେଇପାରେ।

ସିଉଲିଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ୍। ହଁ, ଏଇଟା ସତ କଥା ଯେ ବିଜ୍ଞାନ ମଧ୍ୟ କୁହେ ଯେ ଆମେ ଦିନକୁ ଯେତେ ପଜିଟିଭ କଥା ଶୁଣୁଛୁ କିମ୍ବା କହୁଛୁ ସେଥିରୁ ମନ ଅଧିକ ଖୁସି ଆଉ ଶାନ୍ତ ରହିଥାଏ। ଓ କିଏ ଯଦି ଥରେ ଆସି ଆପଣଙ୍କୁ କହିଦିଅନ୍ତି ଏ କଥାଟା କିଛି ଅସମ୍ଭବ ନୁହଁ, ତୁମେ ପାରିବ, ତୁମ ଦ୍ୱାରା ସବୁକିଛି ସମ୍ଭବ, ତେବେ ଏଇ ଅସାଧ୍ୟ କାମଟି ମଧ୍ୟ ଆମ ଦ୍ୱାରା ସମ୍ଭବ ହୋଇପାରେ। ବାସ୍ ଆମକୁ ଜଣେ କିଏ ଏନକରେଜ କରିବା ଦରକାର, ଆମ ସହ ସାଥ ଦେବା ଦରକାର।

କି ମିଠା ହସ କେମିତି ଅଛ ଯୋଉ ପଚାରନ୍ତି ସମସ୍ତେ ନହେଲେ ଗୋଟେ ଛୋଟ ପ୍ରଶଂସା ଯେମିତି ମନରେ ଆମର ଖୁସି ଆଣିଦେଇଥାଏ ଠିକ ସବୁବେଳେ ସେଠି ବଡ଼ ସଫଳତା ହିଁ ଖୁସି ଦେଇନଥାଏ କେବେ କେବେ ବର୍ଷା ଆରମ୍ଭ ହେଲେ ସେ ଯୋଉ ମାଟିର ବାସ୍ନାରୁ ମଧ୍ୟ ଆମ ମନରେ ବହୁତ ଖୁସି ଆସିଥାଏ ନହେଲେ ହଁ ପସନ୍ଦର ଗୀତ ଆମେ ଯେତେବେଳେ ଆମର ଶୁଣୁ ଆମ ନିଜ ପସନ୍ଦର ଗୀତଟି ଶୁଣିଥାଉ ସେତେବେଳେ ମଧ୍ୟ ଆମେ ଖୁସି ଲାଗିଥାଏ କିମ୍ବା ନିଜ ଲୋକଙ୍କ ସହିତ ଦୁଇ ମିନିଟ୍ କଥା ମଧ୍ୟ ଦିନଟାକୁ ସୁନ୍ଦର କରିଦେଇଥାଏ ଜୀବନର ଅସଲ ଖୁସି କୋଉଥିରେ ଅଛି କହିଲେ ଏଇ ଯୋଉ ଛୋଟ ଛୋଟ ମୁହୂର୍ତ୍ତରେ ସେଇଥିରେ ଲୁଚିକି ରହିଛି ଯିଏ ଏହାକୁ ଅନୁଭବ କରିପାରେ ସେ ପ୍ରତିଦିନ ଜୀବନକୁ ନୂଆ ଭାବେ ଦେଖିଥାଏ

ସିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟିକ ଦିଲ୍ ସେଇ ଦିଲ୍ ତାକ ସାଥି ଆମକୁ ଯଦି କିଏ କହିପାରୁଛନ୍ତି ଯେ ତୁମେ ପାରିବ ବୋଲି କାମଟି ତାହେଲେ ଆମ ମନରେ ସେ ଯୋଉ କନଫିଡେଣ୍ଟ ଆସିଯାଇଥାଏ ଯେ ହଁ ଯଦି ସିଏ ଆମକୁ କହିପାରୁଛନ୍ତି ଯଦି କଷ୍ଟ ବି ହେଇଥାଏ କାମଟି ତେଣୁ ଆମେ ତାକୁ ସମ୍ଭବ କରିବାକୁ ଚେଷ୍ଟା କରିଥାଉ ଆଉ ପରେ ଯଦି

ଏନାକୁ ଦେଖ ଛାତ ଉପରେ କେଶ ମୁକୁଳା କରି ଆର ଘରର ବରଟାକୁ ଦିଏ ଇସାରା କରି ଗୋଲାପ ତାର ଘର ଦୁଆର ସୋଫା ଉପରେ ବସି କଣି ଚାହେଁ ମୋ ଆଡ଼େ ଟିକେ ମୁରୁକି ଦେଲା ଭସି ଏଇ ଗଳିରେ ପ୍ରେମିକା ଘର ନାମ ତା କୃଷ୍ଣ ଚୁଡ଼ି।

ଛାଇ ବେଲ ବଟମ ଯତନ ପିନ୍ଧି ଦେଖେଉଛନ୍ତି ଛାଇ ଏଇ ଯେ ମୋର ପ୍ରେମିକା ତାର ବାପା ସହିତ ଆସି କିଣୁଛି ଶାଢ଼ୀ ବମ୍ବେ ଡାଇଂ ହସୁଛି ମତେ ଦେଖି ଏଇଠି ଟିକେ ରହିଯା ଛପି ଛପି ତୁ ଚାଲିଯା ତା ଶାଢ଼ୀ ପସନ୍ଦ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଏହି ମାଟିର ସୁଗନ୍ଧରେ ରହିଛି ଆମ ଶୈଶବର ସ୍ମୃତି, ଏହି ପବନରେ ମିଶିଛି ଆମ ସ୍ୱପ୍ନର ରଙ୍ଗ। ଆମେ ଯେଉଁଠିକି ଯାଉନା କାହିଁକି ନିଜ ଦେଶର ନାଁ ଶୁଣିଲେ ଆମ ହୃଦୟ ଗର୍ବରେ ଭରି ଉଠେ। ଆମ ଦେଶ ଆମକୁ କେବଳ ରହିବାକୁ ଠିକଣା ଦେଇନି, ବରଂ ଦେଇଛି ଏକ ସୁନ୍ଦର ପରିଚୟ, ଗୋଟିଏ ସୁନ୍ଦର ସଂସ୍କୃତି, ଏକ ଆତ୍ମବିଶ୍ୱାସ। ସୀମାରେ ଛିଡ଼ା ହୋଇଥିବା ସୈନିକଙ୍କର ତ୍ୟାଗ, ଚାଷୀଙ୍କର ପରିଶ୍ରମ, ବୈଜ୍ଞାନିକଙ୍କର ସ୍ୱପ୍ନ ଏବଂ ସାଧାରଣ ଲୋକଙ୍କ ଆଶାରେ ଗଢ଼ି ଉଠିଛି ଆମର ଏହି ସୁନ୍ଦର ଦେଶ।